ଆଜିର ନିଶ୍ଚିନ୍ତା ଅନ୍ୟ ସ୍ତ୍ରୀ ଦ୍ୱାରା ଇଚ୍ଛା କରୁଥିବା ପୁରୁଷର, କାମନା କରୁଥିବା ସ୍ତ୍ରୀ ତଥା ଅନ୍ୟ ଦ୍ୱାରା ପୂଜିତ ମନୁଷ୍ୟର ଆଦର କରୁଥିବା ପୁରୁଷ, ଏହି ଦୁଇ ପ୍ରକାରର ଲୋକ ଅନ୍ୟ ଉପରେ ବିଶ୍ୱାସ କରି ଚଳିଥାନ୍ତି।

0: continue until a written decision is taken and concrete action is initiated on their demands. United Nations Secretary General Antonio Guterres has called for an impartial inquiry into the killings of protesters in Pakistan-occupied Jammu and Kashmir, POJK. The UN Deputy Spokesperson Farhan Haq said that there must be accountability if peaceful protesters were harmed. Earlier, the UN High Commissioner for Human Rights, Volker Turk, called for prompt, thorough and impartial investigation into all deaths during the unrest involving both protesters and security forces. In badminton, Indian shuttler Ashmita Chaliha will face compatriot Rakshita Ramraj in the women's singles semi-finals of the Korea Masters Super 300 tournament in Asan this morning. Ashmita Chaliha and Rakshita Ramraj won their respective quarterfinal matches to advance to the semi-finals. And that is the end of this news bulletin.
1: ଏତେ ସମୟ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଜଗତରନାଥ ଜଗନ୍ନାଥ କାଳିଆ ଠାକୁର ଭକ୍ତର ଭଗବାନ ପରମବ୍ରହ୍ମ ପରମେଶ୍ୱର ଆଖି ଖୋଲିଲେ କାଳିଆର ଛବି ଆଖି ବୁଝିଲେ କାଳିଆର ଛବି ଲକ୍ଷ୍ୟରେ ହେଉ ଅଲକ୍ଷ୍ୟରେ ହେଉ ଭକ୍ତର ଯେତେବେଳେ ଯେଉଁ ଦୁଃଖ ଆସିଛି ସେତେବେଳେ କାଳିଆକୁ ଡାକିଛି କାଳିଆ ସେତେବେଳେ ରକ୍ଷା କରିଛି ସେଥିପାଇଁ ତ କୁହାଯାଇଛି କରି କରାଉଥାଉ ତୁହି ତୋବିନୁ ଅନ୍ୟ ଗତି ନାହିଁ। କଳା ଠାକୁରଙ୍କ ଲୀଳା ବଡ଼ ବିଚିତ୍ର ସେ ଲୀଳାମୟ ସେ ଲୀଳା ଦେଖିବାକୁ ଭଲ ପାଆନ୍ତି ଭକ୍ତକୁ ସେ ଠିକ୍ ଭାବେ ଛତ୍ରଛାୟା ତଳେ ରଖନ୍ତି ଶୟନେ ସ୍ୱପ୍ନେ ଜାଗରଣେ କାଳିଆର ସ୍ମୃତି ଏକ ଅଭୁଲନୀୟର ସ୍ମୃତି ସେ ଆମର ସାହା ଭରସା ରକ୍ଷାକର୍ତ୍ତା ତ୍ରାଣକର୍ତ୍ତା ତାଙ୍କରି ଚରଣରେ ଆଜିର ବନ୍ଦନା କାର୍ଯ୍ୟକ୍ରମ ସ୍ୱତଃ ସମର୍ପିତ। ପ୍ରଥମେ ଭକ୍ତି ଅର୍ଘ୍ୟ ବାଢ଼ିଛନ୍ତି ଶିଳ୍ପୀ ବିଭୁପ୍ରସାଦ ମିଶ୍ର ଗୀତ ରଚନା କରିଛନ୍ତି ଯତୀନ୍ଦ୍ର ଦାସ।

ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନ କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ଆମ ଦେଶର ସଭ୍ୟତା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ମହାନତା ସମ୍ପର୍କରେ ଏଠି ଆଉ କହିବାର ଆବଶ୍ୟକତା ନାହିଁ। ବିଦେଶୀ ଆକ୍ରମଣ, ଲୁଣ୍ଠନ, ପାଶ୍ଚାତ୍ୟ ଇତିହାସକାରମାନଙ୍କ ଦ୍ୱାରା ସ୍ୱକୀୟ ଶୈଳୀରେ ଇତିହାସ ରଚନା, ଇଂରେଜ ଶାସନ ଇତ୍ୟାଦି ହୁଏତ ଏହି ମହାନ ସଭ୍ୟତାର ଧାରା ଉପରେ କୁଠାରଘାତ କରିଛି, କିନ୍ତୁ ସମ୍ପୂର୍ଣ୍ଣ ରୂପରେ ଏହାର ଭିତ୍ତିଭୂମିକୁ ଦୁର୍ବଳ କରିପାରିନାହିଁ। କାଶ୍ମୀରରୁ କନ୍ୟାକୁମାରୀ, ଦ୍ୱାରିକାରୁ କାମାକ୍ଷା, ଧର୍ମ ଓ ବିଶ୍ୱାସର ଏହି ଦେଶରେ ଆଜି ବି କେଉଁଠି ପଥରରେ ପାଦ ଆକୃତିର ଚିହ୍ନ ଦେଖିଲେ ଏଠିକି ଶ୍ରୀରାମ ଆସିଥିଲେ ବୋଲି ବିଶ୍ୱାସ କରାଯାଏ, ତ କେଉଁଠି ନଦୀ ଗର୍ଭରେ ପଥର କରଳ ଦେଖିଲେ ଏଠି ବନବାସ ସମୟରେ ପାଣ୍ଡବ ପାଞ୍ଚ ଭାଇ ସ୍ନାନ ସାରି ଆଶ୍ରୟ ନେଉଥିଲେ ବୋଲି କୁହାଯାଏ। ବର୍ତ୍ତମାନ ଆମେ ଯେଉଁ ସବୁ ଉପାଦାନ ଉପରେ ଗୁରୁତ୍ୱ ଦେଉଛୁ ତାହା ଆମ ଦେଶର ଅତୀତରେ ଘଟିଯାଇଛି। ହୁଏତ ସମୟକ୍ରମେ ନାରୀର ସାମାଜିକ ସ୍ଥିତି ତଥା ସ୍ୱାଧୀନତା ଉପରେ କଳଙ୍କ ଲାଗିଥାଇପାରେ, କିନ୍ତୁ ଅତୀତରେ ନାରୀର ସ୍ଥିତି ଯାହା ଥିଲା ତାର ଯେଉଁ ମର୍ଯ୍ୟାଦା ଥିଲା ଆମର ଶାସ୍ତ୍ର ପୁରାଣ ଇତିହାସ ତାର ମୁକ ସାକ୍ଷୀ। ନାରୀ କେଉଁ ହିସାବରେ ସତୀତ୍ୱର ପରାକାଷ୍ଠା ଦେଖେଇପାରେ ମହାଭାରତର ଗାନ୍ଧାରୀ ହେଉଛନ୍ତି ତାର ଜ୍ୱଳନ୍ତ ପ୍ରମାଣ। ସ୍ୱାମୀ ଅନ୍ଧ ଥିବାରୁ ନିଜେ ଆଜୀବନ ଅନ୍ଧପୁଟୁଳି ବାନ୍ଧିଥିଲେ, ତାଙ୍କ ସତୀତ୍ୱ ବଳରେ ମହାଭାରତ ଯୁଦ୍ଧର ସ୍ରଷ୍ଟା ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଧ୍ୱଂସ ହୋଇଯାଇଥାନ୍ତେ।

କିନ୍ତୁ ଗାନ୍ଧାରୀ ସେତିକି ଉଦାର ମଧ୍ୟ ଥିଲେ। ରାମାୟଣରୁ ଜଣାଯାଏ ପତ୍ନୀ ବିନା ସ୍ୱାମୀଙ୍କ ଜୀବନ ଅସମ୍ପୂର୍ଣ୍ଣ ଥିଲା। ଯଜ୍ଞବେଦୀରେ ବସିବା ପାଇଁ ଶ୍ରୀରାମ ସୀତାଙ୍କ ଏକ ସ୍ୱର୍ଣ୍ଣ ପିତୁଳା ନିର୍ମାଣ କରିଥିଲେ। ମାଆଙ୍କୁ ସମ୍ମାନ କରାଯାଉଥିଲା। ମାତା କୁନ୍ତୀଙ୍କ କଥା ରକ୍ଷା କରିବାକୁ ଯାଇ ପାଣ୍ଡବ ପାଞ୍ଚ ଭାଇ ଜଣେ ସ୍ତ୍ରୀ ଦ୍ରୌପଦୀଙ୍କୁ ଗ୍ରହଣ କରିଥିଲେ। ସେଇ କଥା ହିଁ ଆଜି ଆମେ କହୁଛୁ ନାରୀ ସଶକ୍ତିକରଣ। ଶିକ୍ଷା ବ୍ୟବସ୍ଥା ମଧ୍ୟ ସୁଦୃଢ଼ ଥିଲା। ନାଳନ୍ଦା ତକ୍ଷଶିଳା ଭଳି ବିଶ୍ୱବିଦ୍ୟାଳୟ ରହିଥିଲା ଉଚ୍ଚଶିକ୍ଷାର ବ୍ୟବସ୍ଥା ପାଇଁ। ଗଣିତ ବିଜ୍ଞାନ ଚିକିତ୍ସା ବିଜ୍ଞାନ ସବୁ କ୍ଷେତ୍ରରେ ଆମ ଦେଶ ଥିଲା ଅଗ୍ରଗଣ୍ୟ। ସୁଦୂର ଅତୀତରେ ଆମ ଦେଶର ବୈଜ୍ଞାନିକମାନେ ଉଡ଼ାଜାହାଜ ଉଡ଼େଇବାର କୌଶଳ ଜାଣିଥିଲେ। ଚିକିତ୍ସା ବିଜ୍ଞାନୀମାନେ ଶହ ଶହ ରୋଗର ଚିହ୍ନଟ କରିପାରିଥିଲେ। ଔଷଧ ଓ ଶୈଳ ଚିକିତ୍ସାରେ ମଧ୍ୟ ଧୁରନ୍ଧର ଥିଲେ। ସମୟକ୍ରମେ ଆମେ କେବଳ ସେସବୁକୁ ସାମାନ୍ୟ ଉନ୍ନତ ଓ ସମୟୋପଯୋଗୀ କରିଛୁ। ସବୁଠୁ ପ୍ରଶଂସନୀୟ ପରମ୍ପରା ବୋଧହୁଏ ହେବ ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ ଓ ସନ୍ନ୍ୟାସର। ଏଠି ବ୍ରହ୍ମଚାରୀ, ଗୃହସ୍ଥୀ, ବନବାସୀ ଓ ସନ୍ନ୍ୟାସୀ ହେବା ପାଇଁ ମନା ନାହିଁ। ବନବାସୀ, ସନ୍ନ୍ୟାସୀ ଓ ବୈବାହିକ ଜୀବନଯାପନରେ ସମନ୍ୱୟର ମଧ୍ୟ କଥା କୁହାଯାଇଛି। ଆଜି ବିଭିନ୍ନ ଦୂରାରୋଗ୍ୟ ବ୍ୟାଧିରୁ ନିଜକୁ ରକ୍ଷା କରିବା ପାଇଁ ଆମେ ବ୍ରହ୍ମଚର୍ଯ୍ୟ ଓ ଏକପତ୍ନୀବ୍ରତ ବା ପତିବ୍ରତର ଯେଉଁ କଥା କହୁଛୁ ତାକୁ ଆମ ପୂର୍ବପୁରୁଷମାନେ ଶିକ୍ଷା ଦେଇଛନ୍ତି। ହତଭାଗ୍ୟ ଆମେ ଯଦି ଅତୀତରୁ ଶିକ୍ଷା ଲାଭ ନ କରୁ ଏବଂ ଆମର ମହାନ ପରମ୍ପରାକୁ ଅନୁସରଣ ନ କରୁ।

ପରୀକ୍ଷିତ ଭସ୍ମୀଭୂତ ହେଲା ପରେ ପରୀକ୍ଷିତଙ୍କ ପୁତ୍ର ଜନ୍ମେଜୟ ପ୍ରତିଶୋଧ ପରାୟଣ ହୋଇ ସର୍ପଯଜ୍ଞ ଆରମ୍ଭ କଲେ। ପ୍ରଜ୍ଜ୍ୱଳିତ ବହ୍ନିରେ ଦଗ୍ଧ ହେଲେ ମହାସର୍ପଗଣ। ତକ୍ଷକ ଉଦ୍ବିଗ୍ନ ହୋଇ ଇନ୍ଦ୍ରଙ୍କ ଶରଣାପନ୍ନ ହେଲେ। ତକ୍ଷକ ସହିତ ଇନ୍ଦ୍ରଙ୍କୁ ଯଜ୍ଞ ଅଗ୍ନିରେ ନିପତିତ କରିବାକୁ ଜନ୍ମେଜୟଙ୍କ ଆଜ୍ଞାରେ ବ୍ରାହ୍ମଣମାନେ ଆହୁତି ଦେଲେ। ଇନ୍ଦ୍ରଙ୍କ ପ୍ରାର୍ଥନାରେ ବୃହସ୍ପତି ହସ୍ତକ୍ଷେପ କଲେ। ସେ ଆସି ଜନ୍ମେଜୟଙ୍କୁ କ୍ରୋଧ ପରିହାର କରିବାକୁ କହିଲେ। ପରୀକ୍ଷିତଙ୍କ ପ୍ରତି ତକ୍ଷକ ଦଂଶନ ଥିଲା ତାଙ୍କ କର୍ମଫଳ। ତକ୍ଷକ ଅପରାଧୀ ନୁହେଁ, ନିଜର କର୍ମଫଳ ଯୋଗୁଁ ମଣିଷ ସୁଖ ଦୁଃଖ ଭୋଗିଥାଏ। ସର୍ପଯଜ୍ଞରୁ ଜନ୍ମେଜୟ ନିବୃତ୍ତ ହେଲେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ସାରର ଉପଯୁକ୍ତ ଯୋଗାଣ ଏବଂ ବଣ୍ଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ କିସମର ସାର ଆବଣ୍ଟନକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ମାର୍କଫେଡ୍, ପ୍ରାଥମିକ କୃଷି ସମବାୟ ସମିତି, ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଏବଂ ଅଧିକୃତ ଖୁଚୁରା ବିକ୍ରେତାଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର ସାର ଗଚ୍ଛିତ ଅଛି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ସାରର କଳାବଜାରୀ ରୋକିବା ପାଇଁ ଜିଲ୍ଲାପାଳମାନଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ମାସ ଶେଷ ପର୍ଯ୍ୟନ୍ତ ପଞ୍ଜିକରଣ ପ୍ରକ୍ରିୟା ଚାଲିବ। ସେବା ସମବାୟ ସମିତି କିମ୍ବା foododisha.inରେ ଚାଷୀମାନେ ନାମ ପଞ୍ଜିକରଣ କରିପାରିବେ। ସରକାରୀ ସୂଚୀ ଅନୁଯାୟୀ ଚଳିତ ବର୍ଷ ନଭେମ୍ବର ମାସ ପହିଲାରୁ ଆସନ୍ତା ବର୍ଷ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିବ। ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା କ୍ଷୟକ୍ଷତି ଆକଳନ ସମ୍ପର୍କରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରିଛନ୍ତି। ବନ୍ୟାରେ ପ୍ରାୟ 23 ଜିଲ୍ଲାର 3,567 ଘର ଏବଂ 37,297 ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ମାଧ୍ୟମରେ କ୍ଷତିପୂରଣ ଦେବା ପାଇଁ ଜିଲ୍ଲା ପ୍ରଶାସନଗୁଡ଼ିକୁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଲେଖାଏଁ ଶିକ୍ଷକ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ତୁରନ୍ତ ଆଉ ଜଣେ ଶିକ୍ଷକ ନିଯୁକ୍ତି କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷା ଅଧିକାର ଆଇନ 2009 ନିୟମାବଳୀ ଅନୁସାରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିର୍ଦ୍ଧାରିତ ଶିକ୍ଷକ ଓ ଛାତ୍ର ଅନୁପାତ ଏବଂ ସର୍ବନିମ୍ନ ଶିକ୍ଷକ ସଂଖ୍ୟାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଗଣଶିକ୍ଷା ବିଭାଗର ସଚିବ ଏନ୍ ତିରୁମାଲା ନାୟକ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ 10 ରାଜ୍ୟସ୍ତରୀୟ ପୁରସ୍କାର ମଧ୍ୟରୁ 9 ବରଗଡ଼ ଜିଲ୍ଲା ହାସଲ କରିଛି। ବରଗଡ଼ସ୍ଥିତ ଉପବୟନଶିଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ବରଗଡ଼ର କାରିଗର ଜିଲ୍ଲା ପାଇଁ ଗୌରବ ହାସଲ କରିଥିବା କହିଛନ୍ତି। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଚାରାରୋପଣ, ବିଭିନ୍ନ ହସ୍ତତନ୍ତ ସାମଗ୍ରୀର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରଥମେଶ ଅରବିନ୍ଦ ରାଜସିକରେ ମାଥିଲି ବ୍ଲକର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ସଂଶୋଧନ ପ୍ରକ୍ରିୟାରେ ସମସ୍ତ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ସହ ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ 146ର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନକୁ ନେଇ ସର୍ବଦଳୀୟ ସମୀକ୍ଷା ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଦାବି ଓ ଆପତ୍ତି ସମ୍ପର୍କିତ ସମସ୍ତ ଫର୍ମର ତାଲିକା ହସ୍ତାନ୍ତର କରାଯାଇଛି। ବୁଥ୍ସ୍ତରୀୟ ଏଜେଣ୍ଟ ଜରିଆରେ ତାଲିକା ଯାଞ୍ଚ କରିବାକୁ ରାଜନୈତିକ ଦଳଗୁଡ଼ିକୁ ବୈଠକରେ ଅନୁରୋଧ କରାଯାଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପୁରୁଣା ବଜାର ନାରାୟଣ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଶିଶୁ ଅଧିକାର ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ପୁଣ୍ୟଶ୍ଳୋକ ରଥ ଶିଶୁ ଅଧିକାର ସମ୍ପର୍କିତ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ପାପଡ଼ାହାଣ୍ଡି ଶହୀଦ ଦିବସ ପାଳନ ଅବସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 24 ତାରିଖରେ ହେବାକୁ ଥିବା ଶହୀଦ ଦିବସ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ହକି ଇଣ୍ଡିଆ ପକ୍ଷରୁ ପୁରୁଷ କନିଷ୍ଠ ଏସିଆ କପ୍ 2026 ପାଇଁ 18 ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଚଳିତ ମାସ 30 ତାରିଖରୁ ଚୀନ୍ର ମୋକିଠାରେ ଆରମ୍ଭ ହେଉଥିବା ପ୍ରତିଯୋଗିତା ପାଇଁ ଘୋଷିତ ତାଲିକାରେ ଓଡ଼ିଶାର 5 ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଏହାଛଡ଼ା ବିକଳ୍ପ ଖେଳାଳି ଭାବେ ଓଡ଼ିଶାରୁ ଅନ୍ୟ ଏକ ଖେଳାଳିଙ୍କୁ ମଧ୍ୟ ମନୋନୀତ କରାଯାଇଛି। ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ

0: ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଜି ସୁଦ୍ଧା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାପାତ୍ର କହିଛନ୍ତି।
1: ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହାଫଳରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ହାଲକର ମଧ୍ୟମ ବର୍ଷା ସହିତ ପ୍ରବଳ ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ ଜିଲ୍ଲାରେ ଯୋଉଟାକି ରେଡ୍ କଲର ଆଲର୍ଟ ଜାରି କରାଯାଇଛି।
0: ଡକ୍ଟର ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ ଆସନ୍ତା ସପ୍ତାହ 12 ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ବିଦ୍ୟାଳୟ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ପିଲାଙ୍କ ମସ୍ତିଷ୍କ ପକ୍ଷାଘାତ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶକ୍ତି ପ୍ରସାଦ ଦାସ।
3: ମସ୍ତିଷ୍କ ପକ୍ଷାଘାତ ବା ସେରିବ୍ରାଲ ପାଲ୍ସି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ରୋଗଟିର କାରଣ ଅନେକ। ମା ପେଟରେ ଥିଲାବେଳେ ଯଦି ମା କୌଣସି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥାଏ ତେବେ ଏହା ଦେଖାଦେଇଥାଏ। ଏହାକୁ ଛାଡ଼ିଦେଲେ, ଅସାବଧାନତା ଜନିତ କିଛି ଔଷଧ ଖାଇଦେଲେ ଏହା ହୋଇଥାଏ। ତେଣୁ ପିଲା ପେଟରେ ଥିଲାବେଳେ ମା ମାନେ ଯେକୌଣସି ଔଷଧ ଡାକ୍ତରଙ୍କୁ ପଚାରି ଖାଇବା ଉଚିତ। ଗର୍ଭବତୀ ମା ମାନେ ସମ୍ପୂର୍ଣ୍ଣ ଭଲ ଖାଦ୍ୟ ଖାଇବା ଆବଶ୍ୟକ, ନଚେତ ପିଲାଟିର ମସ୍ତିଷ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଗର୍ଭାଶୟର ବିଭିନ୍ନ ପ୍ରକାର ରୋଗ ଯୋଗୁଁ ମଧ୍ୟ ଏହା ହୋଇଥାଏ। ଜନ୍ମ ସମୟର କାରଣମାନଙ୍କ ମଧ୍ୟରେ ଯଦି ଜନ୍ମ ହେବାର ସମୟ ଅଧିକ ଲାଗେ ବା ଯଦି ପିଲାକୁ ଯନ୍ତ୍ର ଦ୍ୱାରା ଟାଣି କରି ଜନ୍ମ କରାଯାଏ ତେବେ ମସ୍ତିଷ୍କ ଉପରେ ଆଘାତ ଲାଗିବାର ସମ୍ଭାବନା ଅଧିକ। ଛୋଟ ପିଲାଟିର ମସ୍ତିଷ୍କକୁ ଯଦି ସାମାନ୍ୟତମ ଅମ୍ଳଜାନର ଅଭାବ ପଡ଼େ ତେବେ ପକ୍ଷାଘାତ ରୋଗର ଆଶଙ୍କା ଅଧିକ। ଯଦି ପିଲାଟି ଜନ୍ମ ପରେ କୌଣସି କାରଣରୁ ମୁଣ୍ଡରେ ଆଘାତ ଲାଗେ, ଯଥା ଯଦି ଖଟ ଉପରେ ପଡ଼ିଯାଏ ଇତ୍ୟାଦି, ତେବେ ଏହା ମଧ୍ୟ ଦେଖାଦେଇଥାଏ। ଯଦି ଜନ୍ମ ସମୟରେ କୌଣସି କାରଣରୁ ମେନିଞ୍ଜାଇଟିସ୍ ବା ମସ୍ତିଷ୍କ ଜ୍ୱର ହୁଏ, ଏହା ମସ୍ତିଷ୍କକୁ ନଷ୍ଟ କରିଦିଏ। ଆଜିକାଲି ଆମେମାନେ ବିଜ୍ଞାନର ଅଗ୍ରଗତି ହେତୁ 6 ମାସର ପିଲାକୁ ବଞ୍ଚାଇ ପାରୁଛୁ, କିନ୍ତୁ ଏହି ପିଲାମାନଙ୍କର ମଧ୍ୟ ପକ୍ଷାଘାତ ହେବାର ଆଶା ଅଧିକ। ତେଣୁ ଏହି ଅପ୍ରାପ୍ତ ବୟସ୍କ ଶିଶୁଙ୍କ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ଏହି ପକ୍ଷାଘାତକୁ ଶୀଘ୍ର ଚିହ୍ନି ଚିକିତ୍ସା ଆରମ୍ଭ କଲେ ଅନେକ ଉନ୍ନତି ହୋଇଥାଏ। ଛୋଟ ପିଲାମାନେ ସାଧାରଣତଃ 3 ମାସରେ ପେଟେଇଥାନ୍ତି, 6 ମାସରେ ବସିଥାନ୍ତି ଓ 1 ବର୍ଷରେ ଚାଲିଥାନ୍ତି। ଏହିସବୁ ପ୍ରକ୍ରିୟା ଡେରି ହେବା ଏହି ରୋଗର ଗୋଟିଏ ପ୍ରଥମ ଲକ୍ଷଣ। ବେଳେବେଳେ ଜାଣିନଥିବା ଲୋକ କୁହନ୍ତି, ଟିକେ ଡେରି ହୋଇଛି, କିଛି ଅସୁବିଧା ନାହିଁ, କିନ୍ତୁ ଏହା ନ ମାନି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହିସବୁ ରୋଗୀମାନେ ମଧ୍ୟ ଅପସ୍ମାର ରୋଗରେ ଆକ୍ରାନ୍ତ ହୁଅନ୍ତି। ଅନେକ ଛୋଟେଇ କରି ଚାଲନ୍ତି ବା ଚାଲିପାରନ୍ତି ନାହିଁ। ପାଟିରୁ ଲାଳ ବାହାରୁଥିବା ଲକ୍ଷ୍ୟ କରାଯାଏ। ଆକ୍ରାନ୍ତ ହୋଇଥିବା ମାଂସପେଶୀ ଅତ୍ୟନ୍ତ ଶକ୍ତ ଜଣାପଡ଼େ। ହାତ ଓ ଗୋଡ଼ ବଙ୍କା ଦେଖାଯାଏ। ସିଧା କରିବାକୁ ଚେଷ୍ଟା କଲେ ହୋଇନଥାଏ ବା ଅତ୍ୟନ୍ତ ପରିଶ୍ରମ କରିବାକୁ ପଡ଼ିଥାଏ। କେତେକ ଶିଶୁ ଖାଲି ଗୋଇଠି ଉପରକୁ ଟେକି ଚାଲିଥାନ୍ତି। କେତେକ ମଧ୍ୟ ଶୁଣିବା, ଦେଖିବା ଓ ଛୁଇଁବା ଶକ୍ତି ହରାଇଥାନ୍ତି। ବେଳେବେଳେ ପିଲାଟି ବୋକାଙ୍କ ଭଳି ବସିଥାଏ। ଅନେକ ଭାବନ୍ତି ଯେ ପିଲାଟିର ମାନସିକ ଶକ୍ତି ହରାଇଛି, ତାହା କିନ୍ତୁ ସବୁବେଳେ ଠିକ୍ ନୁହେଁ। ମୁହଁ ଓ ଜିଭ ଇତ୍ୟାଦିର ମାଂସପେଶୀର ପାରାଲିସିସ୍ ଯୋଗୁଁ ଏହା ଏପରି ଲାଗେ। ପିଲାଟି ସବୁ ଜାଣିପାରେ, ମାତ୍ର ତାହାର କଥା କହିବାର ଶକ୍ତି ନଥାଏ। ପିଲାଟିର ଅସ୍ଥିଶଲ୍ୟ ବିଶେଷଜ୍ଞ, କସରତ ବିଶେଷଜ୍ଞ, ଫିଜିଓଥେରାପିଷ୍ଟ, ସ୍ପିଚ୍ ଥେରାପିଷ୍ଟ ଓ ମନୋବିଜ୍ଞାନ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା କରାଯାଏ। ଯେଉଁ କାର୍ଯ୍ୟଟି ପିଲା କରିନପାରେ ତାହାକୁ ବାରମ୍ବାର ଅଭ୍ୟାସ କରାଯାଏ। ପିଲାଟିକୁ ପରୀକ୍ଷା ନିରୀକ୍ଷା କରି ଚିକିତ୍ସାର ଗୋଟିଏ ଯୋଜନା ତିଆରି କରାଯାଏ। ଆଉ କିଛି ଶିଶୁଙ୍କର ବୟସ, ମାନସିକ ଅବସ୍ଥା ଓ ମାଂସପେଶୀର ଶକ୍ତ ହେବାକୁ ଅନୁଭବ କରି କେତେକ କ୍ଷେତ୍ରରେ ଅସ୍ତ୍ରୋପଚାର ମଧ୍ୟ କରାଯାଇଥାଏ। ବେଳେବେଳେ ହିପ୍ ଜଏଣ୍ଟଟି ତା ଜାଗାରେ ନଥାଏ, ତାକୁ ମଧ୍ୟ ଅସ୍ତ୍ରୋପଚାର କରି ତାର ଠିକ୍ ଜାଗାରେ ରଖାଯାଏ। ମେରୁଦଣ୍ଡରେ ମଧ୍ୟ ଅସ୍ତ୍ରୋପଚାର କରି ସିଧା କରାଯାଇଥାଏ। ଏହି ପିଲାମାନଙ୍କର ବାପା, ମା ଓ ଚିକିତ୍ସକଙ୍କର ଗୋଟିଏ ଲକ୍ଷ୍ୟ ଥାଏ, ତାହା ହେଉଛି ପିଲାଟି କିପରି ନିଜ କାମ ନିଜେ କରିବ, ସେ କାହା ଉପରେ ନିର୍ଭର କରିବ ନାହିଁ। ବିଜ୍ଞାନର ଉନ୍ନତି ଅନୁସାରେ ବିଶେଷଜ୍ଞମାନେ ମଧ୍ୟ ଅନେକ କ୍ଷେତ୍ରରେ ଉନ୍ନତି କରିପାରିଛନ୍ତି। ଆକ୍ରାନ୍ତ ହୋଇଥିବା ଶିଶୁଟିର ଠିକ୍ ସମୟରେ ଚିହ୍ନଟ, ଉନ୍ନତ କସରତ, ବୋଟକ୍ସ ଇଞ୍ଜେକ୍ସନ୍ ଓ ଛୋଟ ଛୋଟ ଅସ୍ତ୍ରୋପଚାର ଦ୍ୱାରା ଏହି ପ୍ରକାରର ପିଲାମାନଙ୍କୁ ସାହାଯ୍ୟ କରିବାକୁ ଆମେ ସକ୍ଷମ ହୋଇପାରିଛୁ। ସେ ଯାହା ହେଉନା କାହିଁକି, ଏହି ରୋଗ ନ ହେବା ପାଇଁ ଏହି କାରଣଗୁଡ଼ିକ ବିଷୟରେ ସଚେତନତା

0: ନିତ୍ୟାନ୍ତ ଆବଶ୍ୟକ। ପ୍ରସୂତି ଓ ନବଜାତ ଶିଶୁଙ୍କର ଯତ୍ନ ଏହି ରୋଗୀଙ୍କର ସଂଖ୍ୟା ହ୍ରାସ କରିବାରେ ଅତ୍ୟନ୍ତ ସହାୟକ।
1: ଆମର ସ୍ୱସ୍ତ୍ରୀ ଶୁଣିଲେ ପିଲାଙ୍କ ମସ୍ତିଷ୍କ ପକ୍ଷାଘାତ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶକ୍ତି ପ୍ରସାଦ ଦାସ।

ସୂଚନା ପ୍ରସାରଣ କରାଯାଇପାରିବ। ବନ୍ୟା, ବଜ୍ରପାତ ଓ ଭୂମିକମ୍ପ ଭଳି ବିପର୍ଯ୍ୟୟ ସମୟରେ କାର୍ଯ୍ୟରତ କମ୍ୟୁନିଟି ରେଡିଓ ଷ୍ଟେସନ୍ଗୁଡ଼ିକୁ 1,11,50,000 ଟଙ୍କାର ଜରୁରୀକାଳୀନ ଅନୁଦାନ ଦେବାର ବ୍ୟବସ୍ଥା ରହିଥିବା ସେ ଲୋକସଭାରେ ସୂଚନା ଦେଇଛନ୍ତି। ଆସାମରେ ବନ୍ୟା ପରିସ୍ଥିତି ଆଜି ମଧ୍ୟ ଗମ୍ଭୀର ରହିଛି। ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା 98କୁ ବୃଦ୍ଧି ପାଇଛି। ତେବେ ବନ୍ୟା ପ୍ରଭାବିତ ଜିଲ୍ଲା ସଂଖ୍ୟା 13କୁ ହ୍ରାସ ପାଇଥିବାବେଳେ ପ୍ରଭାବିତ ଲୋକଙ୍କ ସଂଖ୍ୟା 1,55,000ରୁ ଅଧିକ ରହିଛି। ଚରାଇଦେଓ ଜିଲ୍ଲାରେ ଆଉ ଜଣେ ବନ୍ୟାରେ ପ୍ରାଣ ହରାଇଛନ୍ତି। ଗୋଲଘାଟ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି, ସେଠାରେ ପ୍ରାୟ 69,000 ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟରେ 55ଟି ରିଲିଫ୍ କ୍ୟାମ୍ପରେ 10,000ରୁ ଅଧିକ ଲୋକଙ୍କୁ ଆଶ୍ରୟ ଦିଆଯାଇଛି। 18ଟି ରିଲିଫ୍ ବଣ୍ଟନ କେନ୍ଦ୍ର ମଧ୍ୟ କାର୍ଯ୍ୟ କରୁଛି। ଗୋଲଘାଟ ଓ ନୁମାଲିଗଡ଼ରେ ଧନସିରି ନଦୀ ଏବଂ ଶ୍ରୀଭୂମି ଜିଲ୍ଲାରେ କୁସିଆରା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। 10,700 ହେକ୍ଟରରୁ ଅଧିକ ଚାଷଜମି ଜଳମଗ୍ନ ହୋଇଥିବାବେଳେ 47,000ରୁ ଅଧିକ ପଶୁ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁଁ ରାସ୍ତା, ପୋଲ ଓ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି। ଉପଭୋକ୍ତାମାନଙ୍କ ଲାଗି ୟୁପିଆଇ ଜରିଆରେ ଦେଣନେଣ ବ୍ୟବସ୍ଥା ଦେୟମୁକ୍ତ ବୋଲି ପେମେଣ୍ଟସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ସୂଚନା ଦେଇଛି। ଏକ ବିବୃତ୍ତିରେ ପିସିଆଇ ପକ୍ଷରୁ କୁହାଯାଇଛି, ଦେଶର ପ୍ରତ୍ୟେକ ନାଗରିକ କୌଣସି ଶୁଳ୍କ ନ ଦେଇ ତୁରନ୍ତ ଡିଜିଟାଲ୍ ପେମେଣ୍ଟ କରିପାରିବେ। କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ଡିଜିଟାଲ୍ ପେମେଣ୍ଟ ଗ୍ରହଣ ପାଇଁ କୌଣସି ଶୁଳ୍କ ଦେବେ ନାହିଁ। ସୂଚନା ଅନୁଯାୟୀ ୟୁପିଆଇର ବିଶ୍ୱସନୀୟତା ବଜାୟ ରଖିବା ପାଇଁ ବ୍ୟାଙ୍କ, ଫିନ୍ଟେକ୍ କମ୍ପାନୀ ଏବଂ ଏନ୍ପିସିଆଇ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଯୁକ୍ତି, ସାଇବର ସୁରକ୍ଷା ଓ ଠକେଇ ରୋକିବା ଦିଗରେ ନିବେଶ କରୁଛନ୍ତି। ବ୍ୟବସାୟୀଙ୍କଠାରୁ ଆଦାୟ ହେଉଥିବା ଯେକୌଣସି ସେବା ଶୁଳ୍କ ଗ୍ରାହକଙ୍କ ଉପରେ ଲାଗୁ ହେଉଥିବା ଶୁଳ୍କ ନୁହେଁ ବୋଲି ପେମେଣ୍ଟସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ସ୍ୱଷ୍ଟ କରିଛି। ବୃଦ୍ଧି ପାଉଥିବା କାରବାରକୁ ଦୃଷ୍ଟିରେ ରଖି ୟୁପିଆଇର ସୁରକ୍ଷା, ଭିଭିଭୂମି ଓ ନବସୃଜନ କ୍ଷେତ୍ରରେ ନିରନ୍ତର ନିବେଶ ଆବଶ୍ୟକ ବୋଲି କୁହାଯାଇଛି। ଝାଡ଼ଖଣ୍ଡରେ ଜେପିଏସ୍ସି ଓ ଜେଏସ୍ଏସ୍ସି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ଗତକାଲି ସରକାର ଓ ଆନ୍ଦୋଳନକାରୀ ଛାତ୍ରଙ୍କ 10 ଜଣିଆ ପ୍ରତିନିଧି ଦଳ ମଧ୍ୟରେ ପ୍ରଥମ ଔପଚାରିକ ଆଲୋଚନା ହୋଇଛି। ପ୍ରାୟ 1.5 ଘଣ୍ଟା ଧରି ଚାଲିଥିବା ଆଲୋଚନାରେ ଛାତ୍ରମାନେ ନିଯୁକ୍ତି ପରୀକ୍ଷାରେ ସ୍ୱଚ୍ଛତା, ଅନିୟମିତତାର ନିରପେକ୍ଷ ତଦନ୍ତ ଓ ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସଂସ୍କାର ଦାବି କରିଛନ୍ତି। ସରକାରଙ୍କ ପକ୍ଷରୁ 4 ଜଣ ମନ୍ତ୍ରୀ ଓ ବିକାଶ କମିଶନର ଆଲୋଚନାରେ ଯୋଗଦେଇ ଛାତ୍ରଙ୍କ ଦାବି ଉପରେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯିବା ସହ ଦାବିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବିଚାର ପାଇଁ ଉପସ୍ଥାପନ କରାଯିବ ବୋଲି କହିଛନ୍ତି। ତେବେ ଲିଖିତ ନିଷ୍ପତ୍ତି ଓ ପଦକ୍ଷେପ ଗ୍ରହଣ ନ କରାଯିବା ପର୍ଯ୍ୟନ୍ତ ଧାରଣା ଓ ଅନଶନ ଜାରି ରହିବ ବୋଲି ବିକ୍ଷୋଭରତ ଛାତ୍ରଛାତ୍ରୀମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି, ସରକାର ଛାତ୍ରଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ଅଛନ୍ତି ଏବଂ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯିବ। ଅନ୍ୟପକ୍ଷରେ ଚତୁର୍ଦ୍ଦଶ ଜେପିଏସ୍ସି ପ୍ରିଲିମିନାରୀ ପରୀକ୍ଷାରେ ଅନିୟମିତତା ଅଭିଯୋଗର ତଦନ୍ତ କରୁଥିବା ସିଆଇଡି ଝାଡ଼ଖଣ୍ଡ ଲୋକସେବା ଆୟୋଗର 3 ଜଣ କାର୍ଯ୍ୟରତ ସଦସ୍ୟଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଛି। ଏହି ମାମଲାରେ ଏପର୍ଯ୍ୟନ୍ତ 19 ଜଣଙ୍କୁ ଗିରଫ କରାଯାଇଛି। ସୁପ୍ରିମକୋର୍ଟ ରାଜସ୍ଥାନ ସରକାରଙ୍କୁ ଜୋଜାରୀ, ବାନ୍ଦି ଓ ଲୁଣି ନଦୀର ପ୍ରଦୂଷଣ ରୋକିବା ଏବଂ ପରିବେଶ ପୁନରୁଦ୍ଧାର ପାଇଁ 1 ସପ୍ତାହ ମଧ୍ୟରେ ଏକୀକୃତ ସମନ୍ୱୟ ଗୋଷ୍ଠୀ ଆଇସିଜି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋଜାରୀ ନଦୀ ପ୍ରଦୂଷଣ ସମ୍ପର୍କିତ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ବାନ୍ଦି ଓ ଲୁଣି ନଦୀର ପ୍ରଦୂଷଣକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଗୋଷ୍ଠୀରେ ପରିବେଶ, ଜଙ୍ଗଲ, ଜଳସମ୍ପଦ ଓ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ରହିବେ। ନଦୀ ଓ ଜଳାଶୟ ପ୍ରଦୂଷଣ, ଶିଳ୍ପ ବର୍ଜ୍ୟ ଜଳର ବେଆଇନ ନିଷ୍କାସନ ଏବଂ ପରିବେଶର ଅବକ୍ଷୟ ନେଇ କୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ପରିବେଶ ସମ୍ପର୍କିତ ଉଲ୍ଲଙ୍ଘନ ଓ ବେଆଇନ କାର୍ଯ୍ୟ ସମ୍ପର୍କରେ ଜଣାଇବା ଲାଗି ସାର୍ବଜନୀନ ଅଭିଯୋଗ ବ୍ୟବସ୍ଥା କରିବା ନିମନ୍ତେ ରାଜସ୍ଥାନ ସରକାରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ମାସ 16 ଓ 17 ତାରିଖରେ ନ୍ୟୁ ଟାଉନ୍ସ୍ଥିତ ବିଶ୍ୱ ବାଙ୍ଗଲା ସମ୍ମେଳନ କେନ୍ଦ୍ରରେ ପଶ୍ଚିମବଙ୍ଗ ରାଜ୍ୟ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହେବ। ବିଧାନନଗରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମବଙ୍ଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର କଲ୍ୟାଣ ଚକ୍ରବର୍ତ୍ତୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଜ୍ଞାନ କଂଗ୍ରେସର ଉଦ୍ଘାଟନ କରିବେ। ବଙ୍ଗଳା ଭାଷାରେ ବିଜ୍ଞାନର ପ୍ରଚାର ଓ ପ୍ରସାର ସହିତ ରାଜ୍ୟ ଛାଡ଼ିଥିବା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣି ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ସୁଯୋଗ ଦେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କୁହାଯାଇଛି। ବିଜ୍ଞାନ କଂଗ୍ରେସରେ ବଙ୍ଗଳାର ବୈଜ୍ଞାନିକଙ୍କ ସଫଳତା ପ୍ରଦର୍ଶନ ସହ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହଯୋଗ ଓ ଯୁବ ଗବେଷକଙ୍କୁ ଉତ୍ସାହିତ କରାଯିବ ବୋଲି ଜଣାପଡ଼ିଛି। ଚତୁର୍ଦ୍ଦଶ ନାଗାଲାଣ୍ଡ ବିଧାନସଭାର 9ମ ଅଧିବେଶନ ଆସନ୍ତା ମାସ 1 ତାରିଖରୁ ଆରମ୍ଭ ହେବ। ସକାଳ 9:30ରେ ବିଧାନସଭା ଭବନରେ ଏହି ଅଧିବେଶନ ବସିବ। ନାଗାଲାଣ୍ଡ ବିଧାନସଭା ସଚିବ କହିଛନ୍ତି, ଭାରତୀୟ ସମ୍ଭିଧାନ ଧାରା 174(1) ଅନୁଯାୟୀ ରାଜ୍ୟପାଳ ଏହି ଅଧିବେଶନ

0: ଆହତ କରିଛନ୍ତି। ପାକିସ୍ତାନ, ସାଉଦି ଆରବ ଓ ତୁର୍କୀ ମଧ୍ୟରେ ତ୍ରିପାକ୍ଷିକ ପ୍ରତିରକ୍ଷା ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହି ରାଜିନାମା ଅନୁଯାୟୀ ତିନି ଦେଶ ମଧ୍ୟରୁ କୌଣସି ଗୋଟିଏ ଦେଶ ଉପରେ ଆକ୍ରମଣକୁ ସମସ୍ତ ତିନି ଦେଶ ଉପରେ ଆକ୍ରମଣ ଭାବେ ବିବେଚନା କରାଯିବ। ଭାରତୀୟ ପାଣିପାଗ ବିଭାଗ ଆଜି ଓଡ଼ିଶା ଓ ରାଜସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ନେଇ ସତର୍କତା ଜାରି କରିଛି। ଉତ୍ତର ପୂର୍ବ ଭାରତ ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, କେରଳ ଓ ମାହେରେ ମଧ୍ୟ ପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଆଇଆଇଟି ଦିଲ୍ଲୀର 57ତମ ସମାବର୍ତ୍ତନ ଉତ୍ସବରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ପାକ୍ ଅଧିକୃତ କାଶ୍ମୀରରେ ବିକ୍ଷୋଭକାରୀଙ୍କୁ ହତ୍ୟା କରିବା ଘଟଣାର ନିରପେକ୍ଷ ତଦନ୍ତ ଲାଗି ଆହ୍ୱାନ ଦେଲେ ଜାତିସଂଘ ମହାସଚିବ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର, ମୃତ୍ୟୁସଂଖ୍ୟା 98କୁ ବୃଦ୍ଧି। ଉପଭୋକ୍ତାମାନଙ୍କୁ ୟୁପିଆଇ ଜରିଆରେ ଦେଣନେଣ ଲାଗି କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ, ସ୍ୱଷ୍ଟ କଲା ପେମେଣ୍ଟସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ। ଏବଂ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଓଡ଼ିଶା ଓ ରାଜସ୍ଥାନକୁ ପାଣିପାଗ ବିଭାଗର ସତର୍କ ସୂଚନା ଜାରି। ସମ୍ବାଦ ଶେଷ ହେଲା।
1: ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସୂଚନା ଏବଂ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ପ୍ରସ୍ତୁତି ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

ନମସ୍କାର, ଶୁଭ ସକାଳ ଆପଣଙ୍କୁ। ସ୍ୱାଗତ ଶନିବାର ପରିକ୍ରମାକୁ। ମୌସୁମୀ ପହଞ୍ଚି ସାରିଛି, ଅଳ୍ପ ଅଳ୍ପ ବର୍ଷା ଆରମ୍ଭ ହୋଇସାରିଛି। ଏହି ବର୍ଷା ଦ୍ୱାରା ଆମେ ସମସ୍ତେ ପ୍ରଚଣ୍ଡ ରୌଦ୍ର ତାପରୁ ଟିକେ ଆଶ୍ୱସ୍ତି ଅନୁଭବ କରିଛେ। ହଁ ନା, ଆଉ ଏମିତି ବି ଏହି ଅସରାଏ ବର୍ଷା ପରେ ଆମର ଅନେକ ଚାଷୀ ଭାଇ ଓ ଭଉଣୀମାନେ ଅନ୍ତତଃ ଏହି ସକାଳୁ ସକାଳୁ ନିଜ ବିଲପଟୁ ନିଜ କ୍ଷେତପଟୁ ଘେରାଇ ବୁଲି ଆସିଥିବେ। କ୍ଷେତର ହିଡ଼ରେ ଚାଲି ଚାଲି ଗଲାବେଳକୁ କେତେ କ'ଣ ଯୋଜନା କରିଥିବେ, କେମିତି ଚାଷ କରିବେ, କ'ଣ ଚାଷ କରିବେ। ହଁ ନା, ତାହେଲେ ସେହି ଚାଷ ସମ୍ପର୍କିତ, ସେହି ଶ୍ରମ ସମ୍ପର୍କିତ କିଛି ସୂଚନା ସହିତ ଆଜି ପରିକ୍ରମାରେ ଆକାଶବାଣୀ ଭବାନୀପାଟଣାର ପ୍ରତିଶ୍ରବଣ କକ୍ଷରୁ ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ।

ଆଦି କଥାବସ୍ତୁକୁ ଆଧାର କରି ଗୀତରେ ସୁର ଲୟ ଦେଇ ଗାଇଯାଇଥାଏ। ଆପଣ ଜାଣିଥିବେ ଯେ ଏହିସବୁ ଗୀତର ରଚୟିତା ନିଜେ ହଳିଆ ଏବଂ ତାର ଶ୍ରୋତା ତାର ଚିର ସାଥୀ ସେହି ବଳଦ ହଳକ। ପ୍ରତ୍ୟେକ ପଦର ଆରମ୍ଭରେ ବଳଦକୁ ସାକ୍ଷୀ ସ୍ୱରୂପ ସମ୍ବୋଧନ କରି ଏବଂ ପଦ ଶେଷରେ ସେମାନଙ୍କୁ ଚାଲିବା ପାଇଁ ନିର୍ଦ୍ଦେଶ ଦେଇ ହଳିଆ ଗୀତର ସୁର ମେଲିଦିଏ। ଅସରନ୍ତି ଏ ଗୀତର ଭଣ୍ଡାର। ଗୀତଗୁଡ଼ିକ ଆକୃତିରେ ଦୀର୍ଘ, କ୍ଷୁଦ୍ର ଏବଂ ମଧ୍ୟମ। ପଦର ଦ୍ୱିତୀୟ ପାଦରେ ବିଶ୍ରାମ, ସେହି ପଦରେ ପୁନରାବୃତ୍ତି ପରେ ପରବର୍ତ୍ତୀ ପଦଗୁଡ଼ିକ ଆବୃତ୍ତି କରାଯାଇଥାଏ। ଦୁଇ ବା ତାଠୁ ଅଧିକ ହଳିଆ ଥିଲେ ଜଣେ ଗୀତ ଆରମ୍ଭ କରେ, ଅନ୍ୟମାନେ ପାଳିଆ ଧରନ୍ତି କିମ୍ବା ପରସ୍ପର ଭିତରେ ପ୍ରତିଯୋଗିତା ଆରମ୍ଭ କରନ୍ତି। ହଳିଆ ଗୀତ ଗାଉଥିବା ସମୟରେ ମଝିରେ ମଝିରେ ଅର୍, ତତ, ଘୁଚ୍ ଘୁଚ୍, ବୁଲ୍ ବୁଲ୍, ହ ହ ଏହି ଶବ୍ଦ ସବୁ ଉଚ୍ଚାରଣ କରି ବଳଦକୁ ନିର୍ଦ୍ଦେଶ ଦେଇଥାଏ। ହଳିଆର ନିର୍ଦ୍ଦେଶ ଅନୁଯାୟୀ ବଳଦମାନେ ଚାଲନ୍ତି। ପ୍ରାୟ ଗୀତ ବୟଲାରୀ ଶବ୍ଦରୁ ଆରମ୍ଭ ହୋଇଥାଏ। ଏହାକୁ ଘୋଷା ଭାବରେ ମଧ୍ୟ ହଳିଆ ବ୍ୟବହାର କରିଥାଏ।

ବିରହ ବେଦନା କେତେ ଯନ୍ତ୍ରଣାଦାୟକ ତାହା ଅନୁଭବୀ ହିଁ ଜାଣେ। ପାଖରେ ପ୍ରେୟସୀ ନଥିଲେ ସବୁକିଛି ତୁଚ୍ଛ ଓ ଅସାର ମନେ ହୁଏ। ମାର୍ଗଶିର ମାସରେ ଚାଷ ଅମଳ ହେଲା ପରେ ଯେପରି ହଳିଆ ବା କୃଷକର ସବୁ ଅଭାବ ପୂରଣ ହୋଇଯାଏ, ଠିକ୍ ସେମିତି ପ୍ରିୟତମା ପାଖରେ ଥିଲେ ପ୍ରିୟ ପୁରୁଷର ସବୁ ଅଭାବ ଦୂର ହୋଇଯାଏ। ସବୁ ଭାବନା କଳ୍ପନା ଉଭେଇଯାଏ ନିମିଷକ ମଧ୍ୟରେ। ସେହି ଭାବନାକୁ ନେଇ ଝରି ଆସେ ହଳିଆ ଗୀତ।

ଶୃଙ୍ଗାର ସବୁ ମତେ ମଣିଷର ଜୀବନକୁ ଅଧିକ ରସସିକ୍ତ ଓ ପ୍ରାଣବନ୍ତ କରିଛି। ପୁଣି ଜଣେ ଭାବବାଦୀ ମଣିଷକୁ ସୃଜନଶୀଳ କରିବା ମୂଳରେ ଶୃଙ୍ଗାରର ଭୂମିକା ଅଧିକ। ତେଣୁ ହଳିଆ ଗୀତ ପରି ବିଭିନ୍ନ ଲୋକଗୀତରେ ଶୃଙ୍ଗାର ଭାବକୁ ଲୋକକବିମାନେ ରୂପ ଦେଇଛନ୍ତି। ହଳିଆ ଗୀତରେ ଥିବା ଶୃଙ୍ଗାରର ଶାସ୍ତ୍ରୀତ ଗୀତଗୁଡ଼ିକ ଶ୍ରୋତା ମନକୁ କାମ କରିବାକୁ ସ୍ଫୁର୍ତ୍ତି ଦେବା ସହିତ ଉତ୍ସାହିତ କରିଥାଏ। ହଳିଆ ହଳ କରୁଥିବା ବେଳେ ଏହି ଶୃଙ୍ଗାର ଚେତନାର ଗୀତଗୁଡ଼ିକ ଅନ୍ୟ ହଳିଆ ତଥା ମହିଳାମାନେ ଶୁଣି ମନେ ମନେ ଉତ୍ଫୁଲ୍ଲିତ ହୋଇ କାମରେ ଲାଗିପଡ଼ନ୍ତି। ନିଜର ଶ୍ରମଜନିତ କ୍ଲାନ୍ତିକୁ ଦୂର କରିବା ସହ କାମ କରିବାରେ ଏହି ଗୀତ ହିଁ ଅଧିକ ପ୍ରେରଣା ଓ ଉତ୍ସାହ ଦେଇଥାଏ। ତେବେ ସେ ଯାହା ହେଉ ନା କାହିଁକି, ବର୍ତ୍ତମାନ ଯାନ୍ତ୍ରିକ ଯୁଗରେ ଚାଷ ଜମିରେ ଟ୍ରାକ୍ଟର, ପାୱାର ଟିଲର, ଧାନ ବୁଣା, ଧାନ କଟା ଯନ୍ତ୍ରର ବ୍ୟବହାର ଯୋଗୁଁ ଚାଷ କାର୍ଯ୍ୟରେ ହଳ ଲଙ୍ଗଳର ବ୍ୟବହାର ଧୀରେ ଧୀରେ କମି କମି ଯାଉଛି। ଏଣୁ ଆଗାମୀ ଦିନରେ ହଳିଆ ଗୀତ ପରି ମାର୍ମିକ ଓ ହୃଦୟସ୍ପର୍ଶୀ ଲୋକଗୀତ ଲୋପ ପାଇବାର ଆଶଙ୍କା ଦେଖାଦେଇଛି। ଏଭଳି ପରିସ୍ଥିତିରେ ହଳିଆ ଗୀତ ପରି ଏକ ମନଛୁଆ ଲୋକଗୀତଗୁଡ଼ିକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉ।

ତାହେଲେ ବନ୍ଧୁଗଣ, ଆଜିର ପରିକ୍ରମାରେ ସୂଚନା ଏତିକି, ସଙ୍ଗୀତ ବି ଏତିକି, ଆର ଥରକୁ ଆହୁରି କିଛି। ଯିବା ପୂର୍ବରୁ ଏତିକି କାମନା, ନିଜ ଆଖପାଖ ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖନ୍ତୁ, ନିଜେ ଖୁସିରେ ରୁହନ୍ତୁ, ଅନ୍ୟମାନଙ୍କୁ ଖୁସି ଦିଅନ୍ତୁ। ରହୁଛୁ, ନମସ୍କାର।

0: শ্রোতা বন্ধু, বর্তমান শুনন্তু কৃষিভিত্তিক কার্যক্রম চাষর কথা। আজ এর শুণবে ধান তলি রূপা সম্পর্ক উপস্থাপন করবে প্রণতি মিশ্র।
1: ଆମେ ଯେନ୍ସି ଚାଷ୍ କଲେ ବି ଧାନ୍ ଚାଷ୍ ନେଇ କଲେ ଆମର୍ ବରଷ ଯାକର ଖର୍ଚ୍ଚା ବାର୍ଚ୍ଚା ବାହାର କରବାରଟା ମୁସ୍କିଲ ହେଇଯାଇସି। ଇଟା ତ ଆମେ ସବେ ଜାଣିଛୁ। ହେଲେ ଇ ଚାଷ୍ ନୁ ଭଲ୍ ଅମଲ୍ ପାଇବାର୍ ଲାଗି ହେଲେ ମୁଦଲୁନ୍ ଶେଷ ତକ୍ ଇତାର୍ ଯତ୍ନ କରବାକେ ପଡ଼୍ବା, ଯେନ୍ତାକି ତଲି ରୂପାରୂପି କାମ। ଇ କାମ ହେଲା ଧାନ୍ ଚାଷର୍ ଲାଗି ମୂଲ୍ କାମ। ତ ଏବେ ଇ ଧାନ୍ ତଲି ରୁଆ ବାବଦନେ ଟିକେ ଅଧିକ ଜାଣି ରଖିଥିମା, ଯେନ୍ଟାକି ଆମ୍କେ ଆଗ୍କେ ଚାଷ୍ କାମ୍ନେ ସାହାଯ୍ୟ କର୍ବା। ଆମେ ତ ସବେ ଜାଣିଛୁ ରୁଆ ଧାନ ଥୁଆ ବୋଲି, ବେଲେ ରୂପା ଧାନ କରିଛୁ ବେଲେ ଅମଲ ଭଲ୍ ହେବା ବୋଲି ଆମେ ଜାଣିଥିସୁଁ। ହେଲେ ଭଲ୍ କରି ରୂପାରୂପି ନେଇ କରଲେ ଆମେ ଅଧିକ ଅମଲ ନେଇ କରିପାରୁ। ତ ଧାନ ତଲିକେ ତଲିପଟିନୁ ନେଇକରି ମୂଲ ଜମିନେ ଲଗାବାର୍ ଲାଗି ଆମ୍କେ ଆଗ୍ନୁ ଗୋଟେ ଯୋଜନା କର୍ବାକେ ପଡ଼୍ବା। ତଲି ପକାବାର୍ ଦିନ ଠାନୁ ସବୁଦିନ ଧାନ ଗଛର୍ ଲାଗି ଜରୁରୀ ଦିନେ, କାଁ କାଜେ କି ତଲିର ପତର ସଂଖ୍ୟା ବଢ଼ବାର୍ ସନେ ଚେରର୍ ବି ଏକାସନେ ବଢ଼ବାରଟା ଚାଲିଥିସି। ହେଲେ ଇ ସମୟଟା ବି ଭିନେ ଭିନେ କିସମର ବିହନ ଲାଗି ଭିନେ ଭିନେ ଅଛି। ଯେନ୍ତାକି ଢିପ୍ ଜମିର୍ ଲାଗି 120 ରୁ 125 ଦିନିଆ କିସମର ବିହନ, ମଝିଆଲି ଜମିର୍ ଲାଗି 140 ରୁ 145 ଦିନିଆ କିସମର ବିହନ, ଖାଲ ଜମିର୍ ଲାଗି 150 ରୁ 165 ଦିନିଆ କିସମର ବିହନକେ ତଲି ପକେଇଥିସୁଁ। ହେଥିଲାଗି ଅଲଗା ଅଲଗା ବିହନ ମାନଙ୍କର ଲାଗି ତଲି ଲଗାବାର ସମୟମାନେ ବି ଅଲଗ ଅଲଗ ହେଇଥିସି। ଧାନ ତଲିକେ ଆମେ ଯେତେବେଲେ ଘିଚିଥିସୁଁ ତାର ଚେର୍ ମାନେ ଛିଡ଼ିଥିସି, ଯେନ୍ଟାକେ ଝଟକା ଲାଗିଥିସି ବୋଲସନ୍। ତ ଯେନ୍ ତଲି ଯେତେ ଅଧିକ ଦିନର ହେଇଥିବା ସେତେ ଅଟକା ଠେସ୍ ପହଞ୍ଚିବା ଚେର୍କେ। ତଲିକେ ଘିଚିକରି ମୂଲ ଜମିନେ ଲଗାଲେ ସେ ଜମିର ମାଟର ଅମଲ ଭାଗ, ଖାଏଦ ଭାଗ ଆରୁ ପାନ୍ ଭାଗ ପୁରାପୁରି ଅଲଗା ହେଇଯାଇସି। ଯେଥିର୍ ଲାଗି ଅଧିକ ଦିନିଆ ତଲିମାନେ ବଢ଼ବାର୍ ଲାଗି ବେଶୀ ସମୟ ଲାଗ୍ସି ଆରୁ କମ୍ ଦିନର ତଲିମାନେ ଜଲ୍ଦି ଚେର୍ ଗଢ଼େଇ ପାର୍ସନ୍ ଆର୍ ଗଛ୍ ବି ଜଲ୍ଦି ଖାଏଦ ନେଇପାର୍ସି ଆର୍ ଭଲ୍ କରି ମଜବୁତ୍ ହେଇକରି ବଢ଼ିପାର୍ସି। ତଲି ମୂଲ ଜମିନେ ଯେତ୍କି ଜଲ୍ଦି ଚେର୍ ଗଢ଼ାବା ସେତ୍କି ଜଲ୍ଦି ଖାଏଦ ପାଏନ୍ ଆରୁ ସାର୍ ମନ୍କେ ନେଇପାର୍ବା ଆରୁ ଭଲ୍ କରି ବଢ଼ିପାର୍ବାର୍ ସନେ ପିଲ୍ ବି ଖୁବ୍ ଖୁବ୍ ବାହାର୍ବା। ତଲିର୍ ବା କଲାବେଲ୍କେ ଆମ୍କେ ଅଧିକ ଧ୍ୟାନ ଦେବାକେ ପଡ଼୍ବା ଯେ ତଲି ମନ୍କେ କେତେ କେତେ ଦୂରେନେ ଲଗାମା। ଧାନ ଗଛର ଥୋଡ଼ ଅବସ୍ଥାନୁ ଧାନ ଗଛେ ଫୁଲ୍ ଧରବାର୍ ତ 35 ଦିନ ଲାଗିଥିସି ଆରୁ ଧାନ ଫୁଲ୍ ଉଡ଼ାଲା ବେଲ୍ ଠାନୁ ଧାନ ପାଚବାର୍ ତକ୍କେ 30 ଦିନ ଲାଗିଥିସି। ବେଲେ ଥୋଡ଼ ଅବସ୍ଥାନୁ ଧାନ ପାଚବାର୍ ତକ୍କେ 65 ଦିନ ଲାଗିଥିସି। ଇ 65 ଦିନ ପ୍ରାୟ ସବୁ ପ୍ରକାର ଧାନ ବେଲେ ବଡ଼ ଧାନ, ସାନ ଧାନ ଆରୁ ମଝିଆଲି ଧାନ ଲାଗି ସମାନ ସମୟ ଲାଗିଥିସି। ରୂପା କରବାର ଗୋଟେ 2 ହପ୍ତା ଭିତରେ ନେ ଗୋଟେ ପିଲ୍ ବାହାରସି। ତେନ୍କେ ଗୋଟେ ହପ୍ତାକେ ହପ୍ତା ପିଲ୍ ସଂଖ୍ୟା ବଢ଼ତେଲ ଯାଏସି ଆରୁ 6 ହପ୍ତା ବେଲ୍କେ ଖୁବ୍ ଗୁଡ଼ା ପିଲ୍ ବଢ଼ିଯାଏସି। ତେନ୍କେ 7-8 ହପ୍ତା ବେଲ୍କେ ପିଲ୍ ବାହାରବାରଟା ବନ୍ଦ ହେଇଯାଏସି। ହେଥିର୍ଲାଗି ଆମେ ଯଦି କମ୍ ଦିନର ତଲି ଲଗେଇଥିମା ବେଲେ 6 ହପ୍ତା ଭିତରେ ଖୁବ୍ ଗୁଡ଼ା ପିଲ୍ ବାହାରି ପାର୍ବା। ଏବେ ଆମେ ଜାନ୍ମା କେତେ ପତ୍ରିଆ ତଲି ଲଗାଲେ ଅତକା ପିଲ୍ ବାହାରବା। ଛୋଟ ଧାନ କିସମ ଯେନ୍ଟା ମାନେ 120 ରୁ 125 ଦିନ ଭିତରେ ଅମଲ ହେସି, ତାର 15 ରୁ 18 ଦିନିଆ ତଲିକେ ରୂପା କର୍ମା ବେଲେ ଖୁବ୍ ଭଲ୍ କରି ବଢ଼ିପାର୍ସି। ମଝିଆଲି କିସମର ଧାନ ଯେନ୍ଟା ମାନେ 135 ରୁ 145 ଦିନ ଭିତରେ ଅମଲ ହେସି, ଇତାର 18 ରୁ 20 ଦିନିଆ ତଲିକେ ଆମେ ମୂଲ ଜମିନେ ଲଗାମା ବେଲେ ଅଧିକ ପିଲ୍ ଦେସି। ବଡ଼ ଧାନ ମାନେ ଯେନ୍ଟା 150 ରୁ 165 ଦିନ ଭିତରେ ହେଇଯାଏସି, ତାର ତଲିକେ 25 ରୁ 30 ଦିନ ଲେଖା ହେଇଥିଲେ ବି ତଲିକେ ମୂଲ ଜମିନେ ଲଗାଲେ ବି ଚଲ୍ବା। ଇଟା ତ ଗଲା କେତେ ଦିନର ତଲି ମାନ୍କେ ମୂଲ ଜମିନେ ଲଗାଲେ ପିଲ୍ ଅତକା ଆସିକରି ଅମଲ ବି ଅଧିକ ହେବା। ଏବେ ଜାଣି ରଖମା ତଲି ମାନ୍କେ ରୂପଲା ବେଲେ କେତେ କେତେ ଦୂରିଆନେ ଲଗାଲେ ପିଲ୍ ମାନେ

0: ପିଲ୍ ବି ଖୁବ୍ ଖୁବ୍ ଦେସି ଆର୍ ଅମଲ ବି ଅତକା ହେସି।
1: କିଛି ଭକ୍ତି ଗୀତକୁ ନେଇ ଆରମ୍ଭ କରିଛି କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। କଣ୍ଠ ଏବଂ ସଙ୍ଗୀତ ଅରବିନ୍ଦ ମୁଦୁଲି। ପ୍ରଥମ ଗୀତଟି ଅରବିନ୍ଦ ମୁଦୁଲିଙ୍କ ନିଜସ୍ୱ ରଚନାରୁ

0: ଚଉଦ ଭୁବନି ସେ ମହାକାଳ, ସେଇ ଜଗନ୍ନାଥ ହେଉଛନ୍ତି ଆର୍ତତ୍ରାଣ ମହାପ୍ରଭୁ, ସେ ପରା ରାମ ରାବଣ କଂସ ଶ୍ରୀକୃଷ୍ଣ।
1: ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ସକାଳ 8:00 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ, ପ୍ରଥମେ ସମାଚାର ପ୍ରଭାତ ଏବଂ ପରେ ମର୍ଣ୍ଣିଂ ନ୍ୟୁଜ୍। କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: देखो तैयार ही नहीं था कि सच में बिल जीरो आ सकता है। मैंने कहा बेटा नाम ही है पीएम सूर्य घर मुफ्त बिजली योजना। फिर एक एक करके सबका बिजली बिल जीरो आने लगा, तब बोला अब लगवा ही लेता हूँ पीएम सूर्य घर मुफ्त बिजली।

ବିଜୟ ମଲ୍ଲଙ୍କ ଗୀତ ରଚନାରୁ ଏଥର କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ, ସଙ୍ଗୀତ ନିର୍ଦ୍ଦେଶନା ଶରତ ନାୟକ।

ମୋହିତ ଚକ୍ରବର୍ତ୍ତୀଙ୍କ ଗୀତ ରଚନା ଏବଂ ବିକାଶ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ ଶେଷରେ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ପ୍ରଚାର କରୁଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। କଣ୍ଠଶିଳ୍ପୀମାନେ ହେଲେ କେଶବ ଚନ୍ଦ୍ର ସାହୁ, ବନ୍ଦିତା ରାୟ ଏବଂ ଅରବିନ୍ଦ ମୁଦୁଲି। ସଙ୍ଗୀତ ପରିଚାଳନା ଡକ୍ଟର ସୁଚିତ୍ରା ମହାପାତ୍ର। ବର୍ଣ୍ଣନାରେ ବସନ୍ତ ମହାନ୍ତି।

ଏବେ ଆରମ୍ଭ ହେଉଥିବା 36 ଛାନ୍ଦରେ ହନୁମାନଙ୍କ ପ୍ରବେଶ କରିଥିବା ସୁନ୍ଦର ଅଶୋକ ବନର ବର୍ଣ୍ଣନା ହୋଇଛି। ଏଠି ବସନ୍ତକାଳ ସବୁ ସମୟରେ ରହିଛି। ପବନରେ ଚମ୍ପକ ଗନ୍ଧ ବହି ଆସୁଛି। କୋଇଲିର ସ୍ୱର ସ୍ୱର୍ଗର ଗନ୍ଧର୍ବଙ୍କ ସ୍ୱରଠାରୁ ଅଧିକ ମଧୁର। ଝିଙ୍କାରୀ ସ୍ୱର ନାରଦଙ୍କ ବୀଣାଠାରୁ ବେଶୀ ପ୍ରୀତିପଦ। ଏହି ବନରେ ଲୁଚି ରହିବା ଅପେକ୍ଷା ପ୍ରକାଶ୍ୟ ଭାବେ ରହି ହନୁମାନ ବୃକ୍ଷ ସବୁ ଓପାଡ଼ି ତାହାର ଫଳ ଖାଇଲେ। ଉଦର ଶାନ୍ତି ହେବାରୁ ସେ ବାହାସ୍ଫୁ

ଫୁକୁଟ ମାରିଲେ, ପାଦରେ ଫୁଲକୁ ପତ୍ର ସହ ଦଳିଲେ। ଜଗିଥିବା ରାକ୍ଷସୀମାନେ ବିଚାରିଲେ, ବିନା ବତାସରେ ଏ କି ଉତ୍ପାତ ହେଲା। ସେ ବାଳିମାନେ ବାନରକୁ ଦେଖି ଭାବିଲେ, ଏ ବାଳି କି? ରାକ୍ଷସୀମାନେ ନଦୀ ଭଳି ବହି ରାବଣକୁ ବାର୍ତ୍ତା କହିବାକୁ ଗଲେ। ତାଙ୍କ ଝାଳ ସେ ନଦୀର କଲ୍ଲୋଳ ଓ ଫିଟିଥିବା କେଶ ଶୈବାଳ ବା ଶିଉଳିଲତା ପରି ହେଲା ବୋଲି କବି ବିଚାରିଲେ। ସେତେବେଳେ ବ୍ରହ୍ମା ଇନ୍ଦ୍ର ବରୁଣ ସହ ସଭାରେ ବସି ରାବଣ ଶିବଙ୍କ ନୃତ୍ୟ ଦେଖି ମୋହଗ୍ରସ୍ତ ହୋଇଗଲା। ଚେତା ପାଇ ବାନର ଦ୍ୱାରା ଧ୍ୱଂସକାଣ୍ଡ ଖବର ପାଇ

ଚାରିଲେ। ସେତେବେଳେ ବ୍ରହ୍ମା, ଇନ୍ଦ୍ର, ବରୁଣ ସହ ସଭାରେ ବସି ରାବଣ ଶିବଙ୍କ ନୃତ୍ୟ ଦେଖି ମୋହଗ୍ରସ୍ତ ହୋଇଗଲା। ଚେତା ପାଇ ବାନର ଦ୍ୱାରା ଧ୍ୱଂସକାଣ୍ଡ ଖବର ପାଇ ବିସ୍ମିତ ହେଲା। ବ୍ରହ୍ମାଙ୍କୁ ଏ ବାନର କିଏ ବୋଲି ପଚାରିବାରୁ ସେ କହିଲେ, ବାଳି ରାମବାଣରେ ମରିଛି, ଏ ହନୁମାନ ବା ସୁଗ୍ରୀବ ହୋଇପାରେ। ବିସ୍ମୟ ଓ ହର୍ଷ ସହ ରାବଣ ତାକୁ ବାନ୍ଧି ଆଣିବାକୁ ଆଜ୍ଞା ଦେଲା। ହନୁମାନ ଜାମ୍ବମାଳିକୁ ମାରିଲେ ଓ ପ୍ରଶସ୍ତକୁ ପରାସ୍ତ କଲେ। ପ୍ରଶସ୍ତ କହିଲା, ତା ମୁଖ ବାଳସୂର୍ଯ୍ୟ ଭଳି ଓ ଲାଙ୍ଗୁଡ଼ ବାସୁକୀ ପରି। ରାବଣ ପୁତ୍ର ଅକ୍ଷୟ ଯୁଦ୍ଧକୁ ଆସିବାରୁ ହନୁମାନ ତା ରଥ ଚୂନା କରିଦେଲା।

ଶୁଣିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। କଣ୍ଠଶିଳ୍ପୀମାନେ ଥିଲେ କେଶବ ଚନ୍ଦ୍ର ସାହୁ, ବନ୍ଦିତ ରାୟ ଏବଂ ଅରବିନ୍ଦ ମୁଦୁଲି। ସଙ୍ଗୀତ ପରିଚାଳନା କରିଥିଲେ ଡକ୍ଟର ସୁଚିତ୍ରା ମହାପାତ୍ର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 9:00। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଦାଗ କଥାଚିତ୍ରରୁ। ସାହେବଙ୍କ ଗୀତ ରଚନାକୁ କଣ୍ଠ ଦେଇଛନ୍ତି କିଶୋର କୁମାର। ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ। କଥାଚିତ୍ର ଦାଗ।

ଏଥର ଆସନ୍ତୁ ଶୁଣିବା ଲତା ମଙ୍ଗେସକର ଏବଂ ମହମ୍ମଦ ରଫିଙ୍କ କଣ୍ଠରେ ଆନନ୍ଦ ବକ୍ସିଙ୍କ ଗୀତ ରଚନା ପାଇଁ ସଙ୍ଗୀତ ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, କଥାଚିତ୍ର ମେହବୁବ କି ମେହେନ୍ଦି।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ କଥାଚିତ୍ର ଜପ୍ ଜପ୍ ଫୁଲଖିଲେ, ଗୀତ ରଚନା ଆନନ୍ଦ ବକ୍ସି, କଣ୍ଠ ଲତା ମଙ୍ଗେସ୍କର, ସଙ୍ଗୀତ ପରିଚାଳନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଏଥର ଦ୍ୱୈତକଣ୍ଠ ଲତା ମଙ୍ଗେସ୍କର ଏବଂ କିଶୋର କୁମାର, ଗୀତ ରଚନା ନିରଜ, ସଙ୍ଗୀତ ସଚିନ୍ ଦେବ ପରମାନ, କଥାଚିତ୍ର ଶାଲିମାର।

ଶୁଣିଛନ୍ତି ମହମ୍ମଦ ରଫିଙ୍କ କଣ୍ଠରେ କଥଚିତ୍ର ଜପ୍ ଜପ୍ ଫୁଲଖିଲେ। ଆନନ୍ଦ ବକ୍ସିଙ୍କ ଗୀତ ରଚନା ସଙ୍ଗୀତ ପରିଚାଳନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଶୁଣୁଥିଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାରଙ୍କ ଦ୍ୱୈତ କଣ୍ଠରେ। ଗୀତ ରଚନା କରିଥିଲେ ନିରଜ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଚିନ ଦେବ ପରମାନ, କଥାଚିତ୍ର ଶାଲିମାର। ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏଥର ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ନେଇଛୁ କଥାଚିତ୍ର ଶଙ୍ଖ ସିନ୍ଦୁର, ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନା ଗୀତ ରଚନା ଶିଷାନନ୍ଦ ଦାସ କାନୁନଗୋ, ଦ୍ୱୈତ କଣ୍ଠରେ ଅନୁରାଧା ପଡ଼ୱାଲ ଏବଂ ଅକ୍ଷୟ ମହାନ୍ତି।

ବର୍ତ୍ତମାନ ଚିତ୍ତଜିନ ଏବଂ ଭୁବନେଶ୍ୱରୀ ମିଶ୍ରଙ୍କ ଯୁଗଳ କଣ୍ଠରେ ଶୁଣନ୍ତୁ ଗୀତ ରଚନା କଳ୍ପତରୁ ବଳ, ସଙ୍ଗୀତ ବାସୁଦେବ ରଥ, କଥାଚିତ୍ର କାବେରୀ।

ନିଜାମଙ୍କ ଗୀତ ରଚନାରୁ ପରବର୍ତ୍ତୀ ଗୀତଟି କଣ୍ଠ ଅନୁରାଧା ପଡ଼ୱାଲ, ସଙ୍ଗୀତ ସଂଯୋଜନା ବାସୁଦେବ ରଥ, କଥାଚିତ୍ର ଆର।

0: ଏଇ କାହାଣୀ ହେଉଛି ଏକ ନର୍ସ ଆଉ ତାର ଅନ୍ତରାତ୍ମାର।
1: ଆସିଗଲା ସେଲେରି?
0: ହଁ।
1: ଏବେ ନୂଆ ଝୁମୁକା?
0: ନା, ପ୍ରଥମେ ସଞ୍ଚୟ,
1: ପ୍ରଥମେ ଝୁମୁକା।
0: ଶୁଣ, ପ୍ରତି ମାସରେ କିଛି ବଞ୍ଚାଅ, କିଛି ନିବେଶ କର, ଆଉ କିଛି ଏମର୍ଜେନ୍ସି ପାଇଁ ବି ବଞ୍ଚେଇକି ରଖ, ଯାଦ୍ୱାରା ରହିବ ଟେନସନ ଫ୍ରି।
1: କିନ୍ତୁ ଝୁମୁକାର କ'ଣ?
0: ଯାଉଛୁ ନା, ପୋଡ଼ିଦେବି ଇଞ୍ଜେକ୍ସନ।
2: ଆର୍ବିଆଇ କହେ,
0: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
6: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର। ପବିତ୍ର ରଥ

ଓଡ଼ିଆ କଥା ଚିତ୍ରାଳ ଗୀତ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଅରୁଣମନ୍ତ୍ରୀଙ୍କ ଗୀତ ରଚନାକୁ ଶେଷରେ ବେଦକଣ୍ଠରେ ଗାଇଛନ୍ତି ହ୍ୟୁମାନ ସାଗର ଏବଂ ସୋହିନୀ ମିଶ୍ର। ସଙ୍ଗୀତ ପ୍ରେମ ଆନନ୍ଦ, କଥାଚିତ୍ର ତମେ ଥିଲେ ସାଥିରେ।

ଶେଷ ହେଲା ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 10ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପାଇକାନ୍ଦେ, ସିଏ ମୋର ମା, ତୋ ବାପାର ମା, ଜେଜେ ବାପାଙ୍କ ମା, ସମସ୍ତଙ୍କର ମା।
1: ମୋର ବି।
0: ହଁ ରେ ଭାଇଆ, ତୋର ବି। ଗାନ୍ଧୀ ମହାତ୍ମା, ନେତାଜୀ, ମଧୁ ବାରିଷ୍ଟର, ଦାସ ଆପଣେ, ସମସ୍ତଙ୍କର ମା ସିଏ। କହିଲୁ ଧନ, ମତେ ଖୁଣ୍ଟରେ ବାନ୍ଧି କିଏ ଯଦି ଚାବୁକରେ ପିଟେ, ଆଉ ତାରି ଚାବୁକ ମାଡ଼ରେ ମୋଠୁ ଧାର ଧାର ରକ୍ତ ବହିବ ନା ନାହିଁ, ତାକୁ ଦେଖି ତୁ କାନ୍ଦିବୁ ନା ନାହିଁ?
1: ମା
0: କହ, ମୁଁ ସବୁବେଳେ କାନ୍ଦିଲେ ତୁ କ'ଣ କରିବୁ?
1: ନାଇଁ ମା, ତୁ ସେମିତି କହନା, ତୋ ଲୁହ ମୁଁ ନିଶ୍ଚୟ ପୋଛିଦେବି, ଆଉ ମୋ ଜୀବନକୁ ବାଜି ରଖି।

0: ଯିଏ ଯିଏ ଲୁହ ନ ପୋଛିପାରିବ, ଖୁଣ୍ଟରୁ ତା ବନ୍ଦିନୀ ମାଆକୁ ଫିଟେଇ ନ ପାରିବ, ସେ ମା କାନ୍ଦିବନି ତ ଆଉ କଣ କରିବ ରେ?
1: ତୁ କଣ ପାଗଳ ହେଇଗଲୁ ନା କଣ?
0: ଆଜି ନୁହେଁ ରେ, ଆଜି ନୁହେଁ ରେ ଭାଇ, ଅନେକ ଦିନରୁ ମୁଁ ପାଗଳ ହେଇଯାଇଛି
1: ମା।
0: ଛାଡ଼ ସେ କଥା, ରାତି ଅନେକ ହେଲାଣି, ଶୋଇପଡ଼। ତୁ ପରେ ଆମର ଅନ୍ଧର ଲହୁଡ଼ି, ଦୁଃଖିନୀର ମାଣିକ, ଶୋଇପଡ଼ ବାବା, ଶୋଇପଡ଼।

0: ଆରେ ଶୁଣ ରେ ଭାଇଆ, ପୁଣି କୁଆ କହିଲି ରାବିଲେଣି, ତୁ ଶୋଇଥିବୁ ନା କଣ? କିରେ ଚଞ୍ଚଳ ଉଠୁ, ମୋ ବାପାଟା ପରା, ଯା ଶୀଘ୍ର ପ୍ରସ୍ତୁତ ହେଇ ଯା।
1: ଆଉ କାହାକୁ ଡାକୁଛୁ ମା? ଭାତ ବାଡ଼େ, ମୁଁ ପୁରା ଗାଧୁଆ ପାଧୁଆ ନିତ୍ୟକର୍ମ ସାରି।

0: ତୁ ଆଗରେ ଠିଆ ହେଇଛି ଆଉ ତୁ ଏଇ ଦେଖ ଏଇ ଜୀବନ ଆସିଲାଣି।
1: ଆରେ ଭାଇଆ, ତୁ ପାଆନ୍ତା ପରେ କଣ ଭାତ ଖାଉଛୁ? ମାଉସୀ କଣ ରାତିରୁ ରୋଷେଇ ସାରିଦେଲେଣି?
2: ତୁ ବି କଣ ବାଇଆ ସେଥିରେ କଟକ ଯିବୁ କି ଯିବ ନା?
1: କେବଳ ମୁଁ ଏକା ନୁହେଁ ମାଉସୀ, ଆମେ 15 ଜଣ ଆଜାଦ ହିନ୍ଦ ଫୌଜରେ ଯୋଗ ଦେବାକୁ କଟକ ଯାଉଛୁ। ବାଇଆରେ ଯିବାକୁ ଭାରି ଇଚ୍ଛା, କେବଳ ତମକୁ ସେ ଡରୁଛି।
0: ବୁଝିଲା ଯିବ ନାଇଁ, ଆମେ ଖାଲି ବେକାରଟା ଡରୁଥିଲେ ନା। ମା ପରା ଆଗରୁ ମନ ଠିକ କରିସାରିଛି, ମୁଁ କହିବା ଆଗରୁ ସେ କେମିତି ସବୁ ଜାଣିଥିଲା କେଜାଣି।
1: ହଉ ହଉ, ଶୀଘ୍ର ଖାଇଦେ, ଡେରି କରନା।
2: ଆରେ ମୁଁ ବି ତମ ସାଙ୍ଗରେ ଟିକେ ଯା, ବାଇଆକୁ ଫୌଜରେ ଛାଡ଼ି ଦେଇ ଗାଁକୁ ଫେରି ଆସିଲି।
1: ତମେ କାହିଁକି ଆଉ ଯିବ ମାଉସୀ, ଆମେ ସମସ୍ତେ ତ ଯାଉଛୁ।
2: ଆରେ ଆଜାଦ ହିନ୍ଦ ଫୌଜର ସେ ସେନାପତିଙ୍କୁ ଟିକେ ଆଖି ପୁରେଇ ଦେଖନ୍ତି, ତାଙ୍କରି ଭିତରେ ତ ମୋ ଓଡ଼ିଆ ପୁଅ ସୁବାସ ଅଛି, ତାକୁ ଥରେ ଦେଖନ୍ତି ରେ।
1: ହଉ ତେବେ ଚାଲ ମାଉସୀ, ଆମେ ଯିବାବେଳେ ଆମ ମୁଣ୍ଡରେ ଅନ୍ତତଃ ଟିକେ ହାତ ଲଗେଇ ଆଶୀର୍ବାଦ ତ କରିବ।
3: ବନ୍ଦେ ମାତରମ୍,
4: ମାତରମ୍ ମାତରମ୍,
3: ବନ୍ଦେ ମାତରମ୍,
4: ମାତରମ୍ ମାତରମ୍,
3: ଭାରତ ମାତା କି
4: ଜୟ,
3: ଭାରତ ମାତା କି
4: ଜୟ,
3: ଦିଲ୍ଲୀ ଚଲୋ, ଦିଲ୍ଲୀ ଚଲୋ,
4: ଦିଲ୍ଲୀ ଚଲୋ, ଦିଲ୍ଲୀ ଚଲୋ,
3: ଦିଲ୍ଲୀ ଚଲୋ, ଦିଲ୍ଲୀ ଚଲୋ,
5: ସମନା ତମେ ସବୁ ପରୀକ୍ଷାରେ ପାସ୍ କରିଛ ବୋଲି ରିପୋର୍ଟ ଆସିଛି।
0: ସତକୁ ଯେ ସେନାପତି ମହାଶୟ, ମୁଁ ତାହେଲେ ଆଜାଦ ହିନ୍ଦ ଫୌଜରେ ଯୋଗ ଦେଇ ସୁବାସଙ୍କ ଡାକରାରେ ସାମିଲ ହେଇପାରିବି, ଦେଶ ପାଇଁ ଲଢ଼ିବାକୁ ମତେ ସୁଯୋଗ ମିଳିବ, ମୁଁ ପାରିବି ବୋଲି ଆପଣଙ୍କର ତାହେଲେ ବିଶ୍ୱାସ ହେଇଛି। ମୋ ମା ଏକଥା ଶୁଣିଲେ ଭାରି ଖୁସି ହେଇଯିବ।
5: ହଁ ପାରିବ ଯୁବକ, ନିଶ୍ଚୟ ପାରିବ, ତୁମର ଶକ୍ତି କୌଶଳ ଆଉ ଦେଶଭକ୍ତି। ଆଚ୍ଛା କହିଲ, ଘରେ ତୁମର ଆଉ କିଏ ଅଛନ୍ତି?
0: କେବଳ
5: ମାଙ୍କ ବୟସ
0: ହଁ
5: ନାହାନ୍ତି?
0: ନା, ମୋ ଜେଜେଙ୍କ ବାପା। ମଧୁ

0: ଦର୍ଶନ କରିବେ ବୋଲି ମା ବି ଆମ ସାଙ୍ଗରେ ଆସିଛି ମହାଶୟ। ମୁଁ ସୁବାସଙ୍କ ଆଜାଦ ହିନ୍ଦ ଫୌଜରେ ଯୋଗ ଦେଇ ମାଟି ମା ପାଇଁ ଲଢିବା ମୋ ମାର ଏକମାତ୍ର ଇଚ୍ଛା। ସତରେ ତାର ସେ ଇଚ୍ଛା ତ ମତେ ସାହସ ଆଉ ଶକ୍ତି ଦେଇଛି। ମତେ ନିରାଶ କରନ୍ତୁନି ଆଜ୍ଞା, ମୋ ମା ବାହାରେ ଅପେକ୍ଷା କରିଛି। ମୁଁ ଏଠୁ ଏମିତି ଫେରିଗଲେ ସେ କେବେ ମତେ କ୍ଷମା କରିବନି। ହୁଏତ ସେ କଣ ବୋଲି କଣ କରିବ ଝିଅ।
1: କିନ୍ତୁ କିନ୍ତୁ ଯାହା ସମ୍ଭବ ନୁହେଁ ସେଥିପାଇଁ ଜିତ କର ନା ବିଶ୍ୱମୋହନ। ନେତାଜୀଙ୍କ ନିର୍ଦ୍ଦେଶ ଲଙ୍ଘନ କରିବା ଶକ୍ତି ଆମ କାହାରି ନାହିଁ। ସମୟ ନଷ୍ଟ କର ନା, ଯାଅ ମାଙ୍କ ସହିତ ଘରକୁ ଫେରି ଯାଅ। ମୁଁ ଏବେ ଅନ୍ୟ ପ୍ରାର୍ଥୀମାନଙ୍କୁ ପରୀକ୍ଷା କରେ।
2: ସତ କହୁଛି ମାଉସୀ, ସେନାପତି କୌଣସି ମତେ ରାଜି ହେଲେନି। ଦେଖୁନ ବାହ୍ୟା କେମିତି ସେଠି ଠିଆ ହେଇକି ତଳକୁ ମୁହଁ କରି କାନ୍ଦୁଛି। ଏଇଠିକି ଆସି ତମକୁ ମୁହଁ ଦେଖିବାକୁ ତାର

0: ଖାସ ହଉନି, ତେଣୁ ମୁଁ ଆସିଲି।
1: ତୁ ତାହେଲେ ଯାଉଛୁ ଯିବ ନା?
0: ହଁ ମାଉସୀ, ମୋର ବାପା ମା ଭାଇ ଭଉଣୀ ମୋ ଉପରେ ନିର୍ଭରଶୀଳ ନୁହନ୍ତି ତ, ତେଣୁ ମୋ ଯିବାରେ କୌଣସି ବାଧା ନାହିଁ ବୋଲି ସେନାପତି କହିଲେ। ତମେ ବିଶ୍ୱାସ କରିବନି ମାଉସୀ, ଆମ ବାୟା ସବୁ ପରୀକ୍ଷାରେ ମୋ ଅପେକ୍ଷା ଢେର ଭଲ ନମ୍ବର ରଖିଥିଲା, କିନ୍ତୁ ନେତାଜୀଙ୍କର ଆଦେଶ।
1: ନେତାଜୀଙ୍କର ଏ କି ଅଦ୍ଭୁତ ଆଦେଶ, ମୁଁ ତ କିଛି ବୁଝିପାରୁନି। ମାଟି ମା ପାଇଁ ଲଢ଼ିବାକୁ ଯିଏ ଥରେ ମନ ସ୍ଥିର କରେ, ସିଏ କଣ କେବେ ଅନ୍ୟ ମନସ୍କ ହେଇପାରେ? କି ଅଜବ ଚିନ୍ତା ତାଙ୍କର!
0: ତାହା କେବଳ ସେଇ ଜାଣନ୍ତି, କିନ୍ତୁ ତାଙ୍କ ଆଦେଶକୁ ଲଙ୍ଘନ କରିବା ଶକ୍ତି କାହାର ଅଛି କହିଲ ମାଉସୀ?
1: ତେବେ ମୋ ପୁଅ କଣ ଫୌଜରେ ମିଶିପାରିବନି?
0: ସେଇଆ କହି ସେନାପତି ପୁରା ବାହ୍ୟକୁ ଫେରେଇ ଦେଲେ।
1: ଚାଲ ଜୀବନ, ଚାଲ ମୋ ସାଙ୍ଗରେ। ମୋ ପୁଅ ନିଶ୍ଚୟ ଯିବ, ମୋ ବାୟା ବିଶ୍ୱମୋହନ ନିଶ୍ଚୟ ଆଜାଦ ହିନ୍ଦ ଫୌଜରେ ଯୋଗ ଦେବ।
0: ମାଉସୀ,
1: ତା ବାଟର ସବୁ କଣ୍ଟା ମୁଁ ନିଜ ହାତରେ ସଫା କରିଦେବି। ଆ ମୋ ସାଙ୍ଗରେ।
0: ମାଉସୀ।

0: ତୁମେ କାନ୍ଦନା ମା, ତୁମ ଆଖିରୁ ଲୁହ ବୋହିଲେ କାହାର ବି ମଙ୍ଗଳ ହେବନି। ମୁଁ ବିବସ ମା, କଣ କରିପାରିବି କୁହ।
1: ସେଦିନ ତାକୁ କହିଥିଲି, ଆଉ ଆଜି ତମକୁ ବି କହୁଛି ସେନାପତି, ମୁଁ ଏକା ତାର ମା ନୁହେଁ, ଏକା ମୋ ପ୍ରତି ତାର କର୍ତ୍ତବ୍ୟ ନାହିଁ। ଯିଏ ମୋର ମା ସେ ତାର ବି ମା, ତା ବାପାର ବି ମା, କେବଳ ତା ବାପାର କାହିଁକି ସେନାପତି, ତା ସପ୍ତ ପୁରୁଷର ମା ସିଏ, ଗାନ୍ଧୀ ମହାତ୍ମା, ନେତାଜୀ ସୁଭାଷ, ଆଉ ତମର ବି ତ ସେ ମା। ସେଇ ମାଟି ମାକୁ ବନ୍ଧନ ମୁକ୍ତ କରିବା ପାଇଁ, ତାକୁ ଲଢିବା ପାଇଁ ଅନୁମତି ଦିଅ ସେନାପତି। ପୁଅ ଯଦି ମା ପାଇଁ ନ ଲଢି ଘର କଡ଼ରେ ଲୁଚି ରହେ, ତେବେ ସେମିତି ପୁଅ ଥାଇ ଲାଭ କଣ? ମୋ ଆଖିରେ ଲୁହ ବୋହିବା ସେହିଦିନ ଆପଣା ଛାଏ ବନ୍ଦ ହେଇଯିବ। ଯୋଉଦିନ ମୋ ପେଟରୁ ଜନ୍ମ ହେଇଥିବା ଏ ପୁଅ ବାପା ଓଝାଙ୍କ ପରି ତା ମାଟି ମା ପାଇଁ ଲଢି ଲଢି ତାକୁ ମୁକ୍ତ କରିବ।
0: ତମର ଏଇ ଅନ୍ତରର ଜ୍ୱଳନକୁ ମର୍ମେ ମର୍ମେ ଅନୁଭବ କରିପାରୁଥିଲେ ବି ନେତାଜୀଙ୍କ ନିର୍ଦ୍ଦେଶ ମତେ ବିବଶ କରି ପକାଉଛି। ମୁଁ ନାଚାର ମା, ମୁଁ ନାଚାର।
1: ତେବେ ଆଜାଦ ହିନ୍ଦ ଫୌଜରେ ମୋ ପୁଅକୁ ତମେ ଗ୍ରହଣ କରିବନି ସେନାପତି?
0: କହିଛି ତ ମା, ଇଚ୍ଛା ଥିଲେ ବି ନେତାଜୀଙ୍କ ନିର୍ଦ୍ଦେଶ ଲଙ୍ଘନ କରିବାର ଶକ୍ତି ମୋର ନାହିଁ।
1: ତେବେ ମୁଁ ଆଜି ଏଇଆ ବୁଝିବି ଯେ ମୋ ପୁଅ କେବଳ ମୋରି ପାଇଁ ଆଜାଦ ହିନ୍ଦ ଫୌଜରେ ମିଶି ପାରିଲାନି, ତା ଜନ୍ମ ମାଟି ମା ପାଇଁ ଯୁଦ୍ଧ କରିପାରିଲାନି। ମୁଁ ହିଁ ତା ରାସ୍ତାର କଣ୍ଟା ହେଇ ଠିଆ ହେଇଛି ନା? ତାହେଲେ ଦେଖ ସେନାପତି, ତମର ଏଇ ତରବାରୀରେ ସେନାପତି, ଏବେ ତମକୁ ଆଉ ନେତାଜୀଙ୍କର ନିର୍ଦ୍ଦେଶ ଲଙ୍ଘନ କରିବାକୁ ପଡିବନି। ମୋ ପୁଅ ତା ମାଟି ମା ପାଇଁ ଲଢିବାରେ ଆଉ ଟିକେ ବି ବାଧା ନାହିଁ। ସବୁ କଣ୍ଟା ତାର ମୁଁ ଏବେ ଦୂର କରିଦେଇଛି। ମୋରି ଛାତିରେ ବହି ଯାଉଥିବା ଏ ରକ୍ତର ଟିକା ତମ ମୁଣ୍ଡରେ ମୁଁ ପିନ୍ଧେଇ ଦଉଛି ସେନାପତି। ମୋ ମାଟି ମାର ବିଜୟ ନିଶ୍ଚୟ ହବ, ବିଜୟ ନିଶ୍ଚୟ ହବ। ଦେଖ ଦେଖ ପୂର୍ବ ଦିଗକୁ ଥରେ ଚାହିଁ ଦେଖ, ଦିଗ୍ବଳୟ ତଳୁ କେମିତି ଉଇଁ ଆସୁଛି ସ୍ୱାଧୀନତାର ସୂର୍ଯ୍ୟ। ଏ ରକ୍ତ ନୁହେଁ ସେନାପତି, ଇଏ ତ ଲୋହିତ ଦିଗନ୍ତର ସେଇ ଉଇଁ ଆସୁଥିବା ସ୍ୱାଧୀନତାର ରକ୍ତିମ ଆଭା।
0: ହଁ ମା, ମୁଁ ସେ ସୂର୍ଯ୍ୟ ଦେହକୁ ଅତି ସ୍ପଷ୍ଟ ଭାବରେ ଦେଖିପାରୁଛି। କେବଳ ଦେଖୁନାହିଁ, ହିମାଳୟ ଠାରୁ କୁମାରିକା ପର୍ଯ୍ୟନ୍ତ ମାର ବିଜୟ ତୁର୍ଜନାଦ ମୁଁ ଶୁଣିପାରୁଛି। ତୁମର ଏଇ ମହତ ଜୀବନ ଦାନ କେବେ ବି ନିରର୍ଥକ ହେବ ନାହିଁ ମା, କେବେ ବି ନିରର୍ଥକ ହେବନି।
1: ଯାଅ ସେନାପତି, ଆଗେଇ ଯାଅ, ଆଉ ବିଳମ୍ବ କରନା।

0: ଏବେ କୁହ କୁହ ମୋତେ, ମୋ ପୁଅକୁ ଭଉଣୀରେ ଜଣେ ସୈନିକ ଭାବରେ ନେବାକୁ ତମର ଆଉ ଆପତ୍ତି ନାହିଁ ତ?
1: ସୈନିକ ନୁହେଁ ମା, ସୈନିକ ନୁହେଁ, ବିଶ୍ୱ ମୋହନ ହେବ ଆଜାଦ ହିନ୍ଦ ଫୌଜର ଆଉ ଜଣେ ସେନାପତି।
2: ତୁ ତ କର୍ତ୍ତବ୍ୟ ସାରିଦେଲୁ,
0: ତୁ କାନ୍ଦୁଛୁ।

0: ରଞ୍ଜିତ ତରବାରୀକୁ ମୁଣ୍ଡରେ ଲଗାଇ ମତେ କଥା ଦେ, ମତେ କଥା ଦେ ବାପା, ଶରୀରର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ବନ୍ଦିନୁ ମାକୁ ମୁକ୍ତ କରିବା ପାଇଁ ତୁ ଲଢିବୁ। ଦେଖ ଦେଖ ବାପା, ସେନାପତିଙ୍କ କପାଳରେ କେମିତି ଶୋଭା ପାଉଛି ସେ ରକ୍ତରେ ଟିକା।
1: ମାଉସୀ, ତମର ଏ ଚରମ ତ୍ୟାଗ ନେତାଜୀଙ୍କର ଭାରତର ପ୍ରତ୍ୟେକଟି ସନ୍ତାନ ପାଇଁ ହେବ ପରମ ଆଶୀର୍ବାଦ।
2: ଦେଖ ଫିରିଙ୍ଗି, ଆଉ ନୁହେଁ, ଏଥର ଏ ଦେଶ ଛାଡି ତୁମକୁ ଫେରିଯିବାକୁ ପଡିବ। ତେର ନଈ ସାତ ଦରିଆ ସେପରିକୁ ନିଅ ବିଶ୍ୱମୋହନ, ନିଅ, ଆଉ ବିଳମ୍ବ କରନା, ଗ୍ରହଣ କରେ ମାତୃ ଆଶୀର୍ବାଦ ଭରା ରଞ୍ଜିତ ତରବାରୀକୁ।
0: ଶୁଣ ବାପା, ନେତାଜୀଙ୍କର ଡାକରା ଶୁଣ। କଣ ତୁ ଶୁଣିପାରିଲୁ? ସେ ପରା କହୁଛନ୍ତି ମତେ ମତେ ରକ୍ତ ଦିଅ, ମୁଁ ତମକୁ ସ୍ୱାଧୀନତା ଦେବି। ବାପା ଏଇଠୁ ଥାଇ ଏ ବକ୍ଷର ରକ୍ତକୁ ତାଙ୍କ ତାଙ୍କ ପାଦ ତଳେ ଅଜାଡ଼ି ଦେ।
2: ଧନ୍ୟା ଧନ୍ୟ ତୁମେ କଳିଙ୍ଗ ଜରନୀ, ଧନ୍ୟା ଧନ୍ୟ।
3: ବନ୍ଦେ ମାତରମ୍।

ଶୁଣିଲି ନାଟକ ବଳିଦାନ। ବିଭିନ୍ନ ଚରିତ୍ରରେ ଥିଲେ ବିଶ୍ୱମୋହନ, ଅଶ୍ରମୋଚନ ମହାନ୍ତି, ଜୀବନ ଧୀରେନ୍ଦ୍ରନାଥ ମଲ୍ଲିକ, ସେନାପତି ପ୍ରିୟଦର୍ଶନ ମହାନ୍ତି, ମା ନମ୍ରତା ଦାସ, ସଙ୍ଗୀତାଂଶୀ ଓମ୍ ପ୍ରକାଶ ମହାନ୍ତି, ରଚନା ସୁଧାକର ନନ୍ଦ, ପ୍ରଯୋଜନା ଝରଣା ଦାସ, ପ୍ରଯୋଜନାରେ ସହାୟତା କ୍ରିଷ୍ଣା ମହାନ୍ତି ଏବଂ ସଂଯୁକ୍ତ ଦାସ। ବୈରାଗୀ।

ଶୁଣୁଥିଲେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ଦ୍ୱାରା ପରିବେଷିତ ରାଗ ବୈରାଗୀ ଉପରେ ବଂଶୀବାଦନ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ କହି ରଖୁଛୁ, ଆଜି ଦ୍ୱିତୀୟ

ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଦିନ 12ଟାରେ ଶୁଣିବେ ଲୋକଗୀତ କ୍ରମରେ ନସିନିଆ ଗୀତ ପରିବେଷଣ କରିବେ ଶିଳ୍ପୀ ମାୟାଧର ମନିରା ଏବଂ ସାଥୀ ଦିନ 12:30 ସୁଗମ ସଙ୍ଗୀତ ଶିଳ୍ପୀମାନେ ହେଲେ ମୀନାକ୍ଷୀ ରଥ ଲକ୍ଷ୍ମୀନାରାୟଣ ବେହେରା ଅନୁରାଗ ପାତ୍ର ଏବଂ ଟି ନିବେଦିତା କାର୍ଯ୍ୟକ୍ରମ ଚାଷର କଥା ରହିଛି ଦିନ 1:10 ଦିନ 1:20 ପ୍ରଚାର କରିବ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା ଦିନ 2:45 ଶୁଣିବେ ହିନ୍ଦୀ କଥା ଚିତ୍ରର ଗୀତ ଶୁଣୁଥିଲେ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆଜିର ପ୍ରଥମ ଅଧିବେଶନକୁ ଏଇଠି ରଖୁଛୁ ଆମର ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବୁ ପୂର୍ବାହ୍ନ 12:00 ସେତେବେଳେ ଯେ ବିଦାୟ ନେଉଛୁ।

0: ପାଳିଆ ଭାଇ,
1: ହଁ ହଁ,
0: ବିଷୟବସ୍ତୁ ଆରମ୍ଭ କରିବା ପୂର୍ବରୁ ପ୍ରଭୁ ଗଜାନନଙ୍କର ଗୋଟେ ବନ୍ଦନା କରିବା।
1: ଠିକ ଅଛି
0: ପାଳିଆ ଭାଇ।
1: ହଁ ହଁ,
0: ବିଷୟବସ୍ତୁ ଆରମ୍ଭ କରିବା ପୂର୍ବରୁ ପ୍ରଭୁ ଗଣେଶ୍ୱରଙ୍କର ଏକ ବନ୍ଦନା ଗାଇବା।
1: ଠିକ ଅଛି।
0: ଜୟ।

ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ମୀନାକ୍ଷୀ ରଥ ଏବଂ ଲକ୍ଷ୍ମୀନାରାୟଣ ବେହେରା। ଗୀତା ମିଶ୍ରଙ୍କ ଆଉ ଏକ ରଚନାରୁ।

ଆପଣମାନେ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡିୟମ ୱେଭ୍ରେ 248 meter ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ବର୍ତ୍ତମାନ କଣ୍ଠଶିଳ୍ପୀ ଅନୁରାଗ ପାତ୍ର ଗାଇଛନ୍ତି କଲ୍ୟାଣୀ ଦତ୍ତଙ୍କ ଗୀତ ରଚନାରୁ।

0: ପୋଷେଇ ଯାଉଥିଲା। ମାତ୍ର ଯୁଗ ବଦଲିବାର ସନେ ଆମର ଦରକାର ବି ବଢି ଯାଉଛେ, ଯେନ୍ତାକି ଦେଇ ପାଗର ଲାଗି ଖର୍ଚ୍ଚା, ପିଲା ଛୁଆର ପଢ଼ାପଢି ଲାଗି ଖର୍ଚ୍ଚା, ଖାଇତ ପିନ୍ଧନର ଖର୍ଚ୍ଚା, ଗାଡି ମଟର ଖର୍ଚ୍ଚା, ଟିଭି ରେଡିଓ ଆଦି ଘିନ୍ବାର ଖର୍ଚ୍ଚା। ଏସବୁର ଖର୍ଚ୍ଚା ମେଟେବାର ଲାଗି ହେଲେ ଆମକେ ଆର ଏତକା ପଇସା କମେଇବାକେ ପଡ଼ବା, ଯେନ୍ଟାକି ଆମେ ଯଦି ନୂଆ ଉପେନେ ଚାଷ କର୍ମା ବେଲେ ଏକା ଅଧିକ ଅମଲ ହେଇପାରବା ଆରୁ ଅତକା କମେଇ ହେଇପାରବା। ଆପଣମାନେ ସବେ ଜାଣୁଥିବେ ଯେ ଆମର ରାଜ୍ୟର ଚାଷବାସ ଧୀରେ ଧୀରେ ନୁକସାନ ଆଡ଼କେ ଯାଉଛେ, ହେତିର୍ ଲାଗି ଆମର ଅଧିକାଂଶ ଚାଷୀ ଭାଇମାନେ ଚାଷ କରବାକେ ମନ ନେଇ କରବାର ନା। ହେଲେ କାଣା କର୍ମା, ଆମେ ଯଦି ଏନ୍ତା ହି ବସ୍ମା ବେଲେ ଚାଷ ଆର୍ କିଏ କର୍ବା? ମାତ୍ର ହେନ୍ତା ବୋଲିକରି ଚୁପ୍ ପଡିକରି ବସିଥିଲେ ନେଇ ହେ, ଆମକେ ବି ଚାଡ଼ ଚପଟ ହେଇକରି କୃଷି ବିଜ୍ଞାନ କେନ୍ଦ୍ରକେ ଯାଇକରି ଭଲ କରି ବୁଝି ସୁଝି କରି ଉନ୍ନତ କିସମର ବିହନ ଆଣିକରି ଉନ୍ନତ ଉପେନେ ଚାଷ କରିକରି ଅଧିକ ଅମଲ କେନ୍ତା କରି ହେବା ତାର ବାଟମାନେ ବାହାର କର୍ମା ବେଲେ ଯାଇ ହେବା। ଆମର ରାଜ୍ୟର ଲୋକମାନେ ପଶ୍ଚିମବଙ୍ଗ ନୁ ଆଲୁ, ମହାରାଷ୍ଟ୍ର ନୁ ଉଇଲ, ରାଜସ୍ଥାନ ନୁ ଲେସୁନ ଆରୁ ଜିରା, ବିହାର ନୁ ପନିପରିବା ଡାଲ, ପଶ୍ଚିମବଙ୍ଗ ନୁ ଆରୁ ଉତ୍ତରପ୍ରଦେଶ ନୁ ଗହମ, ଉତ୍ତରପ୍ରଦେଶ ଆରୁ ମଧ୍ୟପ୍ରଦେଶ ନୁ କମଲା, ମହାରାଷ୍ଟ୍ର ନୁ ଅଙ୍ଗୁର, ଆନ୍ଧ୍ରପ୍ରଦେଶ ନୁ ଆରୁ ମହାରାଷ୍ଟ୍ର ନୁ ମାଛ, ଆନ୍ଧ୍ରା ନୁ ମଗେଇଥିସୁ। ହେଲେ ଇ ସବୁ କାଁ କାଜେ, ଇତାର କାରଣ କାଣା, ଆମ ରାଜ୍ୟନେ କାଁ କାଜେ ଇଟା ମାନେ ଚାଷ ନେଇ ପାରବାର ତାର ବିଷୟରେ ଟିକେ ଚିନ୍ତା କର୍ମା। ତାକର ରାଜ୍ୟନେ ଯେତକି କୁଲିବୃତ୍ତି ଖର୍ଚ୍ଚା ଆରୁ ଓଷୁ କଷାର ଲାଗି ଖର୍ଚ୍ଚା ହଉଛେ, ଆମର ଠିବି ସେତକି ଏକା ହଉଛେ। ସେମାନଙ୍କେ ଯଦି ଲାଭ ନେଇ ହେତା ବେଲେ ସେମାନେ ବି ନେଇ କରତେ ନା। ମାତ୍ର ସେନ୍ତା ନେଇ ହେବାର, ସେମାନେ ସବୁ ବରଷ ଚାଷ ମାନେ କରୁଛନ୍ ଆରୁ ବାହାର ରାଜ୍ୟମାନଙ୍କେ ପଠଉଛନ୍, ଅଧିକ ଲାଭ ବି ପାଉଛନ୍, ଯେନ୍ଥିର ଲାଗି ସେମାନଙ୍କେ ଚଲବାର୍କେ ବି ଅସୁବିଧା ନେଇ ହେବାର। ହେତିର୍ ଲାଗି ଆମକେ ବି ସେନ୍ତା କରବାକେ ପଡ଼ବା, ନିଜର ଚାଷ କରବାର ପଦ୍ଧତିକେ ବଦଲେଇବାକେ ପଡ଼ବା, ବେଲେ ଯାଇ ପଇସା ଦ୍ୱାରା ପାଇପାରମା ଆରୁ ଆମର ରାଜ୍ୟର ଧନ ଆମର ରାଜ୍ୟ ନେଇକା ରହିବା, ବାହାର ରାଜ୍ୟକେ ଦେବାକେ ନେଇ ପଡ଼େ। ଆମର ଜମି ମାନେ ଯେନ୍ତା ଜାଗା ମାନଙ୍କେ ଅଛି ଯେ ବର୍ଷା ଦିନେ ଆମେ ବେଶୀ କରି ଧାନ ଚାଷ ଏକା କରବାକେ ପଡ଼ସି, ମାତ୍ର ଯେନ୍ ଜାଗା ମାନେ ପାହାଡ଼ିଆ ଜାଗା ମାନଙ୍କେ ଅଛେ ସେଠାନ୍ ମାନକେ ଧାନକେ ଛାଡ଼ି କରି ଅଲଗା ଅଲଗା ଚାଷ ମାନେ କରିପାରମା। ମାତ୍ର ଶୀତ ଦିନେ ବି ଆମେ କେନାଲ ପାଣି ଲାଗିଲା ଜମି ମାନକେ ଧାନ ଚାଷ ଏକା କରିଥିସୁଁ। ଧାନ ନୁ ଅମଲ ପାଇବାର ଲାଗି କେତେକ ସାର, କେତେକ ପାନ ଆରୁ କିରାମରା ଔଷଧ ଏକା କେତେକ ପଇସା ସରସି, ମାତ୍ର ସେଇ ହିସାବରେ ଲାଭ ନେଇ ହିଏ। ଏନ୍ତା ଜାଗା ମାନକେ ଆମେ ମୁଗ, ବିରି, ଚନା, ମଟର, ନାଗଚନା, ମୁସରି, ସୂର୍ଯ୍ୟମୁଖୀ, ସୋରଷୋ ଆରୁ ପନିପରିବା ମାନେ ଯଦି କର୍ତା ବେଲେ ଖର୍ଚ୍ଚା କମ୍ ହେଇକରି ଲାଭ ଏତକା ପାଏତା। ଆର୍ ବି ଦେଖ୍ମା ବେଲେ ଗୋଟେ ଜମିନେ ଏକା ବାର ବାର ଗୋଟେ ପ୍ରକାର ଚାଷ କଲେ ମାଟର ଖତୁଆ ଗୁଣ କମି ଯାଇକରି ଅମଲ ବି କମ୍ ହେଇଥିସି, ତାର ସନେ ରୋଗ ପୋକ ଆରୁ ଝାରମାନେ ବି ଖୁବ୍ ଖୁବ୍ ଉଠିଥିସନ୍। ଆମେ ଯଦି ଛଅ ମାସକେ ଥରେ ଲେଖା କିଲସ ପତର ମାନକେ ବଦଲେଇ ଉଦଲେଇ କରି କର୍ମା, ଅମଲ ଅତକା ହେବାର ସନେ ରୋଗ ପୋକ ଆରୁ ଝାରଝୁରା ଜହ ନେଇ ଆକ୍ରନ୍ନା। ଏନ୍ତା ଗୋଟେ ଜମିନେ ଗୋଟେ ପ୍ରକାର ଚାଷ ନେଇ କରି କରି ଅଲଗା ଅଲଗା କିଲସ ପତର କରବାରଟାକେ ବିବିଧିକରଣ ବୋଲି ବି କହେସନ୍। ଏତାକେ ଯଦି ଆମେ କର୍ମା ବେଲେ ଖୁବ୍ ଉନ୍ନତି କରିପାର୍ମା। କେନ୍ସି ବି କାରଣ ନୁ ଗୋଟେ ଚାଷ ନେ ନୁକସାନ ହେଇଗଲା ବେଲେ ଆର୍ ଗୋଟେ କିଲସ ନୁ ଲାଭ ମିଳିଯାଇସି, ଯେନ୍ଥିର୍ ଲାଗି ଚାଷୀ ଭାଇ ମାନକେ ଜହ ନୁକସାନ ସହବାକେ ନେଇ ପଡ଼େ ନା। ଆର୍ ବି ଇ ପ୍ରକାର ନେ ଚାଷ ମାନେ କଲେ ଅଲଗା ଅଲଗା ଚାଷର ଚେର୍ ମାନେ କେନ୍ଟା ବେଶୀ ତଲକେ ତ ଆର୍ କେନ୍ଥିର୍ ଚେର୍ ଖାଲି ଉପରେ ଉପରେ ଥାଇକରି ଖାଇଦାରୁ ପାନ୍ ପାଇଥିସି, ଏଥିର୍ ଲାଗି ମାଟର ଖତୁଆ ଗୁଣ ବି ନେଇ କମେ ନା। ହେନ୍ତା କଲେ ଅଲଗ ଅଲଗ ଚାଷର ରୋଗ ପୋକ ମାନେ ଅଲଗା ବୋଲି ଖୁବ୍ ପ୍ରକୋପ ନେଇ ଦେଖି ପାରନା। ହେନ୍ତା ଦେଖ୍ମା ବେଲେ ଅଲଗା ଅଲଗା କିଲସ ପତର ନୁ ଚାଷୀମାନଙ୍କର ସବୁ ଅଭାବ ପୂରଣ ହେଇଯିବା, ଯେନ୍ତା ଧାନ ଚାଷ ନୁ ଚଉଲ, ଡାଲ ଚାଷ ନୁ ଡାଲ, ପନିପରିବା ଚାଷ ନୁ ଶାଗ ଡାଲ, ସୋରଷୋ, ରାଇସ, ମୁଫୁଲି ଆରୁ ସୂର୍ଯ୍ୟମୁଖୀ ନୁ ତେଲ ପାଇପାର୍ମା। ଡାଲ ଜାତିର ଫସଲ କଲେ ତାର ଚେର ମାନେ ଜବଖିଆର ଯାନ ବିବନ୍ଧନ କରି କରି ମାଟକେ ଜବଖିଆର ଯାନ ସାର ଯୋଗେଇଥିସନ୍। ହେକ୍ଟର ପିଛା 30-40 କେଜି ଜବଖିଆର ଯାନ ସାର ମିଳିଥିସି ମାଟକେ, ଯେନ୍ଟାକି 66 କେଜି ୟୁରିଆ ସନେ ସମାନ।
1: ଶୁଣୁଥିଲେ କୃଷି ସୂଚନାର କାର୍ଯ୍ୟକ୍ରମ ଚାଷର କଥା, ଆକାଶବାଣୀ ଭବାନୀପାଟଣା।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଶକ୍ତିରୂପ କାର୍ଯ୍ୟକ୍ରମ। ତା ପୂର୍ବରୁ ଏହି ବିଜ୍ଞାପନ।

0: ତାବି ଆପ୍‌ରେ ବାହା ଫସିଲା।
1: ଅଜଣା ଆପ୍‌ଠାରୁ ଦୂରେଇ ରୁହନ୍ତୁ।
2: ଆର୍‌ବିଆଇ କହେ,
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଏଇ କାହାଣୀ ଏକ ଫଟୋଗ୍ରାଫର ଆଉ ତାର ଅନ୍ତରାତ୍ମାର। ଓ ଲଭଲି, ୱେଲ୍ ଡନ୍। ବିଜନେସ୍ ଲୋନ୍ ଆପ୍ରୁଭ୍ଡ। ଏବେ ହେବ ବଡ଼ ଷ୍ଟୁଡିଓ, ନୂଆ କ୍ୟାମେରା, ନୂଆ ଲାଇଟ୍ସ, ତା ସାଥିରେ ନୂଆ କାର୍ ବି ନେଇନିଅ ସେଇ ଲୋନ୍ରେ। ନା, ଲୋନ୍ ନେଇଥିବା କାମରେ ଲଗାଅ, ଠିକ୍ ସମୟରେ ଇଏମ୍ଆଇ ଭର, କ୍ରେଡିଟ୍ ସ୍କୋର ବଢ଼ାଅ, ପରବର୍ତ୍ତୀ ଲୋନ୍ ସହଜରେ ପାଅ। କାର୍ ନୁହେଁ ତୁମର ଫଟୋ ହିଁ ନେଇଯାଅ। ଆପଣ କିଏ?
1: ଆର୍ବିଆଇ କହେ,
3: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।

ଶକ୍ତିରୂପା କାର୍ଯ୍ୟକ୍ରମରେ ଅଗଣିତ ଭୟନମାନଙ୍କେ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଇଁ ସସ୍ମିତା ମହାନ୍ତି ଜୁହାର। ଶ୍ରୋତା ଭୟନମାନେ, ଆଜି ଆମେ କଥା ହେମା ସରାବନ ମାସ ଭକ୍ତିରୁ ମୁକ୍ତିର ଗୋଟିଏ ବାଟ। ବର୍ଷକେ ବାର ମାସ ଭିତରୁ ସରାବନ ମାସକେ ପବିତ୍ର ମାସ ମନା ଯାଇସି। ଇ ମାସ ଆସିଲେ ଗାଁ ଗାଁ ସହର ସହର ନେ ଶିବ ମନ୍ଦିର ଥି ଘଣ୍ଟର ଧ୍ୱନି ଶୁଣବାକେ ମିଲ୍ସି। ସକାଲ ସକାଲ ଭକ୍ତମାନେ ହାତେନେ ବେଲପତର ଗୋରସ ପାନି ନେଇ କରି ବୋଲବମ୍ ଆରୁ ହର ହର ମହାଦେବ ଡାକି କରି ଶିବଙ୍କର ଦର୍ଶନ ଲାଗି ବାହାରି ଯାଏସନ୍।

0: କଲାହାଣ୍ଡି ମାଟିନେ ଶରାବନ ମାସର ଅଲଗା ମହିମା ରହିଛି। ସବୁ ଶିବ ମନ୍ଦିରନେ ଭକ୍ତମାନଙ୍କର ଭିଡ଼ ଦେଖବାକେ ମିଲ୍ସି। କିଏ କିଏ ବ୍ରତ ରଖସନ୍, କିଏ କାଁବର ନେଇ କରି ପାନି ଚଢ଼ାସନ୍, ଆରୁ କିଏ କିଏ ଦିନ ରାତ ଓମ୍ ନମ ଶିବାୟ ଜପ କରୁଥିସନ୍। ଆମର ପୁରୁଣା ଲୋକମାନେ କହିସନ୍ ଯେ ଭକ୍ତି ବିନା ମୁକ୍ତି ନାଇଁ ନା। ଭଗବାନକେ ପାଇବା ଲାଗି ହେଲେ ପହିଲା ପଥ ହେଉଛେ ଭକ୍ତି। ଖାଲି ଇଟା ନାଇଁ ସେ ଯେ ଭକ୍ତି କହିଲେ ମନ୍ଦିରକେ ଯାଇକରି ପୂଜା କରବାକେ ପଡ଼ବା। ଭକ୍ତିର ମାନେ ଇଟା ଯେ ନିଜର ମନକେ ପବିତ୍ର କର୍ମା, ସତ୍ କଥା କହେମା, ଲୋକମାନଙ୍କୁ ସାହାଯ୍ୟ କର୍ମା, ବାପା ମାକେ ସମ୍ମାନ ଦେମା, ଗୁରୁଜନମାନଙ୍କର କଥା ମାନମା, ଆରୁ ସବୁ ଜୀବ ଜଗତକେ ଦୟା ଦେଖାମା। ଶରାବନ ମାସ ଆମକେ ଶିଖାସି ଯେ ଜୀବନରେ ଧନ ଦୌଲତ ଥାଉ କି ନେଇ ଥାଉ, ଯଦି ମନରେ ଶାନ୍ତି ନାଇଁ ନା ତାହେଲେ ସୁଖର କିଛି ମୋଲ ନାଇଁ ନା। ଆର୍ ମନର ଶାନ୍ତି ଆଇସି ଭଲ କରମ, ଭଲ ଚିନ୍ତା ଆଉ ଭକ୍ତିର ଲାଗି। ଆଜିର ସମୟାନେ ମନୁଷ ବଡ଼ା ବ୍ୟସ୍ତ, ସକାଳୁ ରାତି ତ କାମ, ଚିନ୍ତା ହକାବାଦୀ ଆର୍ ମାନସିକ ଚାପ ଭିତରେ ଜୀବନ ବିତଉଛେ। ଏମିତି ସମୟରେ ଶରାବନ ମାସ ଆମକୁ କିଛି ସମୟ ଦେସି ଈଶ୍ୱରକେ ସ୍ମରଣ କରବାର ଆରୁ ଭଲ ଜୀବନ ବଞ୍ଚବାର ଗୋଟେ ସୁଯୋଗ। ଭଗବାନ ଶିବକେ ଭୋଲେନାଥ କୁହାଯାଇସି, କାରଣ ସେ ଭକ୍ତର ସରଳ ଭକ୍ତିରେ ଖୁସି ହେସନ୍। ତାଙ୍କେ ଦାମୀ ଜିନିଷ ଦରକାର ନାଇଁନ, ଗୋଟେ ବେଲପତର ଆରୁ କିଛି ପାନି ଆଉ ସତ୍ ମନର ପ୍ରାର୍ଥନା, ଇଟା ହିଁ ତାଙ୍କର ଲାଗି ସବୁଠୁ ବଡ଼ ଅର୍ପଣ। ଆସନ୍ ସଭେ ମିଶି ଶରାବନ ମାସେ କିରିୟା କର୍ମା, ମିଚ୍ ନେଇ କହୁଁ, ଅନ୍ୟର ଅହିତ ନେଇ କରୁଁ, ପରିବେଶର ସୁରକ୍ଷା କର୍ମା, ଘରର ବଡ଼ମାନକେ ସମ୍ମାନ ଦେମା, ଆଉ ସମାଜରେ ପ୍ରେମ ଆରୁ ଭାଇଚାରା ବଢ଼ାମା। ଇଟା ହେଉଛେ ସତ୍ ଭକ୍ତି ଆଉ ଭକ୍ତିରୁ ମୁକ୍ତିର ବାଟ। ତେବେ ଆସନ୍ ଗୋଟେ ଭଏନ୍ ସାଙ୍ଗେ କଥା ହେମା।
1: ଭଏନ୍ ଜୁହାର। ଜୁହାର ଭଏନ୍, ଆମର ଶକ୍ତି ରୂପା କାର୍ଯ୍ୟକ୍ରମ କେ ଆପଣଙ୍କେ ସ୍ଵାଗତ।
2: ସବୁ ଭଏନ୍ ମାନକେ ମୋର ଏଇ ଶରାବନ ମାସର ଜୁହାର।
1: ଆପଣଙ୍କର ପରିଚୟ ଟିକେ ଆମର ଶ୍ରୋତା ଭଏନ୍ କେ ଦିଅନ୍।
2: ମୋ ନାଁ ହଉଛେ କମଳିନୀ ପଣ୍ଡା, ଗାଜିଗଡ଼ ବ୍ଲକ ରେ ମୁଇଁ ଶିକ୍ଷୟତ୍ରୀ ରୂପେ କାମ କରସି।
1: ଭଏନ୍, ଏବେ ତ ଏଇଟା ଶରାବନ ମାସ ଚାଲିଛେ, ଆଜି ବିଷୟ ହେଲା ଶରାବନ ମାସ ଭକ୍ତିରୁ ମୁକ୍ତିର ଗୋଟେ ବାଟ, ଏଟାର ଉପରେ ଆପଣ ଟିକେ ଆମର ଶ୍ରୋତା ଭଏନ୍ ମାନକେ କହନ୍।
2: ଶରାବନ ମାସ ହଉଛେ ଶିବ ଭଗବାନ କେ ପୂଜା କଲେ ମୁକ୍ତି ମିଲ୍ସି। ଆମର ହିନ୍ଦୁ ମାନଙ୍କର 12 ମାସ କେ ଭଏନ୍ 13 ପରବ ହେସି, ସବୁ ମାସେ ଗୋଟେ ଗୋଟେ ପରବ ହଉଥିସି ଭଏନ୍ ମାନେ। ଶରାବନ ମାସର ଗୋଟେ ପୁଣ୍ୟ ମାସ, ଏ ମାସେ ଶିବ ଭଗବାନ କେ ପୂଜା କଲେ ମନକେ ଶାନ୍ତି ମିଲ୍ସି ଆର ଈଶ୍ୱର ପାଖେ ଭକ୍ତି ଆଇସି ଆରୁ ମନ ଠିକ ରହିସି। କାହିଁକି କି ଭଗବାନ ପାଖେ ମନ ଥିବା କେ ସେବା ମନ ଭାବ ଆଇସି। ଧନୀ ମାତା ଶାଗୁଆ ଘାସ ନଦୀ ନାଲ ଭରି କରି ରହିସି, ବର୍ଷା ହେଇଥିସି, ଆଉ ଆମର ମାଟିର ମା ନୂଆ ଜୀବନ ପାଇସି। କାହିଁକି କି ଗରମ ଲାଗି ସେ ଧରତୀ ମାତା ଆମର ଜଳୁଥିସନ୍, ଲୋକମାନଙ୍କର ପାଦ ମାନେ ବି ଜଳୁଥିସି, ଗଛ ପତର ମାନେ ବି ଶୁଖି ଯାଇଥିସି। ତ ଏଇ ଯେନ୍ ଶରାବନ ମାସେ ଯେନ୍ ପାନ ମାସେ ଶରାବନ ଝରିଏସି, ସେଥିନେ ସବୁ ଘାସ ଜଙ୍ଗଲ ଆର ଫୁଲ ଯେନ୍ତା କି ପଶୁ ପକ୍ଷୀ ମାନେ ବି ଖୁସି ହେସନ୍। ସେତେବେଳେ ମନ ଖରାପ ଲାଗୁଥିସି, ସେତେବେଳେ ଭଗବାନଙ୍କର ନାଁ ନେଲେ ମନ କେ ଶାନ୍ତି ମିଲ୍ସି। ଯେତେବେଳେ ମନୁଷ୍ୟର ଚିନ୍ତା ରାଗ ଅହଙ୍କାର ଲୋଭ ମନ ସବୁ ତ୍ୟାଗ କରସନ୍, ସେତେବେଳେ ଭକ୍ତି ଆମର ହେସି। ତ ଆମେ ଭଗବାନକେ ପୂଜା କରବାର ଲାଗି ମନରେ କେତେ ସବୁ ଭାବନା ଆସି, ତ ଆମେ ଭଗବାନକେ କାଣା ଦେଇକରି ପୂଜା କରମା। ଦୁଃଖରେ ବି ଲୋକ ପୂଜା କରସନ୍, ସୁଖରେ ବି ପୂଜା କରସନ୍, ଆର ମନର ଶାନ୍ତି ଲାଗି ବି ପୂଜା କରସନ୍। ହେଲେ ଏଇ ଶରାବନ ମାସଟା ହଉଛେ ଶିବ ଭଗବାନଙ୍କର ମାସ, ଏ ମାସେ ଲୋକ ବୋଲବମ ବଜାଇସନ୍ ଆଉ ଗେରୁଆ ବସ୍ତ୍ର ପିନ୍ଧସନ୍, ମନର ଶାନ୍ତି ଲାଗି ନଦୀକେ ଯାଇସନ୍, ପାଏନ୍ ଆନସନ୍,

0: କିଏ ବନ୍ଧକେ ଯାଇସନ୍, କିଏ ଯାଇସନ୍ ଭୁବନେଶ୍ୱର ପାଖକେ
1: ହଁ
0: ଲିଙ୍ଗରାଜ ମନ୍ଦିରରେ ପାଣି ଢାଲିକି ଯାଇସନ୍,
1: ହଁ
0: କିଏ ଆମର ଏଠିର ଭବାନୀ ଶଙ୍କର ମନ୍ଦିରରେ ବି ପାଣି ଢାଲସନ୍, କିଏ ଶିବ ମନ୍ଦିର ମାନକେ ଯାଇସନ୍ ଆର ନଦୀ ନାଲର ପାଣି ଆଣିକିରି ଢାଲସନ୍। ଶିବ ଭଗବାନ କେ ବେଲପତର, ଗୋରସ, ଜଲ, ଦୁଦ୍ରା ଫୁଲ, ଚାଉଲ ସବୁ ଚଢାସନ୍ ଆଉ ଜପ କରସନ୍ ଓଁ ନମ ଶିବାୟ ବୋଲି କରି,
1: ହଁ
0: ବୁଝିଲ କି ନାଇଁ?
1: ହଁ
0: ସେ ଓଁ ନମ ଶିବାୟ ବୋଲସନ୍ କାଁଯେ କି
1: ହଁ
0: ବୋଲ ବମ ବୋଲ ବମ ଡାକି ଡାକି କାଉଡିଆ ମାନେ ଯାଉଥିସନ୍। ଆଗ ସବୁ ପୁରୁଷ ପିଲାମାନେ ଯାଉଥିଲେ ଭୟନ,
1: ହଁ
0: ଆଜିକାଲି କାଣା କି ସବୁ
1: ମହିଳାମାନେ ବି
0: ହଁ ମହିଳାମାନେ ବି ଯାଉଛନ୍।
1: ହଁ
0: ସେମାନେ ମାନସିକ କରିଥିସନ୍
1: ହଁ
0: ଯେ ଆମେ ମାସ ଯାକ ଚପଲ ନେଇ ପିନ୍ଧୁ, ତଲେ ଶୁଇମୁ ଆର ପୂଜା କରମୁ, ଗୁଟେ ଉଲି ମୁଗ ଡାଲ ଭାତ ଖାଇମୁ ବୋଲିକିରି, ଆର ଅରୁଆ ଚଉଳର ଭାତ ଆର ମୁଗ ଡାଲ କଞ୍ଚା କଦଲି ସାରୁ
1: ହଁ
0: ସବୁ ଖାଇସନ୍। ଆର ଏ ମାସେ କଞ୍ଚା କଦଲି ପନିପରିବା ବି ବନେଇ କରି ହେସି
1: ହଁ
0: ବାଡି ବଗିଚା ତି,
1: ହଁ
0: ସେଥିଲାଗି ସେମାନଙ୍କ ବି ମନକେ ଶାନ୍ତି ଆଇସି ତ ଖାଇସନ୍। ଜାଗା ଜାଗା ନେ ବୋଲବମ ଯାତ୍ରା କରୁଥିସନ୍, ଶିବ
1: ହଁ
0: ମନ୍ଦିର ନେ ପାଣି ଢାଲୁଥିସନ୍,
1: ହଁ
0: ଇ ସବୁ କେ କଲେ ମନୁଷ୍ୟ ମାନେ ଭଗବାନ ପାଖେ ସନ୍ତୋଷ ହେସନ୍ ବୋଲି ଭାବି ତାଙ୍କର ମନରେ ଆଶା, ଆର ଘରର ପରିବାରର ଲୋକ ବି ଭଲ ରହିବେ। ଘରର ବୁଢା ବୁଢ଼ୀ କାହାକେ ଜର ଆଣୁଥିବା, କାହାକେ ମୁଡ ଆଣୁଥିବା ବେଳେ ବି ମାନସିକ କରିଥିସନ୍ ବଛର ଯାକର ଏ ପୂଜାକେ କରସନ୍। ଆରୁ ମହାମୃତ୍ୟୁଞ୍ଜୟ ଜପ ବି କରସନ୍ କରବାର ଲୋକ,
1: ହଁ
0: କିଏ
1: ହଁ
0: ଯେ ଓଁ ନମ ଶିବାୟ କହିସନ୍, ଆଉ ରୋଗର ମୁକ୍ତି ଲାଗି ଶିବ ପଞ୍ଚାକ୍ଷର ବି ପଢୁଥିସନ୍। ସେଥିଲାଗି କୁହାଯାଇସି ଶ୍ରାବଣ ମାସେ ଖାଲି ପବିତ୍ର ମାସ ନାଇସେ, ଇ ମାସେ ପବିତ୍ରତା ଭାବନା ଆଇସି, ଭକ୍ତିର ମଞ୍ଜି। ଭକ୍ତିର ମଞ୍ଜି ବେଲେ କାଇଁଟା, ଆମେ ଗଛ ଯେନ୍ତା ଲଗେଇଥିଲେ ମଞ୍ଜି ପୋତି ଦେଲା ପରେ ବଡ ହେସି ଆର ଗଛ ଚାରିଆଡେ ବିଚିଡି ହେଇ ଯାଇସି,
1: ହଁ ହଁ
0: ସେ ପରା ଧୀରେ ଧୀରେ ଧୀରେ ଧୀରେ ଏଇଟା ସବୁଆଡେ ଲୋକପ୍ରିୟ ହେଇଗଲା ଆରୁ ଲୋକର ଭକ୍ତିଭାବ ଆସିଲା। ଆର ଶ୍ରାବଣ ମାସକେ ଲୋକ ମଞ୍ଜି ଆଗରୁ ବୁଣି ଦେଇଥିଲେ, ଏବେ ସେଟା କାଁ ହେଇଛେ କି ଗଛ ପରା ନେକେ ସବୁ ବାଟେ ନେ ଛାଇ ହେଇଯାଇଛେ। ଆଉ ଶ୍ରାବଣ ମାସର ପୂଜାକେ ସମସ୍ତେ ଖୁସି ନେ କରସନ୍ ଆର ଭଗବାନକେ ଭକ୍ତି କରସନ୍ ପୁଣ୍ୟ ମାସ ବୋଲି। ଯେମିତି କି ଆମର 12 ମାସରେ ତେର ପରବ ହେସି, ସେମିତି ପରା ଏ ଶ୍ରାବଣ ମାସର ବି ପରବ କେ ସେମାନେ ଖୁସିରେ ପାଳନ କରସନ୍ ଆର ମୁକ୍ତି ପଥ ଲାଗି ସେମାନେ ଶିବ ଭଗବାନକେ ଡାକସନ୍। ଭକ୍ତି ସାଙ୍ଗେ ସେବା କରବା ସେମାନଙ୍କର ଦରକାର। ତ ବାଟେ ଘାଟେ ନେ ଲୋକମାନେ କେତେ ଖାଇବାକେ ଦଉଥିସନ୍ କାଉଡିଆ ମାନକେ, ଯାଉଥିସନ୍ ବୋଲବମ ବୋଲବମ କରି କରି, ଯେ ଲୋକମାନେ ଭାବସନ୍ ଆମେ ଏଇ ଖାଇବାକେ ଦେଲେ ଆମକେ ବି କିଛି ପୁଣ୍ୟ ମିଲବା, ଖାଲି ଯେ ଉପାସ ବାର କଲେ ପୁଣ୍ୟ ମିଲବା ଏଇଟା ନାଇଁ। ସେ ଭଏନ ମାନେ ତ ଆମକେ ସେବା ମନୋଭାବ ବି ରଖବାକେ ପଡ଼ବା। ସେଥିଲାଗି ଶ୍ରାବଣ ମାସରେ ଗରିବ ଦୁଃଖୀ ମାନକେ ଅନ୍ନଦାନ ଦେସନ୍, ଖାଇବା ଲାଗି ଭୋଜନ ଦେସନ୍, ତାପରେ ଗୋସେବା ବି କରସନ୍, କପଡା ଦାନ ବି କରସନ୍। ସେମିତି କାର୍ତ୍ତିକ ମାସ ଯେନ୍ତା ଗୋଟେ ପୁଣ୍ୟ ମାସ, ସେମିତି ଏଇ ମାସଟା ବି ଆମ ମାନଙ୍କ ଲାଗି ଗୋଟେ ମନୁଷ୍ୟ ଜୀବନ ଲାଗି ଗୋଟେ ପୁଣ୍ୟ ମାସ। ସେଥିର୍ ଲାଗି କୁହାଯାଇସି ଯେ ଶ୍ରାବଣ ମାସରେ ବେଶୀ ପୂଜା ପାଠ ହେସି ବୋଲି। କିଏ ଯାଉଛ 12ଟା ଜ୍ୟୋତିର୍ଲିଙ୍ଗ ଅଛନ୍ ଆମର, ସେ 12ଟା ଜ୍ୟୋତିର୍ଲିଙ୍ଗ କେ ବି ଲୋକମାନେ ଜାଣି ସାରିଲେ ନା, ଯେ ଟିଭି ମାନଙ୍କରେ ଦେଖୁଛନ୍ ତ ମା ମାନେ ବି, ଘରର ଲୋକମାନେ ସବୁ ଟିଭିରେ ଦେଖି ଦେଖି କରି ଜାଣିକରି ଗାଡି ମନେ କରିକିରି ଯାଉଛନ୍। ଆର ସେଠି ନେଇକେ ସମ୍ବଲପୁର ପାଖକେ ଯାଉଛନ୍, ସମ୍ବଲପୁର ପାଖରେ ଶିବ ମନ୍ଦିର ଯାଉଛନ୍, ହୁମା ମନ୍ଦିର ଯାଉଛନ୍ ଗାଡି ମାନେ କରି କରି, ଆର ଦୂର ଦୂର ପାଏନ ଆଣିକରି ସେ ମନ୍ଦିର ମାନଙ୍କରେ ଢାଲୁଛନ୍ ଆଉ ପୂଜା ପାଠ କରୁଛନ୍। ମାସ ଯାକ ତଲେ ଶୁଛନ୍, କିଏ ଯେ ଲୋକମାନଙ୍କେ ସେବା କରବାର ଲାଗି ବୋଲିକିରି ମନରେ ରଖିକରି ଯାଇକରି ସେ ଗାଁ ମାନଙ୍କରେ ଖାଇବାକେ ଦଉଛନ୍, ଭୋଜନ କରଉଛନ୍, ବ୍ରାହ୍ମଣ କେ କିଏ ଦାନ କରୁଛନ୍, କିଏ ଭଜନ କୀର୍ତ୍ତନ କରୁଛନ୍, କେନେ କିଏ ମାନେ ରହିକରି ନେଇକେ ଭଜନ ଶୁଣଉଛନ୍ ଲୋକମାନଙ୍କେ, ଶିବ ଭଗବାନଙ୍କର ଭଜନ ବି ଶୁଣଉଛନ୍। ମାସ ଶେଷ ହେଲେ ଆମର ପୁନି ସରିଲେ ରାକ୍ଷୀ ପୂର୍ଣ୍ଣମୀ ହେସି, ପୁନି ସରିଲେ ଏ ପୂଜାଟା ସରସି।
1: ହଁ ଭୟନ
0: ତ ଆର ଗୋଟେ କଥା, ଏଇଟା ଶୀତଳ ଷଷ୍ଠୀ ଯେତେବେଳେ ହେସି ନେଇକେ ଭୟନ, ମୁଇଁ ପାସରି ଯାଇଥିଲି ଭୟନ ମାନେ ଶୁଣିବେ, ତ ଶୀତଳ ଷଷ୍ଠୀ ବେଲକେ ମା ଶୀତଳା ପୂଜା ହେସି। ହଁ, ସେତେବେଳେ ଶାନ୍ତି ପ୍ରତୀକ ନେଇକରି ଆସିଥିସନ୍ ନା, ସେ ବି ଜାଣିଛନ୍। ତ ଶୀତଳ ପଡିଗଲେ ପୃଥିବୀ ଏ ଶ୍ରାବଣ ମାସଟା ପୂଜା ଆରମ୍ଭ ହେଇଯାଇସି। ହଁ, ଆର ଗୋଟେ କଥା ଅଛେ ଭୟନ, ଯେ ଏ ଶ୍ରାବଣ ମାସେ ଯେନ୍ ମାନେ ପୂଜା କରସନ୍ ଆର ଯେନ୍ ମାନକେ ପ୍ରକୃତରେ ଯେନ୍ ମାନଙ୍କର ପୂଜା ପାଠରେ ଥିସି ମନ, କିମ୍ବା କରବାରେ ଖାଇବା ପିଇବା ଉପରେ ବି ସେମାନଙ୍କର ଟିକେ କଟକଣା ଥିସି, ଯେ ନେଇ ତେଲ ମସଲା ନେଇ ଖୁଁ, ପିଆଜ ଲେସୁନ ନେଇ ଖୁଁ, ଏନ୍ତା ଭାବସନ୍। ଆର ସତ କହିବାକେ ଗଲେ ଶାସ୍ତ୍ର ନେ ଅଛେ ଯେ, ପୁରାଣ ନେ ଲେଖା ହେଇଛେ ଯେ ସି ଶ୍ରାବଣ ମାସେ ଗୋରସ ନେଇ ପିଇବା କଥା,
1: କିନ୍ତୁ ଗୋରସ ତ ତାଙ୍କର ଉପରେ ଢାଲସନ୍।
0: ଢାଲସନ୍ ଶିବ ଭଗବାନ କେ ଢଲା ହେସି, ମାତ୍ର ପିଇବା କଥା ନେଇ ସେ ବହୁତ ଲୋକ ଭୟ ନେଇ ଜାନି, ବହୁତ ଲୋକ ନେଇ ଜାନି ଯେ ଗୋରସ କେ ନେଇ ପିଇବା କଥା ଏ ମାସେ ନେ। ଏଇଟା ହଉଛେ ଆମର ଯେନ୍ତା ବୈଜ୍ଞାନିକ କାରଣ ବି ଅଛେ, ଏଥିର ଲାଗି ଚୈତ ମାସେ ନେ ଲିମ୍ ଖାଇସନ୍।

0: ସେ ବି ନାଇଁ ଖାଉନ୍,
1: ହଁ
0: ସେମିତି ତ ଅଛେ, କିନ୍ତୁ ବହୁତ ଲୋକ ଏ କଥାକେ ନାଇଁ ଜାନନ୍। ସେଟା ବି ଟିକେ ବାର୍ତ୍ତା ଦେବାକେ ମୁଇଁ ଚାହୁଁଥିଲି ଯେ ଇ ଶରାବନ ମାସେ ଟିକେ ଗୋରସ ପିଇବାଟା ମନା, ମାତ୍ର ସମସ୍ତେ ଖାଉଛନ୍।
1: ଆମେ ବି ନେଇ ଜାଣିଥାଇ, ଆଜି ଶୁଣିଲୁ ଆପଣଙ୍କ ଠାରୁ।
0: ହଁ ହଁ ସେଟା ହେଲା କଥା।
1: ହଁ
0: ଆଉ ବାକି ସବୁ ଭଗବାନଙ୍କର ଇଚ୍ଛା, ସବୁ କିଏ ବ୍ରତ ଧାରଣ କରୁଛେ,
1: ହାଇ
0: କିଏ ବାଲ ଛାଡିକିରି ବୁଲୁଛେ,
1: ହାଇ
0: ସ୍ତ୍ରୀ ଲୋକମାନେ ଯେ ଗେରୁଆ ବସ୍ତ୍ର ପିନ୍ଧିକରି ଲାଇନ କରିକିରି ପାଣି ଧରିକିରି ଗୋଡୁନେ ଯାଉଛନ୍,
1: ହାଇ
0: ଆର ଶିବ ଭଗବାନକେ ଢାଲୁଛନ୍, କିଏ ବାଟେ ନେ ପଡି ଯାଉଛେ, କିଏ ଉଠୁଛେ, ଫେର ବି ତାଙ୍କର ଭଗବାନଙ୍କର ଆସ୍ଥା କେ ସେମାନେ ନେଇ ଛାଡ଼ବାର, ବିଶ୍ୱାସ କେ ନେଇ ଛାଡ଼ବାର,
1: ହଏ ଏଟା
0: ଯାଉଛୁ।
1: ତ ବଡ଼ ଜିନିଷ ଭୟନ, ଯେ
0: ହଁ
1: ବିଶ୍ୱାସ ଥିବାର ଅଛେ ଆର ଆସ୍ଥା ବି ଥିବାର ଅଛେ।
0: ହଁ, ସେ ଦୁଇଟା କେ ନେଇକିରି
1: ହଁ
0: ସେମାନେ କେନ୍ ବାଟେ ନେ ଯି ଗଛ ପାଖେ ଶୁଉଛନ୍,
1: ହଁ
0: ଯେନେ ବର୍ଷା ହେଲେ ବି ଭିଜି ଭିଜି ଯାଉଛନ୍ ଗୁଟେ କପଡା ନେ,
1: ହଁ
0: ଆର ସେମାନେ କପଡା ବି ନେଇ ବଦଲନ୍, ଭୟ କପଡା ବି
1: ହେଟା
0: ନେଇ ବଦଲନ୍, ହଁ
1: ହେଟା କା ପିନ୍ଧିଥିସନ୍।
0: ଭୟଟା ଏକା ପିନ୍ଧିଥିସନ୍। ଶିବ ଭଗବାନ କେ ବାଟେ ଯଦି ସାମକେ ଶୌଚ ହେବାର ଅଛେ ବେଲେ
1: ହଁ
0: କେନ୍ ଗଛେ ଉଲେଇ ଦେବେ ପାନ୍ କେ ଭାର କେ,
1: ହଁ
0: ଆଉ ନହେଲେ କାହାକେ ଧରେଇ ଦେବେ, ଶୌଚ ହେବେ, ଫେର ଥରେ ବନ୍ଧେ ନେ ଯିବେ, ଡୁବକି ମାରବେ, ଫେର ଥରେ ତାକେ ଧରବେ, ଏମିତି ଆସ୍ଥା ନିନିକରି ସେମାନେ ଯାଇକିରି ଏଇ ଆମର ଶ୍ରାବଣ ମାସର ପୂଜା କେ ଶିବ ଭଗବାନ କେ ଜପ କରସନ୍। ଭୋଲାନାଥ ସେ
1: ହଇ
0: ଶୁଣବେ କେନ୍ତା କରି, କଷ୍ଟ ନାଇଁ କଲେ
1: କଷ୍ଟ ନାଇଁ କଲେ
0: ଭୋଲାନାଥ ପାଖକେ ସେମିତି ଯାଇସନ୍ ଭାଇ, ସେମାନଙ୍କେ ଦେଖି ଦେଖି କରି ଏ ବଛର ଯଦି କରି ନେଇ ପାରିଲେ
1: ହଁ
0: ବେଲେ ଆର ବର୍ଷର କେ ବି ଆମେ ବୁଆ ଏମିତି କରମୁ କହୁଛନ୍। ଆଗ ନା ଖାଲି ଲୋକମାନେ କରୁଥିଲେ,
1: ହଇ ଏବେ ଭଏନ୍ ମାନେ
0: ଏବେ
1: ବି
0: ଭଏନ୍ ମାନେ ବି କରୁଛନ୍, ମା ମାନେ କରୁଛନ୍, ବୁଢୀ ମାନେ ବି ତାଙ୍କର ଆସ୍ଥା ଆସୁଛେ, ସେମାନେ ବି ନେଇ ଆମେ ବି ଏମିତି କଲେ ଆମକେ ଭଗବାନ କେ ପ୍ରାପ୍ତି ହେବା ବୋଲିକିରି ସେମାନେ ବି ଆସ୍ଥା ରଖୁଛନ୍ ଆର୍ ଯାଉଛନ୍ ଏଇଟା।
1: ଆଚ୍ଛା ଭଏନ୍, ଆମେ ଆଗକେ ତ ଆର କଥା ହମା, ଆପଣଙ୍କ ରୁଚି କାଣା ଭଏନ୍?
0: ମୋ ରୁଚି ହେଲା ଭଏନ୍ ଭଗବାନ କେ ପୂଜା କରବା,
1: ହଁ
0: ମତେ ବହୁତ ଭଲ ଲାଗ୍ସି, ସମସ୍ତଙ୍କ ସାଙ୍ଗରେ କଥା ହେବାକେ ଭଲ ଲାଗ୍ସି, ବାକି ରାନ୍ଧି ବାଢି କରି ଲୋକ ବାକ କେ ଦେବାକେ ଭଲ ଲାଗ୍ସି, ଭଲ
1: ଆଜ୍ଞା
0: ଭଲ ଖାଇବାଟା ବନେଇବାକେ ମୋତେ ଭଲ ଲାଗ୍ସି,
1: ହଁ ହଁ
0: ଆଉ ମୋତେ ଦେଶୀ ଖାନା ଖୁବ୍ ଭଲ ଲାଗ୍ସି,
1: ଦେଶୀ ଖାନା
0: ହଁ ଦେଶୀ ଖାନା,
1: ହଁ
0: ଆଉ ଗୀତ ଗାଇବାକେ ଭଲ ଲାଗ୍ସି ଭଏନ୍, ଆରୁ
1: ହଁ
0: ମତେ ନାଚ କରବାକେ ବି ଭଲ ଲାଗ୍ସି, ଯେନେ କୀର୍ତ୍ତନ ଭଜନ ହଉଥିବା ବେଲେ ଭଏନ୍ ମୋତେ ଖୁବ୍ ଖୁସି ଲାଗ୍ସି, ମୋର ଗୋଡ ଦୁଇଟା ନେଇ ରହେ ନ,
1: ଆଉ ଗୀତ ଫିତ
0: ଗୁଟି
1: ବି
0: ଗୁଟି
1: ଗାଇସନ?
0: ଗୀତ ଟିକେ ଟିକେ ଗାଇସି ଭଏନ୍ ହେନ୍ତା।
1: ଆପଣ ତ ଗୀତ ଗାଇସନ୍, ତାହେଲେ ଗୀତ ଦୁଇ ପଦ ଆମର ଶ୍ରୋତା ଭଏନ୍ ମନକେ ଟିକେ ଶୁଣେଇ ଦିଅନ୍।
0: ହଁ ଭଏନ୍ ଶୁଣେଇ ଦଉଛେ,
1: ହଁ
0: ମାତର ମୋର ଗୀତ ହେତକି ଭଲ ନେଇ ହୁଏ, ତଥାପି
1: ଚଲବା ଭଏନ୍,
0: ଦେଖୁଛେ ଗାଇ କରି ଟିକେ ଶୁଣେଇ ଦେଖସି କେନ୍ତା ହେବା, ଯେ ଭଏନ୍ ମାନକେ କେନ୍ତା ଲାଗବା ତ ମୁଇଁ ନେଇ ଜାନି,
1: ଆଜ୍ଞା
0: ତଥାପି ଭଏନ୍ ମାନେ ମୋକେ କ୍ଷମା କରବେ ଯଦି କିଛି ଭୁଲ ଭାଲ ହେଇଯିବା ବେଲେ।
1: ହଁ ଭଏନ୍ ଗାଇ ଦିଅନ୍।
0: ହଁ ଦୁଃଖ ପି କରିଥୁ ଦୁଃଖିଆରି ହେଲି ଜହର ପି ତୁଇ ଶିବ, ତୋ ଦୁଆରେ ମୁଇଁ ଭିକ ମାଗୁଛେ ରକ୍ଷା କରବୁ ମହାଦେବ, ଦୁଃଖ ପି କରି ଦୁଃଖିଆରି ହେଲି ଜହର ପି କରି ଶିବ, ତୋ ଦୁଆରେ ମୁଇଁ ଭିକ ମାଗୁଛେ।

0: ଲାଗଲା ଭଏନ୍?
1: ବହୁତ ବଢିଆ ଲାଗଲା ଭଏନ୍, ଶିବ ଭଗବାନ ବି ଶୁଣିକରି ଖୁସି ହେଇଯାଉଥିବେ।
0: ଖୁସି ହେଇଯାଉଥିବେ।
1: ନାଇଁ ଭଏନ୍, ବହୁତ ଭଲ ଲାଗଲା। କହନ୍ ଯେ ଭଏନ୍, ଯେ ଶ୍ରାବଣ ମାସ ନେ କେନ୍ ମନ୍ତ୍ର ସବୁଠାରୁ ବେଶୀ ଜପ କରାଯାଏସି?
0: ହଁ, ଶ୍ରାବଣ ମାସେ କି ଭୟେନ୍?
1: ହଏ
0: ଓମ୍ ନମଃ ଶିବାୟ।
1: ଖାଲି ଓମ୍ ନମଃ
0: ଓମ୍
1: ଶିବାୟ କି
0: ନାଇଁ
1: ଆପଣ
0: ନାଇଁ
1: ଜାଣିଥିବା
0: ଭୟେନ୍,
1: ମନ୍ତ୍ର କାଣା?
0: ଶିବ କୁଚାକ୍ଷରୀ ମନ୍ତ୍ର ବି ଜପ କରସନ୍, ମହାମୃତ୍ୟୁଞ୍ଜୟ ମନ୍ତ୍ର ବି ଜପ କରସନ୍, ଆର ଜଳାଭିଷେକ କରସନ୍।
1: ଏତକି ସବୁ କରସନ୍।
0: ହଏ
1: ଭକ୍ତିରୁ ମୁକ୍ତିର ଗୁଟେ ବାଟ ବୋଲି କରି ଆମର
0: ହଁ
1: ବିଷୟ ଅଛେ, ହେଲେ
0: ହଁ
1: ଭକ୍ତି ଆମେ କାହାକେ କହେମା?
0: ଭକ୍ତି ଆମେ ଜ୍ଞାନ କେ ସତ୍ କହିବାଟା କେ, ଆରୁ ଅଧର୍ମ ନାଶ କରବାଟା କେ କହିମା, ଆର୍ ନିୟମ କେ ବି କହିମା ଭଏନ୍ ଭକ୍ତି ବୋଲି।
1: ଶ୍ରାବଣ ମାସରେ କେନ୍ ଗଛ ଲଗେଇବାଟା ଭଲ ହେ?
0: ଶ୍ରାବଣ ମାସରେ ଭଏନ୍ ସବୁ ଗଛ ଲଗେଇବାଟା ଭଲ, ବେଲ ଗଛ ଲଗେଇଲେ ଆର୍ ଭଲ, ଗଛ ଜଲ୍ଦି ବଢ଼ିଲେ ଆମେ ପୂଜା କରମା ଘରେ ଘରେ। ବେଲ ବେଲ ଗଛ ହଉଛେ ଲକ୍ଷ୍ମୀର ପ୍ରତୀକ କେ,
1: ହଏ
0: ଲକ୍ଷ୍ମୀ ମାଙ୍କ ରୂପେ, ତ ହେଥିଲାଗି ଆମେ ବେଲ ଗଛ ଲଗେଇମା, ଅଁଲା ଗଛ ଲଗେଇମା,
1: ହଁ ଭାଇ
0: ଦୁଦ୍ରା ଗଛ ଲଗେଇମା, ଦୁଦ୍ରା ଫୁଲ କେ ଭଗବାନ ଖୁସି ହେସନ୍। କେନେ ଯଦି ଅରଖ ଗଛ ଅଛେ ବେଲେ ଆଣିକରି ଲଗେଇଲେ ତ ଆର ବଛର କେ ଫେର ପୂଜା କରମା ନା
1: ହଏ
0: ଶିବ ଭଗବାନ କେ, ସେଥିର୍ଲାଗି ଆମେ ହେ ଗଛ ମାନକେ ଲଗେଇଲେ ଭଲ ହେ ଭଏନ୍।
1: ଆଚ୍ଛା ଭଏନ୍, ଇ ଶ୍ରାବଣ ମାସ ନେ ଦାନ ପୁଣ୍ୟ କଲେ ତାର କାଣ ମହତ୍ତ୍ୱ ଅଛେ?
0: ଦାନ ପୁଣ୍ୟ କଲେ ଆମର ମହତ୍ତ୍ୱ ବହୁତ ଅଛେ ଭଏନ୍, ବେଲେ ଯାହା ଆମେ ମାନସିକ କରିଥିମୁ ସେ ଫଲ ଆମେ ପାଇମା ସେ ଦାନ ପୁଣ୍ୟ କଲେ।
1: ଇ ଶ୍ରାବଣ ମାସରେ

0: ବି ଦାନ ବେଶୀ କରସନ୍ ନାଇଁ କି ଭାଇନ?
1: ହଁ ଦାନ ବେଶୀ କରସନ୍, କାଁ ଯେ କି ଦାନ କଲେ ଲୋକମାନେ ଯେନ୍ ଭୁକେ ଭୁକେ ଯାଉଥିସନ୍ ତାଙ୍କର ଆତ୍ମା ଶାନ୍ତି ହେସି,
0: ହଁ ଭାଇ,
1: ଉଦା ହେଇଥିସନ୍, ସେମାନଙ୍କେ କପଡ଼ା ଦେସନ୍, ଗରିବ ଦୁଃଖୀ ମାନକେ କପଡ଼ା ଦେଲେ ତାଙ୍କର ମନ ବି ଶାନ୍ତି ହେସି।
0: ହଁ
1: ସେଥିଲାଗି ଶ୍ରାବଣ ମାସରେ ଦାନ ପୁଣ୍ୟ କଲେ ଆମର ଫଲ ଠିକ ମିଲ୍ସି ଆମକେ।
0: ଶ୍ରାବଣ
1: ହଁ,
0: ମାସର ସବୁଠାରୁ ବଡ ସନ୍ଦେଶ କାଣା ଆମ ଶ୍ରୋତା ଭାଇ ମାନକେ କହନ୍।
1: ଶ୍ରାବଣ ମାସର ସବୁଠୁ ସନ୍ଦେଶ ହେଲା ଯେ ଆମେ ରାଗ ଆର ହିଂସା କରବାଟା, ମାଡ଼ ଗୋଳ ଲାଗବାଟା, ମିସ୍ କରବାଟା, ଲଗା ଝୁଟା କରବାଟା, ଲୋକକେ ଅହଙ୍କାର ହେବାଟା, ଏ ସବୁ ଛାଡ଼ବାର ଅଛେ ଆମକେ,
0: ତେବେ
1: ବୁଝିଲ
0: ଯେହେତୁ
1: କି ନାଇଁ?
0: ଆମେ ଗୋଟେ ଭକ୍ତି
1: ହଁ,
0: ମାର୍ଗରେ ଯାଇପାରମା
1: ଭକ୍ତି ମାର୍ଗରେ ଯାଇପାରମା। ଇ ଶ୍ରାବଣ ମାସରେ ଆମେ ନେକେ କିରିଆ କରବାର ଅଛେ ଯେ ଆମେ ସବୁଦିନ ଲାଗି ମାନେ ଆମେ ସତ୍ କାମ କରମା, ମିଛ ନେଇ କହୁ, ଲୋକଟା ଲୁଟି କରି ନେଇ ଖୁ, ଲୋକକେ ଠକି କରି ନେଇ ଖୁ, ଲୋକକେ ଖରାପ ବ୍ୟବହାର ନେଇ ଦେଖୁ, ଲୋକର ସାଙ୍ଗେ ମାନ ନେଇ ଲାଗୁ, ଭାଷା ନେଇ କହୁ, ଭଲ କଥା କହିଲା ବେଲକେ ହେଟା ବି ନେଇ କହୁ, ଆର ମା ମାନେ ନେଇକେ ସବୁବେଳେ ସଂଯମ ହେଇକରି ଟିକେ ଭଲ ହେଇକରି ବେଲେ ଟିକେ ସୁଧୁରି କରି ରହିବାଟା ଭଲେ, ବୁଝିଲ କି ନାଇଁ? ଆର ସଫା, ଶ୍ରାବଣ ମାସରେ ଯେନ୍ତା କି ସଫା ସୁତର ବି ରଖବା କଥା, ଯେହେତୁ ମାଛି ହେସି ଭୟନ ବେଶୀ ଘରେ ଦୁଆରେ, ବୁଝିଲ କି ନାଇଁ? ମାଛି ହେସି, ତାପରେ କିଡା ପଡ଼ବା କେନେ, ହଏ
0: ସୁରକ୍ଷିତ ରଖବା କଥା।
1: ହଏ ଆମକେ ପାଖେ ଆଖେ କେନେ କାଁଟା ଗୋଟେ ନାଲି ନର୍ଦ୍ଦ ମାନେ ପଲେଇ ଆଇସି ବେଲେ ବି ଆମେ ତାକେ ସଫା ରଖମା, ଆଉ ଘରକେ ବି ସଫା ରଖମା, ଘରର ଜିନିଷ ପତ୍ର କେ ଢାପି କରି ରଖମା, ଏସବୁ ଆମେ ଯଦି କରମା, ଇଟା ମୁଇଁ ସମସ୍ତଙ୍କ ମା ଭଏନ ମାନକେ ଇଟା ସନ୍ଦେଶ ଦଉଛେ।
0: ହଁ ଭାଇ, ବହୁତ ବଢିଆ କଥା। ଭକ୍ତି ଆମର ଜୀବନ ନେ କାଣା ପରିବର୍ତ୍ତନ ଆଣସି କୁହନ୍ ଟିକେ।
1: ଭକ୍ତି ଭୟନ ଆମ ଜୀବନରେ ଶାନ୍ତି ବହୁତ ଆନସି,
0: ହଁ
1: ବୁଝିଲ କି ନାଇଁ? ଭକ୍ତି ଯଦି ଆମର ମନରେ ରହିଗଲା, ଆମର ମନ କାଣ ଆମର ଶରୀର ନେ କି ଭୟନ ଶାନ୍ତି ହେଇଯାଇସି,
0: ସୁସ୍ଥ
1: ମୁଡ୍ ବି
0: ରହିଛି।
1: ଆମର ଠିକ ସେ ସୁସ୍ଥ ରହିସି, ଶରୀର ସୁସ୍ଥ ରହିସି ଭକ୍ତି କଲେ, ଜପ କଲେ। ଯଦି ଆମେ ଦେଖ ଓଁ ନମ ଶିବାୟ କହୁଛୁ ବେଲେ, ଯଦି ଆମେ ଭୟନ 7 ଥର ବି ଯଦି କହିଦଉଛୁ କି 5 ଥର ବି, ଆମର ମନ ଭିତରେ ଆର ଦୁନିଆ ନେ କିଛି ନେଇ ଦିଶେ ଆମକେ, ଆଗକେ ଆମେ ଆଖି ବନ୍ଦ କରିକି ଯେତେବେଳେ ଜପୁଛୁ ବେଲେ ଆମର ମନ ବି ପୁରା ସ୍ଥିର ହେଇଯାଇସି।
0: ହଁ ଭୟନ,
1: ଆର ଭଗବାନଙ୍କ ପ୍ରତି ଆମେ ଭଗବାନଙ୍କର ମାର୍ଗରେ ଯାଇସୁ, ଆଉ ସବୁ ରୋଗ ବ୍ୟାଧି ସବୁ ଠିକ ହେଇଯାଇସି। ମୃତ୍ୟୁଞ୍ଜୟ ହଉଛନ୍, ଭଗବାନ ଶିବ ହଉଛନ୍, ରୋଗ ବ୍ୟାଧି ଦୂର କରବାର ଭଗବାନ,
0: ଭଗବାନ
1: ମୃତ୍ୟୁ ଦୁଃଖ କରବା ଦୂର କରବାର ଭଗବାନ। ସେ ଯେତେ କୈଳାସ ପର୍ବତରେ ଥନ୍, ଜଙ୍ଗଲରେ ଥନ୍, ଯେନ୍ ଥନ୍, ସେ ଲୋକ ଡାକିଲେ ଶୁଣସନ୍, ଏଥି ଲାଗି ବୋଲିକିରି ମୁଁ ଏଇଟା କହୁଛେ।
0: ଆପଣ ଆମକେ ଏତେ ସୁନ୍ଦର ସମୟ ଦେଇଥିବାନୁ, ଆମର ଶକ୍ତି ରୂପା କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
1: ଶକ୍ତି ରୂପା କାର୍ଯ୍ୟକ୍ରମ ବହୁତ ଭଲ ଲାଗଲା, ଆଉ ମତେ ଏତକି ଯୋଗ୍ୟ ଭାବିକିରି ପଚାରିଲେ ଭନ୍, ସେଟା ବି ମତେ ଖୁବ ଖୁସି ଲାଗଲା। ହଁ, ଆଉ ଯେନ୍ ସ୍ତ୍ରୀ ଲୋକମାନଙ୍କେ, ଆମର ମହିଳାମାନଙ୍କେ ଯେନ୍ ବାର୍ତ୍ତା ଦେଇ ପାରିଲି, ମୋର ଇଟୁଣୁ ଟିକେ ଯେନ୍ କହିପାରିଲି ଯେ ଭୟନ, ହେଟା ମୋତେ ଖୁସି ଲାଗୁଛେ ନା ବେଶୀ, ମୋତେ ଭଗବାନ ଆର ଶକ୍ତି ଦଉ ଏନ୍ତା କହିବାର ଲାଗି।
0: ହଁ ଭୟନ, ବହୁତ ବହୁତ ଧନ୍ୟବାଦ ଭୟନ,
1: ଠିକ ଅଛେ ଭୟନ।
2: ଶ୍ରୋତା ଭୟନ, କମଲିନୀ ପଣ୍ଡା ଭୟନ ସାଙ୍ଗେ ତ ଆମେ କଥା ହେଲେ। ଭକ୍ତିର ପ୍ରକୃତ ଅର୍ଥ ହେଉଛେ ନିଜର ମନକେ ଅହଙ୍କାର, ରାଗ, ଲୋଭ ଆର ଈର୍ଷାନୁ ମୁକ୍ତ କର୍ମା। ଯେତେବେଳେ ମନ ପବିତ୍ର ହେସି, ସେତେବେଳେ ଜୀବନରେ ଶାନ୍ତି ଆସି। ଇ ଶାନ୍ତି ହିଁ ମୁକ୍ତିର ପ୍ରଥମ ପଦକ୍ଷେପ।

ଆଜିର ଶକ୍ତିରୂପା କାର୍ଯ୍ୟକ୍ରମ ଆପଣମାନଙ୍କେ କେନ୍ତା ଲାଗ୍ଲା ମତାମତ ନିଶ୍ଚୟ ଜଣାବେ। ଆମର ଠିକଣା ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟନା ପିନ୍ 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ବି ଆପଣମାନେ ମତାମତ ଦେଇପାରିବେ। ଆମର ନମ୍ବର ହେଲା 8895994143। ଏବେ ଆପଣଙ୍କ ଠାନୁ ବିଦାୟ ନେଉଛେ। ମୁଇଁ ସସ୍ମିତା ମହାନ୍ତି, ଜୁହାର।

0: ଆକାଶବାଣୀ ଭବାନୀପାଟଣା, ସମୟ ଦିନ 8:50। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଆହ୍ୱାନର ସମାଧାନ ସହ ଛାତ୍ରଛାତ୍ରୀ ଜାତୀୟ ଦାୟିତ୍ୱକୁ ବହନ କରିବା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। IIT ଦିଲ୍ଲୀର 57ତମ ସମାବର୍ତ୍ତନ ସମାରୋହକୁ କଲେ ସମ୍ବୋଧନ। ମୁମ୍ବାଇଠାରେ NUCFTCର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ 85ତମ ପୁଣ୍ୟତିଥି ଅବସରରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି। ହିମାଚଳ ପ୍ରଦେଶରେ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ, ଏବଂ କୋରିଆ ମାଷ୍ଟର୍ସ 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗର ଫାଇନାଲ୍ରେ ପହଞ୍ଚିଲେ ଭାରତର ଅସ୍ମିତା ଚଲିହା। ପ୍ରତ୍ୟେକ ନିଷ୍ପତ୍ତି କ୍ଷେତ୍ରରେ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। IIT ଦିଲ୍ଲୀର 57ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟେକ ପଦକ୍ଷେପ ଦେଶକୁ କିପରି ଲାଭ ପହଞ୍ଚାଇ ପାରିବ ସେ ଦିଗରେ ଚିନ୍ତା କରିବା ଆବଶ୍ୟକ। ପ୍ରତ୍ୟେକ ପିଢ଼ି ନିଜ ସମୟର ଆହ୍ୱାନର ସମ୍ମୁଖୀନ ହୋଇଥାଏ ଏବଂ ଏହାର ସମାଧାନ ସହ ଜାତୀୟ ଦାୟିତ୍ୱକୁ ମଧ୍ୟ ବହନ କରିଥାଏ। ସ୍ନାତକ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଆଗାମୀ ଦିନରେ ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ମୋଦି କହିଛନ୍ତି।
2: आज आपके परिवार के लोग प्राउड फील कर रहे हैं, वैसे ही मुझे भी आप सब पर गर्व है, क्योंकि ये आप सब केवल एक डिग्री नहीं ले रहे हैं, आप देश के लिए बहुत कुछ करने का सपने लेकर के यहाँ से निकल रहे हैं।
1: ବିଭିନ୍ନ କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ଏବେ ନୂତନ ସୁଯୋଗ ସୃଷ୍ଟି ହେଉଛି। ସେମିକଣ୍ଡକ୍ଟର, ମହାକାଶ ଏବଂ ଡ୍ରୋନ୍ ଭଳି କ୍ଷେତ୍ରଗୁଡ଼ିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ସବୁ କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ କାର୍ଯ୍ୟ କରୁଛି।
2: ଆଜ୍ ଭାରତ ଇକୋନୋମିକ ସେଲ୍ଫ ରିଲାଏନ୍ସ, ଟେକ୍ନୋଲୋଜିକାଲ ସେଲ୍ଫ ରିଲାଏନ୍ସ, ଇଣ୍ଡଷ୍ଟ୍ରିଆଲ ସେଲ୍ଫ ରିଲାଏନ୍ସ, ଏସେ ହର ସେକ୍ଟର ମେ ଆତ୍ମନିର୍ଭର ବନ୍ନେ କେ ଲିଏ କାମ କର ରହା ହେ। ୟହୀ ବିକଶିତ ଭାରତ କି ମଜବୁତ ନୀବ କା ସବୁତ ହେ। ଇସ୍ ମଜବୁତ ନୀବ ପର ଆପକୋ ଏକ ଭବ୍ୟ ସୁନ୍ଦର ବିକଶିତ ଭାରତ କା ନିର୍ମାଣ କରନା ହେ।
1: ସାମ୍ପ୍ରତିକ ସାମାଜିକ ଗଣମାଧ୍ୟମ ଯୁଗରେ ବିଭ୍ରାନ୍ତିକର ତଥ୍ୟଠାରୁ ଦୂରେଇ ରହିବାକୁ ଶ୍ରୀ ମୋଦି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଦରମା ପ୍ୟାକେଜ୍ ଚାକିରି କିମ୍ବା ସେମାନେ କାର୍ଯ୍ୟ କରୁଥିବା କ୍ଷେତ୍ର ସହ ଅନ୍ୟ ସ୍ଥାନକୁ ତୁଳନା କରିବା ଉଚିତ ନୁହେଁ ବୋଲି ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଆସନ୍ତାକାଲିକୁ ଆହୁରି ଅଧିକ ସୁନ୍ଦର କରିବା ପାଇଁ ପ୍ରତ୍ୟେକ ଦିନ କାର୍ଯ୍ୟ କରିବାକୁ ଶ୍ରୀ ମୋଦି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। ସମାରୋହରେ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, IIT ଦିଲ୍ଲୀର ବୋର୍ଡ ଅଫ୍ ଗଭର୍ଣ୍ଣାନ୍ସର ଅଧ୍ୟକ୍ଷ ହରିଶ ସାଲ୍ଭେ ଓ ନିର୍ଦ୍ଦେଶକ ପ୍ରଫେସର ରଞ୍ଜନ ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ମୋଦି ଉଚ୍ଚ କ୍ଷମତା ସମ୍ପନ୍ନ ସୁପର କମ୍ପ୍ୟୁଟିଂ ସୁବିଧା ପରମଜ୍ଞାନର ଶୁଭାରମ୍ଭ କରିଛନ୍ତି। ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣପଦକ, ନିର୍ଦ୍ଦେଶକ ସ୍ୱର୍ଣ୍ଣପଦକ ଏବଂ ଅନ୍ୟାନ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ମୁମ୍ବାଇରେ ନ୍ୟାସନାଲ୍ ଅର୍ବାନ୍ କୋଅପରେଟିଭ୍ ଫାଇନାନ୍ସ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ୍ ଲିମିଟେଡ୍ NUCFTCର ନୂଆ କାର୍ଯ୍ୟାଳୟ ଆଜି ଉଦ୍ଘାଟନ କରିଛନ୍ତି। ଏ ଅବସରରେ କେତେକ ପଦକ୍ଷେପର ମଧ୍ୟ ଶ୍ରୀ ଶାହା ଶୁଭାରମ୍ଭ କରିଛନ୍ତି। ଅପରେସନାଲ ରିସ୍କ ମ୍ୟାନେଜମେଣ୍ଟ ଏବଂ ରିଜିଲିଏନ୍ସ ଉପରେ ଏକ କଫି ଟେବୁଲ ପୁସ୍ତକକୁ ମଧ୍ୟ ଶ୍ରୀ ଶାହା ଉନ୍ମୋଚନ କରିବା ସହ 6 ସମବାୟ ବ୍ୟାଙ୍କର ପ୍ରତିନିଧିକୁ ସମ୍ମାନିତ କରିଛନ୍ତି। ସେ ମହାରାଷ୍ଟ୍ରର ରାଜ୍ୟସ୍ତରୀୟ ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ

ଫେଡେରେସନ୍ ଓ ଜିଲ୍ଲା ସଂଘଗୁଡ଼ିକର ପ୍ରତିନିଧିମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଭୋପାଳଠାରେ ଚାଲିଥିବା ବ୍ରିକ୍ସ ସାଂସ୍କୃତିକ ସମ୍ମିଳନୀ ଅବସରରେ ଗତକାଲି ବିଦେଶୀ ପ୍ରତିନିଧି ସହରର ବିଭିନ୍ନ ଐତିହ୍ୟ ଓ ପ୍ରାକୃତିକ ସ୍ଥଳୀ ବୁଲି ଦେଖିଥିଲେ। ଗୁହରମହଲ, ଇକବାଲ ମଇଦାନ ଏବଂ ମୋତି ମସ୍ଜିଦ୍ ଆଦି ସେମାନେ ପରିଭ୍ରମଣ କରିଥିଲେ। ଭାନ୍ ବିହାର ଜାତୀୟ ଉଦ୍ୟାନ ପରିଦର୍ଶନ କରି ବନ୍ୟପ୍ରାଣୀ ଏବଂ ସମୃଦ୍ଧ ଜୈବ ବିବିଧତା ବୁଲି ଦେଖିଥିଲେ। ଇରାନ, ଚୀନ ସମେତ ଅନ୍ୟ ଦେଶଗୁଡ଼ିକର ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଥିଲେ। ବ୍ରିକ୍ସ ସମ୍ମିଳନୀ ଅବସରରେ ସାଂସ୍କୃତିକ ତଥା ଲୋକସମ୍ପର୍କକୁ ମଜବୁତ କରିବା ଏଭଳି ଗସ୍ତ ଉପଯୋଗୀ ସାବ୍ୟସ୍ତ ହୋଇଛି। ଏହି ପ୍ରତିନିଧିମଣ୍ଡଳୀ ଭୋପାଳ ଗସ୍ତକୁ ଏକ ସ୍ମରଣୀୟ ଅଭିଜ୍ଞତା ଭାବେ ବର୍ଣ୍ଣନା କରିବା ସହ ସ୍ଥାନୀୟ ଲୋକଙ୍କ ଆତିଥେୟତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ନୋବେଲ ବିଜେତା ତଥା ଆମର ଜାତୀୟ ସଙ୍ଗୀତ ରଚୟିତା କବି ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଆଜି 85ତମ ପୁଣ୍ୟତିଥି। ଏହି ଅବସରରେ ଦେଶବାସୀ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। କୋଲକାତାର ଜୋରାସଙ୍କ ଠାକୁରବାଡ଼ିସ୍ଥିତ ରବୀନ୍ଦ୍ରନାଥ ଟାଗୋରଙ୍କ ପୈତୃକ ଘର ଓ ଶାନ୍ତିନିକେତନଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମାନବବାଦୀ ଆଦର୍ଶ ଏବଂ କଳାତ୍ମକ ପ୍ରତିଭା ମାଧ୍ୟମରେ ସାଂସ୍କୃତିକ ପରିଚୟକୁ ଅଧିକ ସୁଦୃଢ଼ କରିବାରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଆଦର୍ଶ ନୂତନ ପିଢ଼ିକୁ ପ୍ରେରଣା ଯୋଗାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଛି। ଟିସା ଥାନା ଅନ୍ତର୍ଗତ ବୈରାଗଡ଼ର ଚାଲୁଞ୍ଜ ମୋର୍ଠାରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଅନ୍ୟ 11 ଜଣ ଆହତ ହୋଇଛନ୍ତି। ଯାତ୍ରୀବାହୀ ବସ୍ଟି ବୈରାଗଡ଼ରୁ ଚମ୍ବା ଅଭିମୁଖେ ଯାତ୍ରା କରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରାଣ ହରାଇଥିବା 7 ଜଣଙ୍କର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ପୁଲିସ୍ କହିଛି। ତେବେ ଦୁର୍ଘଟଣାର ତଦନ୍ତ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ବିହାରରୁ ଅଷ୍ଟ୍ରେଲିଆକୁ ପ୍ରଥମ ଥର ପାଇଁ ଜିଆଇ ଟ୍ୟାଗ୍ ଯୁକ୍ତ ମିଥିଳା ମଖାନା ରପ୍ତାନୀ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋୟଲ କହିଛନ୍ତି ଦରଭଙ୍ଗାର ଚାଷୀଙ୍କଠାରୁ ସିଧାସଳଖ ଭାବେ ଏହା କ୍ରୟ କରାଯାଇଛି। ଏହାଦ୍ୱାରା ବଜାର ମୂଲ୍ୟ ତୁଳନାରେ ସେମାନେ 18% ଅଧିକ ଲାଭ ପାଇଛନ୍ତି। କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷଙ୍କ ସହାୟତାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଶ୍ରୀ ଗୋୟଲ କହିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ରାଜ୍ୟ ଅତିଥି ଭବନରେ ଆଜି ପ୍ରତିବାଦକାରୀ ଛାତ୍ର ପ୍ରତିନିଧି ମଣ୍ଡଳୀ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଛି। ବୈଠକରେ ସରକାରୀ ଅଧିକାରୀଙ୍କ ସହ 8 ଜଣିଆ ଛାତ୍ର ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିଥିଲେ। ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ଗତ 2 ସପ୍ତାହ ଧରି ରାଞ୍ଚିଠାରେ ଛାତ୍ରଙ୍କ ପକ୍ଷରୁ ପ୍ରତିବାଦ ଜାରି ରହିଛି। ପ୍ରଥମ ଆନୁଷ୍ଠାନିକ ବୈଠକ ଗତ ସନ୍ଧ୍ୟାରେ ଉଭୟ ପକ୍ଷଙ୍କ ମଧ୍ୟରେ ହୋଇଥିଲା। ପ୍ରତିକୂଳ ପାଗ ଓ କ୍ଷତିଗ୍ରସ୍ତ ରାସ୍ତା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାମ୍ମୁରୁ ବାଲତାଲ ଅଭିମୁଖେ ଶ୍ରୀ ଅମରନାଥଜୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଖରାପ ପାଗ ଯୋଗୁଁ ଯୋଗାଯୋଗରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ତେବେ ବାଲତାଲରୁ ଯାତ୍ରା ପୂର୍ବ ପରି ବଳବତ୍ତର ରହିଛି। ଇତିମଧ୍ୟରେ ଆଜି 1200ରୁ ଅଧିକ ତୀର୍ଥଯାତ୍ରୀ ପବିତ୍ର ଗୁମ୍ଫା ଦର୍ଶନ କରିସାରିଲେଣି। ପୂର୍ବରୁ ଦର୍ଶନ କରିଥିବା ଯାତ୍ରୀଙ୍କୁ ବାଲତାଲରୁ ଜାମ୍ମୁ ଅଭିମୁଖେ ଯିବାକୁ ଅନୁମତି ପ୍ରଦାନ କରାଯାଇଛି। ୟୁକ୍ରେନ୍ର ରାଜଧାନୀ କିଭ୍ ନିକଟବର୍ତ୍ତୀ ଅଞ୍ଚଳରେ ରୁଷ ପକ୍ଷରୁ ଆଜି ପ୍ରତ୍ୟୁଷରୁ ହୋଇଥିବା କ୍ଷେପଣାସ୍ତ୍ର ମାଡ଼ରେ 40 ଜଣଙ୍କର ମୃତ୍ୟୁ ହୋଇଛି। କିଭ୍ର ପୂର୍ବଭାଗ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା। ସେଠାକାର ସାମରିକ ପ୍ରଶାସନ ମୁଖ୍ୟ ତୈମୁର ତକାଚେଙ୍କ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣରେ 3 ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଦମିର ଜେଲେନ୍ସ୍କି ସର୍ବିଆର ରାଜଧାନୀ ବେଲଗ୍ରେଡ୍ ଗସ୍ତରେ ଯାଇଛନ୍ତି। ରୁଷର କ୍ଷେପଣାସ୍ତ୍ର ଆକ୍ରମଣ ବିରୁଦ୍ଧରେ ଆନ୍ତର୍ଜାତିକ ସମର୍ଥନ ଲୋଡ଼ିବା ଶ୍ରୀ ଜେଲେନ୍ସ୍କିଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ୟୁକ୍ରେନ୍କୁ ଯୁଦ୍ଧ ପରବର୍ତ୍ତୀ ପୁନଃନିର୍ମାଣ ନେଇ ସମର୍ଥନ ପ୍ରଦାନ କରିବାକୁ ଘୋଷଣା କରିଥିବା ବେଳେ ରୁଷ ଉପରେ କଟକଣା ଲାଗୁ କରିବାକୁ ସର୍ବିଆ ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଭୁସିଚ୍ ମନା କରିଦେଇଛନ୍ତି। କୋରିଆ ମାଷ୍ଟର୍ସ 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗରେ ଭାରତର ଅସ୍ମିତା ଚଲିହା ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଦକ୍ଷିଣ କୋରିଆର ଅସାନ୍ଠାରେ ଖେଳାଯାଉଥିବା ଏହି ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ସେମିଫାଇନାଲ୍ରେ ଅସ୍ମିତା ଅନ୍ୟ ଭାରତୀୟ ଖେଳାଳି ରକ୍ଷିତା ରାମରାଜଙ୍କୁ 21-13, 16-21 ଏବଂ 21-13 ସେଟ୍ରେ ପରାସ୍ତ କରିଛନ୍ତି। ଆସନ୍ତାକାଲି ଫାଇନାଲ୍ରେ ଅସ୍ମିତା ଏବଂ ଚୀନ୍ର କ୍ୟୁ ହାନ୍ଙ୍କ ମଧ୍ୟରେ ମ୍ୟାଚ୍ ଖେଳାଯିବ। 20 ବର୍ଷରୁ କମ୍ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତ ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ନିବେଶକ ସମ୍ମିଳନୀର ଦ୍ୱିତୀୟ ଦିନରେ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ନୂଆଦିଲ୍ଲୀରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। କହିଲେ ରାଜ୍ୟରେ ପ୍ରତିଯୋଗିତାମୂଳକ ଶିଳ୍ପ ଭିତ୍ତିଭୂମି ସୃଷ୍ଟି କରିବାକୁ ସରକାର ସଂକଳ୍ପବଦ୍ଧ। ରାଜ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଜିଠାରୁ ନାମଲେଖା ଆରମ୍ଭ। ସଡ଼କ ଦୁର୍ଘଟଣା ରୋକିବା ପାଇଁ ପ୍ରତି 100 କିଲୋମିଟରରେ ଗୋଶାଳା ନିର୍ମାଣ କରିବେ ରାଜ୍ୟ ସରକାର। ଜନଜାତି ସମୁଦାୟଙ୍କ ଅଧିକାର ଓ ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଆଦିବାସୀ ଦିବସ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର 4 ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀର ଗ୍ରେଟର ନୋଏଡାଠାରେ ଅନୁଷ୍ଠିତ ନିବେଶକ ସମ୍ମିଳନୀର ଦ୍ୱିତୀୟ ଦିନରେ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଶିଳ୍ପ ସହଯୋଗ ବୃଦ୍ଧି, ନୂତନ ନିବେଶ, ରାସାୟନିକ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ଜେଏସ୍ଏଲ୍, ଆଇଓସିଏଲ୍, ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଓ ଟାଟା ଷ୍ଟିଲ୍ କମ୍ପାନୀର ଶିଳ୍ପ ପ୍ରତିନିଧିଙ୍କ ସହ ମତ ବିନିମୟ କରିଛନ୍ତି। ରାଜ୍ୟରେ ସ୍ଥାୟୀ ଶିଳ୍ପ ଅଭିବୃଦ୍ଧି ଏବଂ ଦୃଢ଼ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଶିଳ୍ପ ଭିତ୍ତିଭୂମି ସୃଷ୍ଟି କରିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଗତକାଲି ଓଡ଼ିଶା ଫୁଡ୍ ପ୍ରୋ 2026 ସମ୍ମିଳନୀରେ ବିଭିନ୍ନ ଅନୁଷ୍ଠାନ ସହ 27 ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ପ୍ରଥମ ଦିନରେ ରାଜ୍ୟ ସରକାର 43,437 କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇଛନ୍ତି। ଏହାଦ୍ୱାରା ପ୍ରାୟ 43,000ରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

0: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଉଛି। ଏଥିପାଇଁ ମୋଟ 21,121 ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ସ୍ନାତକୋତ୍ତର ନାମଲେଖା ପାଇଁ ବିଭିନ୍ନ ବିଭାଗରେ ମୋଟ 32,563 ସିଟ୍ ରହିଛି। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା 17 ତାରିଖରେ ପ୍ରକାଶ ପାଇବାକୁ ଥିବାବେଳେ ଅଗଷ୍ଟ 21 ତାରିଖଠାରୁ ପାଠପଢ଼ା ଆରମ୍ଭ ହେବ। ଗାଈଗୋରୁଙ୍କ ପାଇଁ ରାସ୍ତାରେ ଘଟୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ପ୍ରତି 100 କିଲୋମିଟରରେ ଗୋଶାଳା ନିର୍ମାଣ ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ପରିବହନ ବିଭାଗ ପକ୍ଷରୁ ରାସ୍ତାକଡ଼ରୁ ପଶୁମାନଙ୍କୁ ସ୍ଥାନାନ୍ତରିତ କରାଯିବ ଓ ପ୍ରାଣୀ ସମ୍ପଦ ବିଭାଗ ସେମାନଙ୍କର ରକ୍ଷଣାବେକ୍ଷଣ କରିବ। ପ୍ରତି ବ୍ଲକରେ ମଧ୍ୟ ଗୋଶାଳା ଖୋଲିବା ପାଇଁ ଯୋଜନା କରାଯାଉଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।
1: ଯେ ଆମର ଯେଉଁ ନ୍ୟାସନାଲ ହାଇୱେରେ ବିଭିନ୍ନ ସମୟରେ ଯେଉଁ ଷ୍ଟ୍ରେ ଆନିମେଲ ଅଛି ସେମାନଙ୍କର ଆକ୍ସିଡେଣ୍ଟ ହେଉଛି, ଯାହାଫଳରେ କି ଧନଜୀବନ ମଧ୍ୟ ନଷ୍ଟ ହେଉଛି, ତାକୁ କେମିତି ଆମେ ରୋକିବା ସେହି ବିଷୟ ନେଇ ଆଲୋଚନା ହୋଇଥିଲା ଏବଂ ଗୋଟେ ଏସ୍ଓପି ମଧ୍ୟ ଆମେ ପ୍ରସ୍ତୁତ କରିବା ପାଇଁ 3ଟା ଯାକ ବିଭାଗ ଆଲୋଚନା ହୋଇଛି। ଯେମିତିକି ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ କେମିତି ସେ ଷ୍ଟ୍ରେ ଆନିମଲ୍ମାନଙ୍କୁ ସେଠୁ ନେବ ଏବଂ ସମସ୍ତ ତାର ରକ୍ଷଣାବେକ୍ଷଣ କରିବା ଦାୟିତ୍ୱ ଆମର ଡିପାର୍ଟମେଣ୍ଟ ଆନିମାଲ୍ ହଜବେଣ୍ଡ୍ରି ଡିପାର୍ଟମେଣ୍ଟ ଦାୟିତ୍ୱ ନେବ।
0: ଜଣେ ଲେଖାଏଁ ଶିକ୍ଷକ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ତୁରନ୍ତ ଆଉ ଜଣେ ଶିକ୍ଷକ ନିଯୁକ୍ତି କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷା ଅଧିକାର ଆଇନ 2009 ନିୟମାବଳୀ ଅନୁସାରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିର୍ଦ୍ଧାରିତ ଶିକ୍ଷକ ଓ ଛାତ୍ର ଅନୁପାତ ଏବଂ ସର୍ବନିମ୍ନ ଶିକ୍ଷକ ସଂଖ୍ୟାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଗଣଶିକ୍ଷା ବିଭାଗର ସଚିବ ଏନ୍ ତୁରୁମଲ୍ଲା ନାୟକ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। 15 ଦିନ ମଧ୍ୟରେ ସ୍କୁଲଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶ୍ୱର ପ୍ରାଚୀନ ଜନଜାତି ସମୁଦାୟଙ୍କ ଅଧିକାର ଓ ସମ୍ମାନର ସୁରକ୍ଷା ପାଇଁ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଜନଜାତି ଦାତ୍ରୀଙ୍କୁ ସମ୍ମାନ, ଜୀବନ ଏବଂ କଲ୍ୟାଣର ସୁରକ୍ଷା। ଏ ସମ୍ପର୍କରେ ଆସନ୍ତୁ ଶୁଣିବା ଏକ ସ୍ୱତନ୍ତ୍ର ଉପସ୍ଥାପନା।
2: ଆଦିବାସୀ ସମୁଦାୟଙ୍କ ଭାଷା, ସଂସ୍କୃତି, ପାରମ୍ପରିକ ଜ୍ଞାନ, କଳା ଓ ପ୍ରାକୃତିକ ସମ୍ପଦ ଉପରେ ଅଧିକାର ସହ ସେମାନଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ଦେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭାରତରେ ଆଦିବାସୀ ସମୁଦାୟର ଅବଦାନ ବ୍ୟାପକ। ଜନଜାତି ସମାଜ ନିଜର ସ୍ୱତନ୍ତ୍ର ନୃତ୍ୟ, ସଙ୍ଗୀତ, ପର୍ବପର୍ବାଣୀ, ପାରମ୍ପରିକ ଜ୍ଞାନ ମାଧ୍ୟମରେ ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରି ଆସିଛନ୍ତି। ଜଙ୍ଗଲ ଓ ପରିବେଶ ସୁରକ୍ଷାରେ ଜନଜାତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶା ଦେଶର ଏକ ପ୍ରମୁଖ ଜନଜାତି ବହୁଳ ରାଜ୍ୟ। ଜନଜାତି ସମ୍ପ୍ରଦାୟଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଡିଜିଟାଲ୍ ସଂଯୋଗ ଓ ମୌଳିକ ସୁବିଧା ସୁଯୋଗ ପ୍ରଦାନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଜନଜାତି ସମାଜ କେବଳ ଆମ ସାଂସ୍କୃତିକ ବିବିଧତାର ପ୍ରତୀକ ନୁହନ୍ତି, ସେମାନେ ପ୍ରକୃତି ସହ ସନ୍ତୁଳିତ ଜୀବନଯାପନର ଏକ ଅନନ୍ୟ ଉଦାହରଣ। ସେମାନଙ୍କ ଅଧିକାରର ସୁରକ୍ଷା, ପରମ୍ପରାର ସମ୍ମାନ ଏବଂ ସମାଜରେ ସମାନ ସୁଯୋଗ ପ୍ରଦାନ କରାଗଲେ ଆଜି ଦିନର ସାର୍ଥକତା ପ୍ରତିପାଦିତ ହୋଇପାରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରଣିଆ।
0: ଉପଭୋକ୍ତାମାନଙ୍କ ଲାଗି ୟୁପିଆଇ ଜରିଆରେ ଦେଣନେଣ ବ୍ୟବସ୍ଥା ଦେୟମୁକ୍ତ ହେବ ବୋଲି ପେମେଣ୍ଟସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ସୂଚନା ଦେଇଛି। ଏକ ବିବୃତ୍ତିରେ ପିସିଆଇ ପକ୍ଷରୁ କୁହାଯାଇଛି ଦେଶର ପ୍ରତ୍ୟେକ ନାଗରିକ କୌଣସି ଶୁଳ୍କ ନ ଦେଇ ତୁରନ୍ତ ଡିଜିଟାଲ୍ ପେମେଣ୍ଟ କରିପାରିବେ। କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ଡିଜିଟାଲ୍ ପେମେଣ୍ଟ ଗ୍ରହଣ ପାଇଁ କୌଣସି ଶୁଳ୍କ ଦେବେ ନାହିଁ। ସୂଚନା ଅନୁଯାୟୀ ୟୁପିଆଇର ବିଶ୍ୱସନୀୟତା ବଜାୟ ରଖିବା ପାଇଁ ବ୍ୟାଙ୍କ, ଫିନ୍ଟେକ୍ କମ୍ପାନୀ, ଏନ୍ପିସିଆଇ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଯୁକ୍ତି, ସାଇବର ସୁରକ୍ଷା ଓ ଠକେଇ ରୋକିବା ଦିଗରେ ନିବେଶ କରୁଛନ୍ତି। ବ୍ୟବସାୟୀଙ୍କଠାରୁ ଆଦାୟ ହେଉଥିବା ଯେକୌଣସି ସେବା ଶୁଳ୍କ ଗ୍ରାହକଙ୍କ ଉପରେ ଲାଗୁ ହେଉଥିବା ଶୁଳ୍କ ନୁହେଁ ବୋଲି ପେମେଣ୍ଟସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ସ୍ୱଷ୍ଟ କରିଛି। ବୃଦ୍ଧି ପାଉଥିବା କାରବାରକୁ ଦୃଷ୍ଟିରେ ରଖି ୟୁପିଆଇର ସୁରକ୍ଷା, ଭିତ୍ତିଭୂମି ଓ ନବସୃଜନ କ୍ଷେତ୍ରରେ ନିରନ୍ତର ନିବେଶ ଆବଶ୍ୟକ ବୋଲି କୁହାଯାଇଛି। ବୃକ୍ଷ ପରିବେଶକୁ ସୁରକ୍ଷିତ ରଖିବା ସହ ଆଗାମୀ ପିଢ଼ି ପାଇଁ ସୁସ୍ଥ ଓ ସୁନ୍ଦର ଭବିଷ୍ୟତ ନିର୍ମାଣକୁ ସୁନିଶ୍ଚିତ କରିଥାଏ ବୋଲି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁରର ରେଢ଼ାକୋଲଠାରେ ଆଜି ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ସମସ୍ତେ ନିଜ ମା'ଙ୍କ ସମ୍ମାନରେ ଗୋଟିଏ ଗଛ ଲଗାଇ ତାକୁ ସୁରକ୍ଷା ଦେବା ସହିତ ଧରିତ୍ରୀ ମା'କୁ ସବୁଜ ଓ ସୁନ୍ଦର ରଖିବା ପାଇଁ ପ୍ରୟାସ କରିବା ଜରୁରୀ। ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ପରିବେଶବିତ୍ମାନଙ୍କୁ ପରିବେଶର ସୁରକ୍ଷା ଉପରେ ଧ୍ୟାନ ଦେବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଅନ୍ୟ ଏକ କାର୍ଯ୍ୟକ୍ରମରେ ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଭବନର ଉଦ୍ଘାଟନ ସହ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ ଉତ୍ସବରେ ଶ୍ରୀ ପ୍ରଧାନ ଯୋଗ ଦେଇଥିଲେ। ଜାତୀୟ ସଙ୍ଗୀତ ରଚୟିତା ତଥା ନୋବେଲ ବିଜେତା ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କର ଆଜି 85ତମ ପୁଣ୍ୟତିଥି ପାଳନ କରାଯାଉଛି। ଏହି ଅବସରରେ ଦେଶବାସୀ ତାଙ୍କର ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। କୋଲକାତାର ଜୋରାସଙ୍କ ଠାକୁରବାଡ଼ିସ୍ଥିତ ରବୀନ୍ଦ୍ରନାଥ ଟାଗୋରଙ୍କ ପୈତୃକ ଘର ଓ ଶାନ୍ତିନିକେତନଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମାନବବାଦୀ ଆଦର୍ଶ ଏବଂ କଳାତ୍ମକ ପ୍ରତିଭା

ମାଧ୍ୟମରେ ସାଂସ୍କୃତିକ ପରିଚୟକୁ ଅଧିକ ସୁଦୃଢ଼ କରିବାରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଆଦର୍ଶ ନୂତନ ପିଢ଼ିକୁ ପ୍ରେରଣା ଯୋଗାଉଛି। ଓଡ଼ିଆ ଚଳଚ୍ଚିତ୍ରର ଜନକ ତଥା ମହାନ ନାଟ୍ୟକାର ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଜୟନ୍ତୀରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ନିଜର ଅସାଧାରଣ ପ୍ରତିଭା ଓ କଳା ପ୍ରତି ଅଗାଧ ସମର୍ପଣ ମାଧ୍ୟମରେ ସେ ଓଡ଼ିଆ ଚଳଚ୍ଚିତ୍ର ଓ ସଂସ୍କୃତିକୁ ସମୃଦ୍ଧ କରିଥିଲେ। ଓଡ଼ିଆ କଳା ଓ ସଂସ୍କୃତି ପ୍ରତି ତାଙ୍କର ଅବଦାନ ଚିରକାଳ ପାଇଁ ସ୍ମରଣୀୟ ହୋଇ ରହିବ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଦେବ ଗୋସ୍ୱାମୀଙ୍କ ଜୟନ୍ତୀ ଅବସରରେ ତାଙ୍କର ଅମର ଆତ୍ମା ନିକଟରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବିଦ୍ୟାଳୟରେ 7 ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାମ୍ପ୍ରତିକ ସମାଜରେ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଇଛି। କେନ୍ଦୁଝର ଜିଲ୍ଲା ପିଏମ୍ଶ୍ରୀ ଡିଏନ୍ ଉଚ୍ଚ ବିଦ୍ୟାଳୟଠାରେ ରାଜ୍ୟସ୍ତରୀୟ ଜୁନିୟର ରେଡ୍କ୍ରସ୍ କ୍ଷମତା ବିକାଶ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଛି। ସମାଜରେ ସମସ୍ତଙ୍କୁ ଦାୟିତ୍ୱବୋଧତାର ସହ କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଏସ୍କେ ଇଜାଜ ଇକବାଲ ଯୋଗଦେଇ କହିଛନ୍ତି। ତିନିଦିନିଆ ତାଲିମ ଶିବିରରେ 7ଟି ଜିଲ୍ଲାରୁ 80 ଜଣ ପରାମର୍ଶଦାତା ଯୋଗ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 100 ଜଣରୁ ଉର୍ଦ୍ଧ୍ୱ ରକ୍ତଦାତା ଯୋଗ ଦେଇଛନ୍ତି। ହକି ଇଣ୍ଡିଆ ପକ୍ଷରୁ ପୁରୁଷ କନିଷ୍ଠ ଏସିଆ କପ୍ 2026 ପାଇଁ 18 ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଚଳିତ ମାସ 30 ତାରିଖଠାରୁ ଚୀନ୍ର ମୋକିଠାରେ ଆରମ୍ଭ ହେଉଥିବା ପ୍ରତିଯୋଗିତା ପାଇଁ ଘୋଷିତ ତାଲିକାରେ ଓଡ଼ିଶାର 5 ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଏହାଛଡ଼ା ବିକଳ୍ପ ଖେଳାଳି ଭାବେ ଓଡ଼ିଶାରୁ ଅନ୍ୟ ଏକ ଖେଳାଳିଙ୍କୁ ମଧ୍ୟ ମନୋନୀତ କରାଯାଇଛି। ପାଣିପାଗ ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟ ଘୂର୍ଣ୍ଣିବଳ ଲଘୁଚାପରେ ପରିଣତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ ଅନ୍ୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆସନ୍ତା 12 ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରେ ସର୍ବାଧିକ 124.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିବେଶକ ସମ୍ମିଳନୀର ଦ୍ୱିତୀୟ ଦିନରେ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ନୂଆଦିଲ୍ଲୀରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଜିଠାରୁ ନାମଲେଖା ଆରମ୍ଭ। ସଡ଼କ ଦୁର୍ଘଟଣା ରୋକିବା ପାଇଁ ପ୍ରତି 100 କିଲୋମିଟରରେ ଗୋଶାଳା ନିର୍ମାଣ କରିବେ ରାଜ୍ୟ ସରକାର। ଜନଜାତି ସମୁଦାୟଙ୍କ ଅଧିକାର ଓ ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଆଦିବାସୀ ଦିବସ ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟରେ 4ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଚଳଚ୍ଚିତ୍ର ହଣ୍ଟେଡ଼ରୁ, ଦ୍ୱୈତକଣ୍ଠରେ ଶିଳ୍ପୀ ଜୋଜୋ ଏବଂ ନଜମ ସେରାଜ, ଗୀତ ରଚନା ଜୁନେଦ ଭାସି, ସଙ୍ଗୀତ ସଂଯୋଜନା ଚିରନ୍ତନ ଭଟ୍ଟ। ଚଳଚ୍ଚିତ୍ର ହଣ୍ଟେଡ଼।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜ୍ରେ। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ପରବର୍ତ୍ତୀ ଗୀତଟି ଚଳଚ୍ଚିତ୍ର କଜରାରେରୁ, ଦ୍ୱୈତକଣ୍ଠରେ ଶିଳ୍ପୀ ହିମେଶ ରେଶମିଆ ଏବଂ ସୁନିଧି ଚୌହାନ, ଗୀତ ରଚନା ସମୀର, ସଙ୍ଗୀତ ସଂଯୋଜନା ହିମେଶ ରେଶମିଆ। ଚଳଚ୍ଚିତ୍ର କଜରାରେ।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ ଭବାନୀପାଟଣା। ସମୟ ଦିନ 3ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ।

ସୁଧା ବନାର୍ଜୀ, ପ୍ରସ୍ତୁତି ନିବେଦିତା ମିଶ୍ର, ଏବଂ ରାତି 10ଟାରେ ଶୁଣିବେ ସଂସଦର ପ୍ରଶ୍ନକାଳର ରେକର୍ଡିଂ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଇ ଥିଲା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାର ଥିବା କାର୍ଯ୍ୟକ୍ରମର ରୂପରେଖ। ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆମ ତୃତୀୟ ଅଧିବେଶନ ଅପରାହ୍ନ 5ଟାରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେବ୍ରେ 240 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, FM ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଅପରାହ୍ନ 5:00। ଅଧିବେଶନର ଆରମ୍ଭରେ ଶୁଣନ୍ତୁ କେତେଗୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମେ ଶୁଣନ୍ତୁ ୟାଦୋ କି ବାରାତ କଥାଚିତ୍ରରୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଶିଳ୍ପୀ ଆଶା ଭୋସଲେ ଏବଂ କିଶୋର କୁମାର। ଗୀତ ରଚନା ମଜରୁ, ସଙ୍ଗୀତ ସଂଯୋଜନା ରାହୁଲ ଦେବ ପୁରମାନ। ଶୁଣନ୍ତୁ ୟାଦୋ କି ବାରାତ କଥାଚିତ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ କାରବାନ ଚଳଚ୍ଚିତ୍ରରୁ। ତୀତକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ଗୀତିକାର ମଜରୁ, ସଙ୍ଗୀତ ସଂଯୋଜନା ରାହୁଲ ଦେବ ପୁରମନ। ଗୀତଟି ଶୁଣନ୍ତୁ କାରବାନ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ମୋହରା ଚଳଚ୍ଚିତ୍ରରୁ। ଗୀତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଗୀତ ରଚନା ଆନନ୍ଦ ବାକ୍ସି, ସଙ୍ଗୀତ ସଂଯୋଜନା ବିଜୁ ସା। ଗୀତଟି ଶୁଣନ୍ତୁ ମୋହରା ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଚୁପକେ ଚୁପକେ ଚଳଚ୍ଚିତ୍ରରୁ। ଗାଇଛନ୍ତି ଲତା ମଙ୍ଗେସ୍କର, ଗୀତ ରଚନା ଅନନ୍ଦନ ବାକ୍ସି, ସଙ୍ଗୀତ ସଂଯୋଜନା ଏସ୍ ଟି ପୁରମନ। ଗୀତଟି ଶୁଣନ୍ତୁ ଚୁପକେ ଚୁପକେ ଚଳଚ୍ଚିତ୍ରରୁ।

0: ଏଇ ସୁନ୍ଦର ସନ୍ଧ୍ୟାକୁ।
1: ଜୀବନର ଦୌଡ଼ ଭିତରେ କେତେ ଲୋକଙ୍କ ସହ ଆମର ଦେଖା ହୁଏ, କେତେ କଥା ଆରମ୍ଭ ହୁଏ ଓ ଅଧାରେ ରହିଯାଏ, କିନ୍ତୁ କିଛି ସମ୍ପର୍କ ଏମିତି ଥାଏ ଯେଉଁଠାରେ ଦୂରତା କେବଳ ମାନଚିତ୍ରରେ ଥାଏ, ମନରେ ନୁହେଁ। ସେହି ସମ୍ପର୍କର ନାମ ହେଉଛି ଶ୍ରୋତା ଓ ଆକାଶବାଣୀର ସମ୍ପର୍କ। ଆପଣମାନଙ୍କର ଭଲ ପାଇବା, ଆପଣମାନଙ୍କର ଆଶୀର୍ବାଦ ଓ ସହଯୋଗ ହିଁ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ସପ୍ତାହରେ ନୂଆ ଉତ୍ସାହ ଦେଇଥାଏ।
0: ସାପ୍ତାହିକୀ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ହେଉଛି ହୃଦୟରୁ ହୃଦୟକୁ ଯୋଡ଼ିବାର ଏକ ସୁନ୍ଦର ସେତୁ। ଏଠାରେ ଶବ୍ଦ ହୋଇଯାଏ ଅନୁଭୂତି, ଚିଠି ହୋଇଯାଏ ସ୍ନେହର ସନ୍ଦେଶ ଓ ହ୍ୱାଟ୍ସଆପ୍ ବାର୍ତ୍ତା ପାଲଟିଯାଏ ଆପଣମାନଙ୍କର ମନ କଥାର ସ୍ୱର।
1: ଯୁବବନ୍ଧୁ, ଆଜିର ଏହି ସୁନ୍ଦର ସନ୍ଧ୍ୟାରେ ଆମେ ଆପଣମାନଙ୍କ ପାଇଁ ସଜାଇଛୁ କିଛି ସୁନ୍ଦର କଥା, କିଛି ପ୍ରେରଣାଦାୟକ ଭାବନା ଏବଂ ହୃଦୟକୁ ସ୍ପର୍ଶ କରୁଥିବା ସଙ୍ଗୀତର ମଧୁର ଆସର। ଆପଣ ଯେଉଁଠି ଥାଆନ୍ତୁ, ଘରେ, କାର୍ଯ୍ୟସ୍ଥଳରେ, ଯାତ୍ରା ପଥରେ କିମ୍ବା ପ୍ରକୃତିର କୋଳରେ, ଆଶା କରୁଛୁ ଆମର ଏହି ଛୋଟିଆ ପ୍ରୟାସ ଆପଣଙ୍କ ମନକୁ ଆନନ୍ଦ ଓ ପ୍ରେରଣାରେ ଭରିଦେବ।
0: ହଁ ବନ୍ଧୁଗଣ, ଆପଣଙ୍କର ଗୋଟିଏ ଛୋଟ ଚିଠି, ଗୋଟିଏ ସରଳ ହ୍ୱାଟ୍ସଆପ୍ ବାର୍ତ୍ତା କିମ୍ବା ଦୁଇ ପଦ ସ୍ନେହଭରା ଶବ୍ଦ ଆମ ପାଇଁ ଅମୂଲ୍ୟ। ଆପଣଙ୍କ ଲେଖା ପ୍ରତ୍ୟେକ ଶବ୍ଦ ଆମକୁ ନୂଆ ଉତ୍ସାହ ଦେଇଥାଏ ଓ ଆମର ଏହି ସୁନ୍ଦର ସମ୍ପର୍କକୁ ଆହୁରି ନିବିଡ଼ କରିଥାଏ।
1: ତେଣୁ ଆପଣମାନଙ୍କୁ ଆମର ଆନ୍ତରିକ ଅନୁରୋଧ ଯେ ଆପଣମାନେ ନିଜର ମତାମତ, ଅନୁଭୂତି, ଶୁଭେଚ୍ଛା ବା ସନ୍ଦେଶ ଆମ ପାଖକୁ ନିଶ୍ଚୟ ପଠାନ୍ତୁ।
0: ତେବେ ଆସନ୍ତୁ ବନ୍ଧୁଗଣ, ଏହି ସନ୍ଧ୍ୟାକୁ କରିଥିବା ସ୍ମରଣୀୟ, ସକାରାତ୍ମକ ଓ ପ୍ରେରଣା ପରିପୂର୍ଣ୍ଣ ହସ, ଭଲ ପାଇବା ଏବଂ ଏକ ସୁନ୍ଦର ସନ୍ଧ୍ୟାକୁ ଏକା ସାଙ୍ଗରେ ମିଶି ବାଣ୍ଟିବା। ଆରମ୍ଭ କରିବା ଆଜିର ଆମର ପ୍ରିୟ କାର୍ଯ୍ୟକ୍ରମ ସାପ୍ତାହିକୀକୁ।
1: କିନ୍ତୁ ଲିପ୍ସା, ଆଜିର ଏହି ସାପ୍ତାହିକୀରେ ତ ଆମ ପାଖକୁ କୌଣସି ଚିଠି କିମ୍ବା ହ୍ୱାଟ୍ସଆପ୍ ବାର୍ତ୍ତା ଆସିପାରେ ନାହିଁ।
0: ହଁ ରଚିତା, ଠିକ କହିଲ, ଆଜି ଆମ ପାଖକୁ ଆମ ପ୍ରିୟ ଯୁବ ବନ୍ଧୁଙ୍କ ଗୋଟିଏ ବି ଚିଠି ହସ୍ତଗତ ହୋଇନାହିଁ। ବନ୍ଧୁଗଣ, ଆଜିର ଏହି ସପ୍ତାହରେ ଆମ ପାଖକୁ କୌଣସି ଚିଠି କିମ୍ବା ହ୍ୱାଟ୍ସଆପ୍ ବାର୍ତ୍ତା ଆସିପାରି ନାହିଁ, ତଥାପି ଆମର ବିଶ୍ୱାସ ଆପଣମାନଙ୍କର ସ୍ନେହ, ଭଲ ପାଇବା ଓ ଆତ୍ମୀୟତା ସଦାସର୍ବଦା ଆମ ସହ ରହିଛି ଏବଂ ରହିବ ବୋଲି
1: ଆପଣମାନଙ୍କୁ ଆମର ଆନ୍ତରିକ ଅନୁରୋଧ ଜଣାଇ ରଖୁଛୁ। ଆପଣଙ୍କର ମତାମତ, ଅନୁଭୂତି, କବିତା, ଶୁଭେଚ୍ଛା ଆମକୁ ଚିଠି ମାଧ୍ୟମରେ କିମ୍ବା ହ୍ୱାଟ୍ସଆପ୍ ବାର୍ତ୍ତା ମାଧ୍ୟମରେ ନିଶ୍ଚୟ ଲେଖି ପଠାନ୍ତୁ। ଆପଣଙ୍କର ପ୍ରତ୍ୟେକ ସନ୍ଦେଶ ଆମ ପାଇଁ ଅମୂଲ୍ୟ ଏବଂ ଆଗାମୀ ସାପ୍ତାହିକୀ କାର୍ଯ୍ୟକ୍ରମରେ ତାହାକୁ ସ୍ଥାନ ଦେଇ ଆମେ ଆନନ୍ଦିତ ହେବୁ।
0: ହଁ ବନ୍ଧୁଗଣ, କାରଣ ଏହି ସାପ୍ତାହିକୀ କାର୍ଯ୍ୟକ୍ରମ ତ କେବଳ ଆମ ପ୍ରିୟ ଶ୍ରୋତାମାନଙ୍କ ଚିଠିପତ୍ର, ଅନୁଭୂତି, ତାଙ୍କର ମତାମତ, ସନ୍ଦେଶ ଏବଂ ଯଦି କିଛି ତ୍ରୁଟି ରହିଥିଲେ ସେହି ତାହାର ଅଭିଯୋଗକୁ ନେଇ ଏତେ ସବୁ ମତାମତ ଦେବାର କାର୍ଯ୍ୟକ୍ରମ। ତେଣୁକରି ଆଜି ଯେତେବେଳେ ଆପଣଙ୍କର ଚିଠି ଏବଂ ହ୍ୱାଟ୍ସଆପ୍ ବାର୍ତ୍ତାଗୁଡ଼ିକ ଆମ ପାଖରେ ନାହିଁ, ଆଜିର କାର୍ଯ୍ୟକ୍ରମଟା ପୁରା ଖାଲି ଲାଗୁଛି। ତେଣୁ ଆପଣଙ୍କୁ ଅନୁରୋଧ ଯେ ଆପଣ ନିଶ୍ଚିତ ଭାବରେ ଆଗାମୀ ସାପ୍ତାହିକୀ ପାଇଁ ଆମ ପାଖକୁ ନିଜର ଢେର ସାରା ଭଲ ପାଇବା ପଠେଇବି ବୋଲି।
1: ତେବେ ଲିପ୍ସା, ଆଜି ତ ଚିଠି ଆସିନି, ତେବେ କାହିଁକି ନା ପରବର୍ତ୍ତୀ ପର୍ଯ୍ୟାୟକୁ ବଢିବା ପୂର୍ବରୁ ଏହି ମନୋରମ ସନ୍ଧ୍ୟାରେ ଶୁଣିବା ଗୋଟିଏ ସଙ୍ଗୀତ ବିରତି।
0: ହଁ ରଚିତା, ତେବେ ଆସନା ନେଇଯିବା ଗୋଟିଏ ମଧୁମୟ ବିରତି।

0: ମନଛୁଆଁ ବିରତି ପରେ ପୁଣି ଥରେ ସମସ୍ତଙ୍କୁ ସ୍ୱାଗତ କରୁଛି। ତେବେ ବନ୍ଧୁଗଣ, ଆଜିର କାର୍ଯ୍ୟକ୍ରମର ଏହି ପର୍ଯ୍ୟାୟକୁ ଆସନ୍ତୁ ଆଗେଇ ନେବା ଆଜି ଦିନରେ ରହିଥିବା ବିଶେଷତ୍ୱ ସହିତ।
1: ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ 1942 ମସିହାର ଭାରତ ଛାଡ଼ ଆନ୍ଦୋଳନ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଏହା କେବଳ ଏକ ଆନ୍ଦୋଳନ ନୁହେଁ, ବରଂ ପରାଧୀନତାର ଶୃଙ୍ଖଳା ଭାଙ୍ଗି ସ୍ୱାଧୀନତା ହାସଲ କରିବା ପାଇଁ ସମଗ୍ର ଦେଶର ଜନସାଧାରଣଙ୍କ ଏକ ସାମୂହିକ ସଂକଳ୍ପ ଥିଲା।
0: ହଁ ବନ୍ଧୁଗଣ, 1942 ମସିହା ଅଗଷ୍ଟ ମାସ 8 ତାରିଖରେ ମୁମ୍ବାଇର ଗୋଆଲିଆ ଟ୍ୟାଙ୍କ ମୈଦାନରେ ଅନୁଷ୍ଠିତ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧିବେଶନରେ ମହାତ୍ମା ଗାନ୍ଧୀ ଇଂରେଜ ସରକାରଙ୍କୁ ସ୍ପଷ୍ଟ ଭାବେ ଭାରତ ଛାଡ଼ ବୋଲି ଆହ୍ୱାନ ଦେଇଥିଲେ। ସେହି ସମୟରେ ସେ ଦେଇଥିବା ଐତିହାସିକ ନାରା କର ବା ମର ବା ଡୁ ଅର୍ ଡାଏ ସମଗ୍ର ଦେଶବାସୀଙ୍କ ମନରେ ସ୍ୱାଧୀନତାର ଅଗ୍ନିଶିଖା ପ୍ରଜ୍ୱଳିତ କରିଥିଲା।
1: ଏହି ଆନ୍ଦୋଳନର ପରଦିନ ହିଁ ବ୍ରିଟିଶ ସରକାର ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମୌଲାନା ଅବୁଲ କଲାମ ଆଜାଦଙ୍କ ସମେତ ଅନେକ ଜାତୀୟ ନେତାଙ୍କୁ ଗିରଫ କରିଥିଲା। କିନ୍ତୁ ନେତାମାନେ କାରାଗାରରେ ଥିଲେ ମଧ୍ୟ ଦେଶର ସାଧାରଣ ଜନତା, ଛାତ୍ରଛାତ୍ରୀ, ଶ୍ରମିକ, କୃଷକ ଏବଂ ମହିଳାମାନେ ସ୍ୱତଃସ୍ଫୂର୍ତ୍ତ ଭାବରେ ଆନ୍ଦୋଳନକୁ ଆଗକୁ ବଢାଇଥିଲେ।
0: ଏହି ଆନ୍ଦୋଳନ ବ୍ରିଟିଶ ଶାସନର ମୂଳଦୁଆକୁ ଦୋହଲେଇ ଦେଇଥିଲା। ଭାରତୀୟମାନଙ୍କ ଏକତା, ସାହସ ଓ ଅଦମ୍ୟ ଦେଶପ୍ରେମ ଇଂରେଜ ସରକାରଙ୍କୁ ବୁଝାଇ ଦେଇଥିଲା ଯେ ଭାରତକୁ ଆଉ ଅଧିକ ଦିନ ପର୍ଯ୍ୟନ୍ତ ପରାଧୀନ କରି ରଖିବା ସମ୍ଭବ ନୁହେଁ। ଏହାର ପ୍ରଭାବରେ ସ୍ୱାଧୀନତା ସଂଗ୍ରାମ ନୂତନ ଗତି ପାଇଥିଲା ଏବଂ ଶେଷରେ 1947 ମସିହା ଅଗଷ୍ଟ ମାସ 15 ତାରିଖରେ ଭାରତ ସ୍ୱାଧୀନତା ଲାଭ କରିଥିଲା।
1: ଆଜି ଭାରତ ଛାଡ଼ ଆନ୍ଦୋଳନ ଆମକୁ ଶିଖାଏ ଯେ ଐକ୍ୟ, ସାହସ, ଆତ୍ମବିଶ୍ୱାସ ଓ ଦୃଢ଼ ସଂକଳ୍ପ ଥିଲେ କୌଣସି ବଡ଼ ଲକ୍ଷ୍ୟ ଅସମ୍ଭବ ନୁହେଁ। ଆସନ୍ତୁ ସେହି ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କର ତ୍ୟାଗକୁ ଶ୍ରଦ୍ଧାର ସହ ସ୍ମରଣ କରିବା ଏବଂ ଏକ ସଶକ୍ତ, ସମୃଦ୍ଧ ଓ ଏକତାବଦ୍ଧ ଭାରତ ଗଠନରେ ନିଜର ଅବଦାନ ରଖିବା।
0: ଏହା ସହିତ ବନ୍ଧୁଗଣ, ପ୍ରତିବର୍ଷ ଅଗଷ୍ଟ ମାସ 8 ତାରିଖକୁ ସମଗ୍ର ବିଶ୍ୱରେ ଆସିଆନ୍ ଦିବସ ଭାବେ ପାଳନ କରାଯାଏ। ଦକ୍ଷିଣ ପୂର୍ବ ଏସିଆର ଦେଶମାନଙ୍କ ମଧ୍ୟରେ

0: ଶାନ୍ତି, ଆର୍ଥିକ ସହଯୋଗ ଓ ସାମୂହିକ ବିକାଶର ଭାବନାକୁ ସୁଦୃଢ଼ କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।
1: ଆସିଆନର ପୂର୍ଣ୍ଣ ନାମ ହେଉଛି ଆସୋସିଏସନ ଅଫ୍ ସାଉଥ୍ ଇଷ୍ଟ ଏସିଆନ୍ ନେସନ୍ସ। ଏହାର ସ୍ଥାପନା 1967 ଅଗଷ୍ଟ ମାସ 8 ତାରିଖରେ ଥାଇଲାଣ୍ଡର ବ୍ୟାଙ୍କକ୍ ସହରରେ ବ୍ୟାଙ୍କକ୍ ଡିକ୍ଲାରେସନ ସ୍ୱାକ୍ଷର ମାଧ୍ୟମରେ ହୋଇଥିଲା। ପ୍ରାରମ୍ଭରେ 5ଟି ଦେଶ ଇଣ୍ଡୋନେସିଆ, ମାଲେସିଆ, ଫିଲିପିନ୍ସ, ସିଙ୍ଗାପୁର ଓ ଥାଇଲାଣ୍ଡ ଏହାର ସଦସ୍ୟ ଥିଲେ। ପରବର୍ତ୍ତୀ ସମୟରେ ବ୍ରୁନେଇ, ଭିଏତନାମ, ଲାଓସ, ମାୟାନମାର ଓ କାମ୍ବୋଡିଆ ଯୋଗ ଦେବା ସହ ବର୍ତ୍ତମାନ ଆସିଆନରେ ମୋଟ 10ଟି ସଦସ୍ୟ ଦେଶ ରହିଛନ୍ତି।
0: ତେବେ ବନ୍ଧୁଗଣ, ଆସିଆନର ମୂଳ ଲକ୍ଷ୍ୟ ହେଉଛି ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଶାନ୍ତି, ସ୍ଥିରତା, ପାରସ୍ପରିକ ସହଯୋଗ, ବାଣିଜ୍ୟ, ଶିକ୍ଷା, ବିଜ୍ଞାନ, ପ୍ରଯୁକ୍ତି ଓ ସଂସ୍କୃତିର ବିକାଶକୁ ପ୍ରୋତ୍ସାହନ ଦେବା। ଆଜି ଆସିଆନ ବିଶ୍ୱର ଅନ୍ୟତମ ପ୍ରଭାବଶାଳୀ ଆଞ୍ଚଳିକ ସଂଗଠନ ଭାବେ ପରିଚିତ, ଯାହା କେବଳ ଆର୍ଥିକ ଅଗ୍ରଗତି ନୁହେଁ ବରଂ ସମ୍ବାଦ ସହଯୋଗ ଓ ସ୍ଥାୟୀ ବିକାଶର ଏକ ସଫଳ ଉଦାହରଣ।
1: ଯୁବବନ୍ଧୁ, ଆସିଆନର ସଚିବାଳୟ ଇଣ୍ଡୋନେସିଆର ଜାକର୍ତ୍ତାରେ ଅବସ୍ଥିତ। ଆସିଆନର ମୋଟୋ ହେଉଛି ୱାନ୍ ଭିଜନ୍, ୱାନ୍ ଆଇଡେଣ୍ଟିଟି, ୱାନ୍ କମ୍ୟୁନିଟି। ଭାରତ ଆସିଆନର ସଦସ୍ୟ ନୁହେଁ, କିନ୍ତୁ ଆସିଆନର ଏକ ଗୁରୁତ୍ୱପୂର୍ଣ୍ଣ ସଂଳାପ ସହଯୋଗୀ ରାଷ୍ଟ୍ର ଭାବେ ବାଣିଜ୍ୟ, ସଂଯୋଗ, ଶିକ୍ଷା ଓ ସାମୁଦ୍ରିକ ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଘନିଷ୍ଠ ସହଯୋଗ କରୁଛି।
0: ବନ୍ଧୁଗଣ, ଆସିଆନ ଦିବସ ଆମକୁ ଏହି ବାର୍ତ୍ତା ଦେଇଥାଏ ଯେ ବିଭିନ୍ନ ଭାଷା, ସଂସ୍କୃତି ଓ ପରମ୍ପରା ଥିଲେ ମଧ୍ୟ ପାରସ୍ପରିକ ବିଶ୍ୱାସ, ସହଯୋଗ ଓ ଏକତା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ଭବିଷ୍ୟତ ଗଢ଼ି ତୋଳି ହେବ। ଏହି ଦିବସ କେବଳ ଏକ ସଂଗଠନର ପ୍ରତିଷ୍ଠା ଦିବସ ନୁହେଁ, ବରଂ ଆଞ୍ଚଳିକ ଏକତା, ସହଯୋଗ ଓ ସାମୂହିକ ପ୍ରଗତିର ଏକ ପ୍ରେରଣାଦାୟକ ପ୍ରତୀକ।

0: ଯେଉଁ ଜାତି ନିଜ ମାଟିକୁ ଭଲ ପାଏ ସେହି ଜାତି ନିଜର ସ୍ୱାଧୀନତାକୁ ସୁରକ୍ଷିତ ରଖିପାରେ। ଯୁବବନ୍ଧୁ, ଭାରତର ସ୍ୱାଧୀନତା ସଂଗ୍ରାମ କେବଳ ତରବାରୀ କିମ୍ବା ବନ୍ଧୁକର ଲଢ଼େଇ ନଥିଲା, ଏହା ଥିଲା ଆତ୍ମସମ୍ମାନ, ଆତ୍ମନିର୍ଭରଶୀଳତା ଓ ଜାତୀୟ ଚେତନାର ଏକ ମହାଯଜ୍ଞ। ସେହି ଯଜ୍ଞର ଏକ ଐତିହାସିକ ଅଧ୍ୟାୟ ହେଉଛି 1905 ସ୍ୱଦେଶୀ ଓ ବହିଷ୍କାର ଆନ୍ଦୋଳନ।
1: ଏହା କେବଳ ବ୍ରିଟିଶ ସାମଗ୍ରୀ ବର୍ଜନ କରିବାର ଆହ୍ୱାନ ନଥିଲା, ଏହା ଥିଲା ଭାରତୀୟଙ୍କ ମନରେ ଲୁଚି ରହିଥିବା ସ୍ୱାଭିମାନକୁ ଜାଗ୍ରତ କରିବାର ଏକ ବିପ୍ଳବ। ପ୍ରଥମ ଥର ପାଇଁ ଲକ୍ଷ ଲକ୍ଷ ସାଧାରଣ ଲୋକ ନିଜର ଦୈନନ୍ଦିନ ଜୀବନକୁ ଦେଶ ପ୍ରେମ ସହ ଯୋଡ଼ିଦେଲେ। ବଜାରରୁ ବିଦେଶୀ କପଡ଼ା ବଦଳରେ ଚରଖା ଘୁରିବାକୁ ଲାଗିଲା। ସ୍ୱଦେଶୀ ଶିଳ୍ପରେ ନୂଆ ପ୍ରାଣ ସଞ୍ଚାର ହେଲା ଏବଂ ସାରା ଦେଶରେ ଗୁଞ୍ଜି ଉଠିଲା ବନ୍ଦେ ମାତରମ୍।
0: ତେବେ ଯୁବବନ୍ଧୁ, ଏହାର ଐତିହାସିକ ପୃଷ୍ଠଭୂମି ବଙ୍ଗଭଙ୍ଗରୁ ଆରମ୍ଭ ହେଲା। 1905 ସେତେବେଳେ ଭାରତର ଭାଇସରୟ ଲର୍ଡ କର୍ଜନ ବଙ୍ଗ ପ୍ରଦେଶକୁ ବିଭକ୍ତ କରିବାକୁ ଘୋଷଣା କଲେ। 1905 ଅକ୍ଟୋବର ମାସ 16 ଏହି ବିଭାଜନ କାର୍ଯ୍ୟକାରୀ ହେଲା।
1: ସରକାର କହିଲା, ବଙ୍ଗ ବହୁତ ବଡ଼ ଥିବାରୁ ପ୍ରଶାସନିକ ସୁବିଧା ପାଇଁ ଏହାକୁ ବିଭକ୍ତ କରାଯାଉଛି, କିନ୍ତୁ ପ୍ରକୃତ ଉଦ୍ଦେଶ୍ୟ ଥିଲା ଡିଭାଇଡ୍ ଆଣ୍ଡ ରୁଲ୍, ଅର୍ଥାତ୍ ଭାଗ କର ଓ ଶାସନ କର। ବଙ୍ଗାଳୀ, ହିନ୍ଦୁ ଓ ମୁସଲମାନ ମାନଙ୍କ ଏକତାକୁ ଭାଙ୍ଗିବା ଏବଂ ବଢୁଥିବା ଜାତୀୟତାବାଦକୁ ଦୁର୍ବଳ କରିବା ବ୍ରିଟିଶ ମାନଙ୍କ ଲକ୍ଷ୍ୟ ଥିଲା, କିନ୍ତୁ ସେମାନେ ଜାଣିନଥିଲେ ଯେ ଏହି ନିଷ୍ପତ୍ତି ଭାରତର ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗ ଦେବ।
0: ନିଜ ମାଟି ନିଜ ପରିଚୟ,
1: ସ୍ୱଦେଶୀ ଆପଣାଓ ଦେଶକୁ ସଜାଅ।
0: ସ୍ୱଦେଶୀ ଓ ବହିଷ୍କାର ଆନ୍ଦୋଳନର ଆରମ୍ଭ 1905 ଅଗଷ୍ଟ ମାସ 7 କୋଲକାତାର ଟାଉନ ହଲ୍ରେ ଏକ ଐତିହାସିକ ସଭା ଦ୍ୱାରା ହୋଇଥିଲା। ଏହି ସଭାର ନିଷ୍ପତ୍ତି ହେଲା, ବ୍ରିଟିଶ ସାମଗ୍ରୀ କିଣାଯିବ ନାହିଁ, କେବଳ ଭାରତରେ ତିଆରି ହୋଇଥିବା ସାମଗ୍ରୀ ବ୍ୟବହାର କରାଯିବ, ଦେଶୀ ଶିଳ୍ପକୁ ପ୍ରୋତ୍ସାହନ ଦିଆଯିବ। ଏହା ହିଁ ପରବର୍ତ୍ତୀ ସମୟରେ ସ୍ୱଦେଶୀ ଆନ୍ଦୋଳନ ନାମରେ ପରିଚିତ ହେଲା।
1: ତେବେ ସ୍ୱଦେଶୀର ଅର୍ଥ କ'ଣ? ସ୍ୱଦେଶୀ ଶବ୍ଦର ଅର୍ଥ ହେଲା ନିଜ ଦେଶରେ ତିଆରି ହୋଇଥିବା ସାମଗ୍ରୀ ବ୍ୟବହାର କରିବା ଓ ଦେଶୀ ଶିଳ୍ପକୁ ସମର୍ଥନ କରିବା,
0: ଏବଂ ବହିଷ୍କାରର ଅର୍ଥ ହେଲା ବ୍ରିଟିଶ କପଡ଼ା, ଚିନି, ଲୁଣ ଓ ଅନ୍ୟାନ୍ୟ ବିଦେଶୀ ସାମଗ୍ରୀକୁ କିଣିବା ବନ୍ଦ କରିବା।
1: ବିଦେଶୀ ଛାଡ଼,
0: ସ୍ୱଦେଶୀ ଗଢ଼।
1: ଏହି ଆନ୍ଦୋଳନକୁ ସଫଳ କରିବାରେ ଅନେକ ମହାନ ବ୍ୟକ୍ତିଙ୍କ ଭୂମିକା ଥିଲା, ଯେପରି ସୁରେନ୍ଦ୍ରନାଥ ବାନାର୍ଜୀ, ବିପିନ ଚନ୍ଦ୍ର ପାଲ, ବାଲ ଗଙ୍ଗାଧର ତିଲକ, ଲାଲା ଲଜପତ ରାୟ, ଅରବିନ୍ଦ ଘୋଷ, ରବୀନ୍ଦ୍ରନାଥ ଠାକୁର। ରବୀନ୍ଦ୍ରନାଥ ଠାକୁର ରାକ୍ଷୀ ବନ୍ଧନ ଉତ୍ସବ ପାଳନ କରି ହିନ୍ଦୁ ମୁସଲମାନ ଏକତାର ସନ୍ଦେଶ ମଧ୍ୟ ଦେଇଥିଲେ।
0: ତେବେ ଯୁବବନ୍ଧୁ, ଏଠାରେ ପ୍ରଶ୍ନ ଉଠେ, ଆନ୍ଦୋଳନ କିପରି ଆଗକୁ ବଢ଼ିଲା? ସେହି ସମୟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖାଯାଉଥିଲା। ବଜାର ମଝିରେ ବିଦେଶୀ କପଡ଼ାର ଗଦା ଲଗାଯାଉଥିଲା। ଲୋକମାନେ ନିଜ ହାତରେ ସେହି କପଡ଼ାକୁ ଅଗ୍ନିରେ ପୋଡ଼ି ଦେଉଥିଲେ। ଛାତ୍ରଛାତ୍ରୀମାନେ ବିଦେଶୀ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ସାମ୍ନାରେ ଶାନ୍ତିପୂର୍ଣ୍ଣ ପିକେଟିଂ କରୁଥିଲେ।
1: କେବଳ ଏତିକି ନୁହେଁ ଯୁବବନ୍ଧୁ, ମହିଳାମାନେ ଘରେ ଚରଖା ଚଲାଇ ଦେଶୀ ସୂତା କାଟୁଥିଲେ। ଭାରତୀୟ ବ୍ୟବସାୟୀମାନେ ଦେଶୀ ଶିଳ୍ପରେ ପୁଞ୍ଜି ବିନିଯୋଗ କରିବାକୁ ଆରମ୍ଭ କଲେ। ସ୍ୱାଧୀନତାର ଆନ୍ଦୋଳନ ଧୀରେ ଧୀରେ ଘରେ ଘରେ ପହଞ୍ଚିଗଲା।
0: ଦେଶ ପାଇଁ କିଣ,
1: ଦେଶ ପାଇଁ ବଞ୍ଚ।
0: ତେବେ ବନ୍ଧୁଗଣ, ବର୍ତ୍ତମାନ ଆସନ୍ତୁ ଜାଣିବା ଆନ୍ଦୋଳନର ପ୍ରଭାବ ବିଷୟରେ। ଏହି ଆନ୍ଦୋଳନ ପରେ ଭାରତୀୟ ବସ୍ତ୍ର ଶିଳ୍ପର ବିକାଶ ହେଲା, ଜାତୀୟ ଶିକ୍ଷା ଅନୁଷ୍ଠାନ ସ୍ଥାପିତ ହେଲା, ସ୍ୱଦେଶୀ ବ୍ୟାଙ୍କ ଓ ବୀମା କମ୍ପାନୀ ଗଠିତ ହେଲା, ଭାରତୀୟଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ିଲା ଓ ଇଂରେଜମାନେ ପ୍ରଥମ ଥର ପାଇଁ ସାଧାରଣ ଲୋକଙ୍କ ସଂଗଠିତ ଶକ୍ତିକୁ ଅନୁଭବ କରିଥିଲେ।
1: ଏହା ଭାରତର ପ୍ରଥମ ବୃହତ ଜନ ଆନ୍ଦୋଳନ ମଧ୍ୟରୁ ଗୋଟିଏ ଥିଲା। ଏହା ପରବର୍ତ୍ତୀ ସମୟରେ ଅସହଯୋଗ ଆନ୍ଦୋଳନ, ସବିନୟ ଆଇନ ଅମାନ୍ୟ ଆନ୍ଦୋଳନ, ଖାଦୀ ଆନ୍ଦୋଳନ ଏବଂ

0: ଆତ୍ମନିର୍ଭର ଭାରତ ଭଳି ଚିନ୍ତାଧାରାର ମୂଳଦୁଆ ପକାଇଥିଲା। ମହାତ୍ମା ଗାନ୍ଧୀ ପରି ସ୍ୱଦେଶୀ ଭାବନାକୁ ତାଙ୍କ ଆନ୍ଦୋଳନର କେନ୍ଦ୍ରବିନ୍ଦୁ କରିଥିଲେ।
1: ଆଜି ମଧ୍ୟ ଭୋକାଲ ଫର ଲୋକାଲ, ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଭଳି ଅଭିଯାନରେ ସ୍ୱଦେଶୀ ଆନ୍ଦୋଳନର ଭାବନା ପ୍ରତିଫଳିତ ହୁଏ। ସ୍ୱଦେଶୀ କେବଳ ଏକ ଇତିହାସ ନୁହେଁ, ଏହା ଆତ୍ମନିର୍ଭରତାର ଏକ ଜୀବନ୍ତ ଦର୍ଶନ।
0: 1905 ମସିହାର ସ୍ୱଦେଶୀ ବହିଷ୍କାର ଆନ୍ଦୋଳନ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏକ ନୂଆ ଯୁଗର ଆରମ୍ଭ କରିଥିଲା। ଏହା ଭାରତୀୟଙ୍କୁ ବୁଝାଇଥିଲା ଯେ ଦେଶକୁ ଭଲ ପାଇବାର ଅର୍ଥ

0: 1905 ମସିହାର ସ୍ୱଦେଶୀ ବହିଷ୍କାର ଆନ୍ଦୋଳନ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏକ ନୂଆ ଯୁଗର ଆରମ୍ଭ କରିଥିଲା। ଏହା ଭାରତୀୟଙ୍କୁ ବୁଝାଇଥିଲା ଯେ ଦେଶକୁ ଭଲ ପାଇବାର ଅର୍ଥ କେବଳ ସ୍ଲୋଗାନ ଦେବା ନୁହେଁ, ବରଂ ନିଜର ଆଚରଣ, ନିଜର କ୍ରୟ, ନିଜର ଜୀବନଶୈଳୀ ଓ ନିଜର ଚିନ୍ତାଧାରା ମାଧ୍ୟମରେ ଦେଶକୁ ସମର୍ଥନ କରିବା। ଆଜି ଯେତେବେଳେ ଆମେ ସ୍ୱାଧୀନ ଭାରତର ନାଗରିକ, ସେତେବେଳେ ଏହି ଆନ୍ଦୋଳନର ବାର୍ତ୍ତା ଆମକୁ ପୁଣି ମନେ ପକାଇ ଦିଏ ଯେ
1: ସ୍ୱଦେଶ ପ୍ରତି ସମ୍ମାନ, ଆତ୍ମନିର୍ଭରତାର ଅଭିଯାନ,
0: ଦେଶର ଗୌରବ ଦେଶର ହାତେ, ଭାରତ ଆଗେଇବ ସଭିଙ୍କ ସାଥୀ।

0: 9 9 4 1 4 3 ପୁଣି ଥରେ କହି ରଖୁଛି 8 8 9 5 9 9 4 1 4 3
1: ତେବେ ଆଜିର ସାପ୍ତାହିକ ସନ୍ଧ୍ୟାରେ ଉପସ୍ଥାପନାରେ ଆମେ ଥିଲୁ ମୁଁ ରଚିତା
0: ଓ ମୁଁ ଲିପ୍ସା
1: ପୁଣି ଭେଟ ହେବା ଆଉ ଏକ ସାପ୍ତାହିକ ସନ୍ଧ୍ୟାରେ ଆପଣମାନଙ୍କର ସୁଚିନ୍ତିତ ମତାମତ ସହ କିଛି ସୁମଧୁର ସଙ୍ଗୀତ ସାଥିରେ
0: ଆପଣଙ୍କ ଚିଠି ଅପେକ୍ଷାରେ ରହିଲୁ ଆଜି ପାଇଁ ବିଦାୟ ଦିଅନ୍ତୁ ନମସ୍କାର।

0: ତେବେ ବନ୍ଧୁଗଣ, ଆଜି ପାଇଁ ତ ସମୟ ସୁଆରେ ସମୟ ଭାସି ଯାଇ ସମୟ ହେଇଯାଇଛି ବିଦାୟ ନେବାର। ହେଲେ ବିଦାୟ ନେବା ପୂର୍ବରୁ ଆପଣ ସମସ୍ତଙ୍କୁ ଆମର ସେହି ଛୋଟ ଅନୁରୋଧ ରହିବ ଯେ ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମ ଗୁଡିକ କେମିତି ଲାଗୁଛି ଚିଠି ଲେଖି ନିଜର ସୁଚିନ୍ତିତ ମତାମତ ଆମ ପାଖକୁ ନିଶ୍ଚିତ ଭାବରେ ପଠାଇବେ।
1: ଆମକୁ ଚିଠି ଲେଖି ପଠାଇବା ପାଇଁ ଠିକଣାଟି କହି ରଖୁଛୁ। ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001।
0: ଆପଣମାନେ ଚିଠି ଲେଖି ନ ପାରିଲେ ମଧ୍ୟ ନିଜର ସୁଚିନ୍ତିତ ମତାମତ ଆମର ହ୍ୱାଟ୍ସଆପ୍ ନମ୍ବର ଜରିଆରେ ଆମ ପାଖକୁ ମେସେଜ କରି ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895।

ଆସନ୍ତୁ ଶୁଣିବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:10 ଶୁଣିପାରିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଯୋଗେନ୍ଦ୍ର ମହାପାତ୍ର, ବୀଣାପାଣି ପୁରୋହିତ ଓ ଗୋପୀନାଥ ମହାପାତ୍ର। ଚେତନା ଚିନ୍ତନ ଶୁଣିପାରିବେ ସକାଳ 6:30। ଉପସ୍ଥାପନା ଭାଗୀରଥୀ ମିଶ୍ର। ଶ୍ରୀମଦ୍ ଭାଗବତ ଶୁଣିପାରିବେ ସକାଳ 6:35। 7:25 ପଚାର କରିବୁ କୁନି କୁନି ପିଲାଙ୍କ ପାଇଁ ସରଗଫୁଲ କାର୍ଯ୍ୟକ୍ରମ। 8:30 ପ୍ରଚାର କରିବୁ ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି। ଉପସ୍ଥାପନା ସୁଧାକର ଦାସ, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ଭବାନୀପାଟଣା ଶୁଣିପାରିବେ 9:00। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଚରକା। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ, ଶିଳ୍ପୀ ବିଜୟ କୁମାର ଦାସ। ଚାଷର କଥା ଶୁଣିପାରିବେ ଦିନ 1:10। 1:20 ଶୁଣିବେ ଓଡ଼ିଆ ଆଲବମ୍ ଗୀତ। ହିନ୍ଦୀ କଥାଚିତ୍ର ଗୀତ ରହିଛି ଦିନ 2:45। ଅପରାହ୍ନ 5:00 ପ୍ରଚାର କରିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବବାଣୀ କାର୍ଯ୍ୟକ୍ରମରେ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:30 ଶୁଣିବେ ଆଦିବାସୀ ଗୀତ କ୍ରମରେ ମୁଣ୍ଡାରୀ ଗୀତ। ଜିଲ୍ଲା ହାଲଚାଲ କ୍ରମରେ ପ୍ରଚାର କରିବ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:25। ଚାଷବାସ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ରାତି 8:00 ଶୁଣିବେ ଆପଣମାନଙ୍କ ଚିଠିପତ୍ରର ଉତ୍ତର କାର୍ଯ୍ୟକ୍ରମ ଚିଠି ପାଇଛୁ। ହିନ୍ଦୀ ଭକ୍ତି ଗୀତ ଶୁଣିପାରିବେ ରାତି 8:15। ସ୍ପଟ୍ ସ୍କାନ୍ ରାତି 8:30। ରାତି 9:15 ସ୍ପଟ୍ଲାଇଟ୍। ରାତି 9:30 ଅଖିଳ ଭାରତୀୟ ସାଂସ୍କୃତିକ ପତ୍ରିକା କାର୍ଯ୍ୟକ୍ରମ ସଂସ୍କୃତି ଭାରତୀ। ଓ ରାତି 10:00 ଶୁଣିବେ ରବି ବାସରୀୟ ସଙ୍ଗୀତର ସଭା। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏହା ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆକାଶବାଣୀ ହିଁ ଆପଣଙ୍କ ବାଣୀ, ସୂଚନା ଓ ମନୋରଞ୍ଜନର ପରସ୍ପର।
1: ହ୍ୟାଲୋ
2: ହ୍ୟାଲୋ
1: କିଏ
0: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
1: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00-11:30 ପର୍ଯ୍ୟନ୍ତ।
0: ଆମ ଫୋନ ନମ୍ବର ହେଲା
3: 0666702952623295628।
1: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ। ହ୍ୟାଲୋ
2: ହ୍ୟାଲୋ
1: କିଏ?
0: ହ୍ୟାଲୋ ଆକାଶବାଣୀ ଭବାନୀପାଟଣା।

ଶୁଣୁଥିଲେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥିରେ ଶୁଣନ୍ତୁ ଲୋକଗୀତକ୍ରମରେ ସଂକୀର୍ତ୍ତନ। ପରିବେଷଣ କରିଛନ୍ତି ଶୋଭାକର ପ୍ରଧାନ ଏବଂ ସାଥୀ।

ଶୁଣୁଥିଲେ ଲୋକଗୀତ କ୍ରମରେ ସଂକୀର୍ତ୍ତନ ପରିବେଷଣ କରିଥିଲେ ଶୋଭାକର ପ୍ରଧାନ ଏବଂ ସାଥୀ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ ଓ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ପରେ ଶୁଣିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ,
2: ଇଏ ସୌଦାର 15,000, ପରିବାର 2,000,
1: ଆଉ ଲାଇଟ ବିଲ
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଘର ଘର ସୂର୍ଯ୍ୟ ଘର।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ। ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ଖୁବ୍ ଶୀଘ୍ର ଅତିରିକ୍ତ ଶିକ୍ଷକ ନିଯୁକ୍ତି କରିବେ ରାଜ୍ୟ ସରକାର। ତୃତୀୟ ଲିଙ୍ଗୀଙ୍କ ଅଧିକାର, ସୁରକ୍ଷା ଓ ଆତ୍ମସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ଗଠନ କରାଯିବ ସୁରକ୍ଷା ସେଲ୍। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜ୍ୟବ୍ୟାପୀ ଆସନ୍ତାକାଲିଠାରୁ 17 ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଭୁବନେଶ୍ୱରଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାକୁ 10 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି। ଆସନ୍ତାକାଲି କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ତ୍ରିରଙ୍ଗା ର୍ୟାଲି ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତ୍ରିରଙ୍ଗା ର୍ୟାଲିରେ ସମସ୍ତ ସରକାରୀ ଅଧିକାରୀ, ଯୁବବର୍ଗ, ସ୍ୱେଚ୍ଛାସେବୀ ସଂଗଠନ, କ୍ରୀଡ଼ାବିତ୍, ଛାତ୍ରଛାତ୍ରୀ, ଏନ୍ସିସି ଓ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ସମେତ ସାଧାରଣ ଜନତା ସାମିଲ ହେବେ। ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମିଶନ ଶକ୍ତି ବିଭାଗ

0: ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା 60 ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲାକୁ ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଆସନ୍ତା 14 ତାରିଖରେ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରାଯିବ। ଏହି ଅବସରରେ ଏକ ଫଟୋଚିତ୍ର ଓ ଚଳଚ୍ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ଆୟୋଜନ ନେଇ ଆଜି ଭୁବନେଶ୍ୱର ସଂସ୍କୃତି ଭବନ ପରିସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ଶ୍ରୀ ସୁରଜ ଅଭିଯାନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି,
1: ଅଗଷ୍ଟ 14 ବିଭାଜନ ବିଭୀଷିକା ଉଭୟ ରାଜ୍ୟ ସ୍ତରରେ ଏବଂ ଜିଲ୍ଲା ସ୍ତରରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମ ସରିଲା ପରେ ନିରବ ମହମବତୀ ଶୋଭାଯାତ୍ରା କ୍ୱାଇଟ୍ କ୍ୟାଣ୍ଡେଲ ମାର୍ଚ୍ଚ ଏହାର ମଧ୍ୟ ଆୟୋଜନ କରାଯିବ। ଅଗଷ୍ଟ 15 ରାଜ୍ୟ ସ୍ତର ଏବଂ ଜିଲ୍ଲା ସ୍ତର ଏବଂ ପ୍ରତ୍ୟେକଟି ବ୍ୟବସ୍ଥାରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରାଯାଉ। ପାଖାପାଖି 60 ଲକ୍ଷ ପତାକା ଓଡ଼ିଶାରେ ପ୍ରସ୍ତୁତ କରାଯାଉଛି, ଯେଉଁଥିରେ 1053 ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ 12,500 ଅଧିକ ସ୍ୱୟଂ ସହାୟକ ସଦସ୍ୟ ଏଥିରେ ନିୟୋଜିତ ଅଛନ୍ତି।
0: ଜାତୀୟ ଶିକ୍ଷାନୀତି 2020 ଆଧାରରେ ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲଠାରେ କେନ୍ଦ୍ରୀୟ ବିଦ୍ୟାଳୟର କ୍ୟାମ୍ପସ୍ ନିର୍ମାଣ ପାଇଁ ଭୂମିପୂଜନ କରିବା ସହ ଅସ୍ଥାୟୀ ଭବନର ଉଦ୍ଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି, କେନ୍ଦ୍ରୀୟ ବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା, ଅନୁଶାସନ, ଜାତୀୟତାବୋଧ ଓ ସାମଗ୍ରିକ ବିକାଶର କେନ୍ଦ୍ରବିନ୍ଦୁ। ଶିକ୍ଷାର ମୂଳଦୁଆ ମଜବୁତ ଥିବା ଅଞ୍ଚଳରେ ପ୍ରଗତି ସମ୍ଭବ ହୋଇଥାଏ। ଜାତୀୟ ଶିକ୍ଷାନୀତି ଅଧୀନରେ ଛାତ୍ରଛାତ୍ରୀଙ୍କୁ ବହୁମୁଖୀ ଶିକ୍ଷା ପ୍ରଦାନ କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ରାଜ୍ୟରେ ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ଖୁବ୍ ଶୀଘ୍ର ଅତିରିକ୍ତ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଶିକ୍ଷକ ନିଯୁକ୍ତି ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। 15 ଦିନ ମଧ୍ୟରେ ସ୍କୁଲଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।
2: ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ ଯେଉଁଠି ବି ଜଣେ ମାତ୍ର ଶିକ୍ଷକ ରହିଛନ୍ତି ସେ ସ୍କୁଲ ଗୁଡ଼ାକରେ କେମିତି 2 ଜଣ ଶିକ୍ଷକ ରହିବେ, ଅନ୍ତତଃ ସେଥିପାଇଁ ବ୍ୟବସ୍ଥା କରିବା ପାଇଁ ସବୁ ନିର୍ଦ୍ଦେଶନାମା ଜାରି ହୋଇଛି। ମୁଁ ଆଶା କରୁଛି ଏହାକୁ ଗୁରୁତ୍ୱର ସହିତ ବିଚାର କରି ଜିଲ୍ଲା ଶିକ୍ଷା ଅଧିକାରୀ ହେଉ, ଜିଲ୍ଲାପାଳ ହେଉ, ଏମାନେ ସେ ଗୋଟିଏ ମାତ୍ର ଶିକ୍ଷକ ରହୁଥିବା ଜାଗାରେ ଡବଲ ଶିକ୍ଷକ ଦେବାର ବ୍ୟବସ୍ଥା କରିବେ।
0: ସଫେଇ କର୍ମଚାରୀଙ୍କ ମର୍ଯ୍ୟାଦା, ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୌରାଞ୍ଚଳରେ 15 ଦିନିଆ ରାଜ୍ୟବ୍ୟାପୀ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ଆଇନଗତ ସଫେଇ, ସୁରକ୍ଷିତ ସଫେଇ ଆରମ୍ଭ ହୋଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ୱର ଲୋକସେବା ଭବନରେ ଆସନ୍ତା 22 ତାରିଖରେ ରାଜ୍ୟସ୍ତରୀୟ ଗରିମା ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ ଜାତୀୟ ସ୍ତରର ନୀତି ବିଶେଷଜ୍ଞ, ସରକାରୀ ପଦାଧିକାରୀ, ପୌର ସଂସ୍ଥାର ପ୍ରତିନିଧି, ପ୍ରଯୁକ୍ତିଭିତ୍ତିକ ସୁରକ୍ଷିତ ସଫେଇ ଓ ସ୍ୱଚ୍ଛତା କର୍ମଚାରୀଙ୍କ ଦୀର୍ଘମିଆଦୀ ସାମାଜିକ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବେ। ଅଭିଯାନର ସଫଳ କାର୍ଯ୍ୟାନ୍ୱୟନ ପାଇଁ ବିଭାଗ ପକ୍ଷରୁ ସମସ୍ତ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ ଆବଶ୍ୟକୀୟ ଅର୍ଥ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଅଭିଯାନର ଶେଷ ପର୍ଯ୍ୟାୟରେ କର୍ମଚାରୀ ଓ ସେବା ପ୍ରଦାନକାରୀଙ୍କୁ ସମ୍ମାନିତ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ତୃତୀୟ ଲିଙ୍ଗୀ ବ୍ୟକ୍ତିଙ୍କ ଅଧିକାର, ସୁରକ୍ଷା ଓ ଆତ୍ମସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟ ତୃତୀୟ ଲିଙ୍ଗୀ କଲ୍ୟାଣ ବୋର୍ଡର ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ସମାଜରେ ତୃତୀୟ ଲିଙ୍ଗୀ ସମ୍ପ୍ରଦାୟ ପାଇଁ ଥିବା ସୁଯୋଗ ଓ ସର୍ବାଙ୍ଗୀନ ବିକାଶ ପାଇଁ ଚାଲିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରାଯାଇଛି। ସ୍ୱୀକୃତି ଯୋଜନା ମାଧ୍ୟମରେ ରାଜ୍ୟରେ 80 ତୃତୀୟ ଲିଙ୍ଗୀ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି। ସ୍ମାଇଲ୍ ଯୋଜନାରେ 3,169 ଜଣ ତୃତୀୟ ଲିଙ୍ଗୀଙ୍କୁ ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଗରିମା ଗୃହରେ 25 ଜଣ ସଦସ୍ୟ ରହୁଥିବା ବେଳେ ଆୟୁଷ୍ମାନ ଭାରତ, ଟିଜି ପ୍ଲସ୍ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ ପ୍ରକ୍ରିୟା ଜାରି ରହିଛି। ତୃତୀୟ ଲିଙ୍ଗୀଙ୍କୁ ସରକାରୀ ଚାକିରିରେ ସମାନ ସୁଯୋଗ ଦେବା ପାଇଁ ଆବେଦନପତ୍ର ଓ ନିଯୁକ୍ତି ନିୟମାବଳୀରେ ତୃତୀୟ ଲିଙ୍ଗୀ ବିକଳ୍ପ ସାମିଲ କରିବାକୁ ମନ୍ତ୍ରୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତୃତୀୟ ଲିଙ୍ଗୀ ସୁରକ୍ଷା ସେଲ୍ ଗଠନ, ସାଇବର ସୁରକ୍ଷା ସେଲ୍ ଏବଂ ସ୍ୱତନ୍ତ୍ର ସହାୟତା ନମ୍ବର ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ଆବାସିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସରକାରୀ ମେଡିକାଲ କଲେଜରେ ବିନାମୂଲ୍ୟରେ ଲିଙ୍ଗ ପରିବର୍ତ୍ତନ, ଅସ୍ତ୍ରୋପଚାର ଓ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉପରେ ବୈଠକରେ ଆଲୋଚନା ହୋଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ 1% ସଂରକ୍ଷଣ, ଦେୟମୁକ୍ତ ସ୍ୱତନ୍ତ୍ର ହଷ୍ଟେଲ ଓ ଶୌଚାଳୟ ସୁବିଧା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

0: ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ପ୍ରଭାବରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଆସନ୍ତା 12 ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏ ସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
1: ଆଜି ସକାଳ 8:30 ସମୟରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି, ଯାହାଫଳରେ କି ଆଗାମୀ 24 ଘଣ୍ଟା ପାଇଁ ପୁରା ଓଡ଼ିଶା ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବ। ତା ସହିତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଜିଲ୍ଲାରେ ପ୍ରବଳ ଅତି ପ୍ରବଳ ବର୍ଷା ରହିବାର ସମ୍ଭାବନା ରହିଛି। କାଲି ପାଇଁ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି। ରାଜ୍ୟର ଅନେକ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବ।
0: ରାଜ୍ୟର ସମସ୍ତ ନଦୀରେ ଜଳପତ୍ତନ ବିପଦ ସଂକେତଠାରୁ ନିମ୍ନରେ ରହିଥିବା ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆଜି ରାଜ୍ୟରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, କେବଳ

0: ଜିଲ୍ଲାରେ ପ୍ରବଳ ଅତି ପ୍ରବଳ ବର୍ଷା ରହିବାର ସମ୍ଭାବନା ରହିଛି। କାଲି ପାଇଁ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି। ରାଜ୍ୟର ଅନେକ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବ।
1: ରାଜ୍ୟର ସମସ୍ତ ନଦୀରେ ଜଳପତ୍ତନ ବିପଦ ସଂକେତଠାରୁ ନିମ୍ନରେ ରହିଥିବା ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆଜି ରାଜ୍ୟରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, କେବଳ ଜଳକା, ଋଷିକୁଲ୍ୟା ଏବଂ ବଂଶଧାରାରେ ଜଳସ୍ତର ବୃଦ୍ଧି ପାଇଛି। ଯେକୌଣସି ପରିସ୍ଥିତିର ମୁକାବିଲା କରିବା ଲାଗି ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ବାହିନୀଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ଭବନ ପରିସରରେ ସ୍ୱତନ୍ତ୍ର ସମବାୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ପକ୍ଷରୁ ଆୟୋଜିତ ସମାରୋହରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ସଚିବ ତଥା ବୌଦ୍ଧ ଜିଲ୍ଲାର ନିର୍ବାଚନ ତାଲିକା ପର୍ଯ୍ୟବେକ୍ଷକ ବି ପରମେଶ୍ୱରନ୍ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ନବରଙ୍ଗପୁର ଜେଇଏଲ୍ସି ହାଇସ୍କୁଲ ଓ ନବରଙ୍ଗପୁର ଡିଗ୍ରୀ କଲେଜ ପରିସରରେ 80ତମ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ହାଇସ୍କୁଲ ଓ କଲେଜସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। 204 ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ କଳାପଥର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା 6 ଜଣ ସୁସ୍ଥ ହୋଇଛନ୍ତି। ଏହା ଗୋଷ୍ଠୀ ସଂକ୍ରମଣର ଲକ୍ଷଣ ନୁହେଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ଅଧ୍ୟକ୍ଷତାରେ ଆଗାମୀ ଖରିଫ ଋତୁ ପାଇଁ ଚାଷୀ ପଞ୍ଜୀକରଣ ସମ୍ପର୍କିତ ଆଞ୍ଚଳିକ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ବେଟି ବଚାଓ ବେଟି ପଢ଼ାଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଏମ୍ସ ଭୁବନେଶ୍ୱରରେ ଚାଲିଥିବା 2 ଦିନିଆ ଜାତୀୟ ସମ୍ମିଳନୀ ଓ ଯକ୍ଷ୍ମା ସଂକ୍ରାନ୍ତୀୟ ନୀତି ନିର୍ଦ୍ଧାରଣ ଆଲୋଚନା ଉଦ୍ଯାପିତ ହୋଇଛି। କେନ୍ଦୁଝର ଜିଲ୍ଲାରେ କୁଷ୍ଠରୋଗ ଚିହ୍ନଟ ଓ ସଚେତନତା ଅଭିଯାନ ଆସନ୍ତା 17 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଚାଲିବ। ଦେବଗଡ଼ ଜିଲ୍ଲାକୁ ସଚିବାଳୟର 37 ଜଣ ସହାୟକ ସେକ୍ସନ ଅଧିକାରୀ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅନୁପ ସିଂ ଦେଓ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ 17 ଫୁଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ବୋଡେନ୍ ଦଳ 2-1 ଗୋଲ୍ରେ ଜୁରାବନ୍ଧ ଦଳକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ଘରେ ଘରେ ତ୍ରିରଙ୍ଗା ଅଭିଯାନ। ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ଖୁବ୍ ଶୀଘ୍ର ଅତିରିକ୍ତ ଶିକ୍ଷକ ନିଯୁକ୍ତି କରିବେ ରାଜ୍ୟ ସରକାର। ତୃତୀୟ ଲିଙ୍ଗୀଙ୍କ ଅଧିକାର, ସୁରକ୍ଷା ଓ ଆତ୍ମସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ଗଠନ କରାଯିବ ସୁରକ୍ଷା ସେଲ୍। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବିଷୟ ଜୀବନରେ ଏକ ସ୍ଥାୟୀ ଆରମ୍ଭ ପାଇଁ ସ୍ତନ୍ୟପାନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ଶିଶୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ସ୍ତନ୍ୟପାନକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଅଗଷ୍ଟ ପ୍ରଥମ ସପ୍ତାହକୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷର ସ୍ତନ୍ୟପାନ ସପ୍ତାହ ଗତକାଲି ଉଦ୍ଯାପିତ ହୋଇଛି। 1990 ଅଗଷ୍ଟ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁନିସେଫ୍, ସରକାରୀ ନୀତି ନିର୍ଦ୍ଧାରକ ଏବଂ ଅନ୍ୟାନ୍ୟ ସଂଗଠନ ସ୍ତନ୍ୟପାନକୁ ସୁରକ୍ଷା, ପ୍ରୋତ୍ସାହନ ଏବଂ ସମର୍ଥନ କରିବା ଲକ୍ଷ୍ୟ ନେଇ ଏକ ମିଳିତ ଘୋଷଣାନାମା ଜାରି କରିଥିଲେ। 1992 ପ୍ରତିବର୍ଷ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଆସିଛି। 170ଟିରୁ ଅଧିକ ଦେଶରେ ଏହି ସପ୍ତାହ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଥିଲା ସ୍ତନ୍ୟପାନ ଦ୍ୱାରା ସୁରକ୍ଷିତ ଭବିଷ୍ୟତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଜନ୍ମ ହେବାର ପ୍ରଥମ ମାସରେ ଶିଶୁର ସମସ୍ତ ପ୍ରକାର ଶକ୍ତି ଓ ପୋଷଣ ଆବଶ୍ୟକତା ମା କ୍ଷୀର ପୂରଣ କରିଥାଏ। ସ୍ତନ୍ୟପାନ ଶିଶୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ। ମା କ୍ଷୀର ଶିଶୁମାନଙ୍କ ପାଇଁ ସବୁଠାରୁ ଉତ୍କୃଷ୍ଟ ଖାଦ୍ୟ ଅଟେ। ଶିଶୁର ଅନନ୍ୟ ପୁଷ୍ଟିକର ଆବଶ୍ୟକତାର ପୂରଣ କରିବାରେ ଏହା ବିଶେଷ ଉପଯୋଗ ସାବ୍ୟସ୍ତ ହୋଇଥାଏ। ଏହା ଏଭଳି ଏକ ଜୀବନ୍ତ ପଦାର୍ଥ ଯାହା ଶିଶୁର ବିକଶିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ନିଜର ଗଠନ ପରିବର୍ତ୍ତନ କରିଥାଏ। ସ୍ତନ୍ୟପାନ କରାଉଥିବା ମା'ମାନଙ୍କୁ ପରିବାର, ସମାଜ, ସମ୍ପ୍ରଦାୟ ଏବଂ ସ୍ୱାସ୍ଥ୍ୟକର୍ମୀ ସମସ୍ତେ ସହଯୋଗ ପ୍ରଦାନ କରିବା ଉଚିତ। ମା କ୍ଷୀରରେ ପ୍ରୋଟିନ୍, ଚର୍ବି, କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏବଂ ଖଣିଜ ପଦାର୍ଥର ସଠିକ୍ ମିଶ୍ରଣ ଥାଏ ଯାହା ଶିଶୁର ସର୍ବୋତ୍ତମ ବୃଦ୍ଧି ଓ

ପାଇଁ ଆବଶ୍ୟକ ହୋଇଥାଏ। ମା କ୍ଷୀରରେ ରୋଗ ପ୍ରତିରୋଧକ ଶକ୍ତି ଭରି ରହିଥାଏ, ଯାହା ଶିଶୁକୁ ସଂକ୍ରମଣ, ଆଲର୍ଜି ଓ ବିଭିନ୍ନ ଦୂରାରୋଗରୁ ରକ୍ଷା କରିଥାଏ। ମା କ୍ଷୀର ଶିଶୁର ଅନ୍ତନାଳୀରେ କ୍ଷତିକାରକ ଜୀବାଣୁ ବୃଦ୍ଧିକୁ ବାଧା ଦେଇଥାଏ, ତେଣୁ ଶିଶୁକୁ ସଂକ୍ରମଣଜନିତ ପେଟ ରୋଗ ଓ ଝାଡ଼ା ହୁଏ ନାହିଁ। ପ୍ରସବ ପରେ ମାତୃସ୍ତନର ଗାଢ଼ ହଳଦିଆ ରଙ୍ଗର କ୍ଷୀରକୁ କୋଲେଷ୍ଟ୍ରମ୍ ବା ବହୁଳ କଷ କ୍ଷୀର କୁହାଯାଏ। ଏହା ପ୍ରତିରକ୍ଷାକାରୀ ଜୀବକୋଷରେ ଭରପୁର ରହିଥାଏ ଏବଂ ଶିଶୁକୁ ନିରୋଗ ରଖିବା ସହ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିଥାଏ। ସାଧାରଣତଃ ସାଧାରଣ ପ୍ରସବର ଅଧଘଣ୍ଟା ପରେ ଏବଂ ସିଜରିଆନରେ 3-4 ଘଣ୍ଟା ମଧ୍ୟରେ ମା ଶିଶୁଙ୍କୁ କ୍ଷୀର ଖୁଆଇବା ଉଚିତ। ଶିଶୁକୁ ସ୍ତନ୍ୟପାନ ପରେ କାନ୍ଧରେ ପକାଇ ପିଠି ଥାପୁଡ଼େଇଲେ ହାକୁଟି ଆସେ, ତାକୁ ବର୍ଫ କୁହାଯାଏ। ମା କ୍ଷୀରର ପ୍ରତ୍ୟେକ ବୁନ୍ଦା ଗୁରୁତ୍ୱପୂର୍ଣ୍ଣ। କର୍ମଜୀବୀ ମହିଳା ଅଳ୍ପ ସମୟ ପାଇଁ ସ୍ତନ୍ୟପାନ କରାଇପାରିଲେ ତାହା ଶିଶୁ ପାଇଁ ବହୁ ଲାଭଦାୟକ ହୋଇଥାଏ। ଅଧ୍ୟୟନରୁ ଜଣାପଡ଼ିଛି, ସ୍ତନ୍ୟପାନ କରୁଥିବା ଶିଶୁ ବୃଦ୍ଧି ଏବଂ ସ୍ମରଣ ଶକ୍ତିର ବିକାଶ ହୁଏ। ସଚେତନତା ବୃଦ୍ଧି, ସକାରାତ୍ମକ ଚିନ୍ତାଧାରା ଯୋଗୁଁ ସ୍ତନ୍ୟପାନ ଶିଶୁଙ୍କ ସଂଖ୍ୟା ଇତିମଧ୍ୟରେ 10% ବୃଦ୍ଧି ପାଇଛି, କିନ୍ତୁ ତଥାପି ଏ ଦିଗରେ ଆହୁରି ଆଗକୁ ଯିବାକୁ ପଡ଼ିବ। ସଂଖ୍ୟା ଆକଳନକୁ ଦେଖିଲେ ଏବେ ମଧ୍ୟ ଲକ୍ଷ ଲକ୍ଷ ଶିଶୁ ସେମାନଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ସ୍ତନ୍ୟପାନକୁ ଅତି କମ୍ରେ 80% ବୃଦ୍ଧି କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖିଛି। ଏକ ଆକଳନ ଅନୁଯାୟୀ ସ୍ତନ୍ୟପାନ ହାରରେ ଉନ୍ନତି ଆଣିବା ଦ୍ୱାରା ପ୍ରତିବର୍ଷ 820,000 ଅଧିକ ଶିଶୁଙ୍କ ଜୀବନ ବଞ୍ଚିପାରୁଛି। ଶିଶୁଙ୍କ ପାଇଁ ସ୍ତନ୍ୟପାନ ସହାୟତା ଶୀର୍ଷକ ୟୁନିସେଫ୍ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱାସ୍ଥ୍ୟ ଅସମାନତା ହ୍ରାସ କରିବା ଏବଂ ମା ଓ ଶିଶୁଙ୍କ ବଞ୍ଚିବା ଓ ବଢ଼ିବା ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ସ୍ତନ୍ୟପାନ ସହାୟତାରେ ଉନ୍ନତି ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଛି। ବିଶ୍ୱ ଜନସଂଖ୍ୟାର ପାଖାପାଖି 20%+ ଲୋକ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଥାନ୍ତି, ତେଣୁ ଅନେକ ମହିଳା ସେମାନଙ୍କ ଶିଶୁମାନଙ୍କୁ ଉତ୍ତମ ଭାବରେ ସ୍ତନ୍ୟପାନ କରାଇବା ପାଇଁ ଆବଶ୍ୟକତା ସହାୟତା ପାଇପାରନ୍ତି ନାହିଁ। ସ୍ତନ୍ୟପାନ ପାଇଁ ମା'ମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ, ସହାନୁଭୂତି ଓ ସମ୍ମାନଜନକ ସ୍ୱାସ୍ଥ୍ୟ ପରାମର୍ଶ ଆବଶ୍ୟକତା ରହିଛି। ସୁରକ୍ଷିତ ଏବଂ ସମର୍ଥିତ ପରିବେଶ ଦ୍ୱାରା ମହିଳାମାନେ ସେମାନଙ୍କ ଶିଶୁଙ୍କୁ ସ୍ତନ୍ୟପାନ କରାଇବାର ସମ୍ଭାବନା 2 ଗୁଣରୁ ଅଧିକ ହୋଇଥାଏ। ଏଥିପାଇଁ ପରିବାର, ସମ୍ପ୍ରଦାୟ, ସ୍ୱାସ୍ଥ୍ୟକର୍ମୀ, ନୀତି ନିର୍ଦ୍ଧାରକ ଏବଂ ଅନ୍ୟାନ୍ୟ ନିଷ୍ପତ୍ତି ଗ୍ରହଣକାରୀମାନେ ସମସ୍ତେ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରିଥାନ୍ତି। ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ଶିଶୁଙ୍କୁ ତାଙ୍କ ଅଧିକାର ପ୍ରଦାନ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ସଚେତନତା ବୃଦ୍ଧି, ସଠିକ୍ ପରାମର୍ଶ, ପାରିବାରିକ ସହଯୋଗ ଦ୍ୱାରା ଏହା ସମ୍ଭବ ହୋଇପାରିବ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ସାରା ରାଇଜେ ଆଇବା କାଲିଠାନୁ ମୂଲ ହେବା ହର୍ ଘର ତ୍ରିରଙ୍ଗା ଅଭିଯାନ। ନିବେଶକ ସମ୍ମିଳନୀ ଦୁଇ ନମ୍ଘର ଦିନେ ଅଲଗା ଅଲଗା ଶିଳ୍ପ ସଂସ୍ଥା ପ୍ରତିନିଧିମାନଙ୍କ ସାଙ୍ଗେ ନୂଆଦିଲ୍ଲୀରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। କହିଲେ ରାଇଜେ ପ୍ରତିଯୋଗିତାମୂଳକ ଶିଳ୍ପ ଭିଭିଭୂମି ତିଆରି କରିବାର ଲାଗି ସରକାର ସଂକଳ୍ପବଦ୍ଧ। ରାଇଜେ ସ୍ନାତକୋତ୍ତର ପାଠ୍ୟକ୍ରମଟି ଆଜିଠାନୁ ନାଁ ଲେଖା ହେଲା ମୂଲ। ସଡ଼କ ଦୁର୍ଘଟଣା ଅଟକାବାର ଲାଗି ଫି 100 କିଲୋମିଟର ଥି ଗୋଶାଲା ତିଆରି କରିବେ ରାଜ୍ୟ ସରକାର। ଆଉ ଲଘୁଚାପ ପ୍ରଭାବତି ରାଜ୍ୟର 4 ଜିଲ୍ଲା ନ ଜବର ବର୍ଷା ହେବା ବୋଲି ସତର୍କ କଲା ପାଣିପାଗ କେନ୍ଦ୍ର। ଚଳିତ ବଛର ସ୍ୱାଧୀନତା ଦିବସ ପାଳନ ଅବସରରେ ଆଇବା କାଲିଠାନୁ 17 ତାରିଖ ତକ ସାରା ରାଇଜେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ପାଳନ କରାଯିବା। ଏହି ଅଭିଯାନକେ ସଫଳତାର ସହିତ ଆୟୋଜନ କରିବାର ଲାଗି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫ ଫି ଜିଲ୍ଲାକେ ଆର୍ଥିକ ସାହାଯ୍ୟ ଦିଆଯାଇଛି। ଆଇବାକାଲ କ୍ରୀଡ଼ା ଓ ଯୁବସେବା ବିଭାଗ ତରଫ ରାଜ୍ୟସ୍ତରୀୟ ତ୍ରିରଙ୍ଗା ରେଲିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବେ। ହାତୀ ଆସୁଣୀ ଗ୍ରାଉଣ୍ଡଠାନୁ ଲୁମ୍ବିନୀ ବିହାର ରୋଡ୍ ତକ୍ ଇ ରେଲି ଆୟୋଜିତ ହେବା। ତ୍ରିରଙ୍ଗା ରେଲିଥି ସବୁ ସରକାରୀ ଅଧିକାରୀ, ଯୁବବର୍ଗ, ସ୍ୱେଚ୍ଛାସେବୀ ସଂଗଠନ, କ୍ରୀଡ଼ାବିତ୍, ଛାତ୍ରଛାତ୍ରୀ, ଏନ୍ସିସି ଓ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ସହିତ ଓଡ଼ିଶାର ଜନସାଧାରଣ ଯୋଗଦେବେ। ସେନ୍ତା ଜିଲ୍ଲା ସ୍ତର୍ଣ୍ଣଭିଲ୍ ତ୍ରିରଙ୍ଗା ରେଲି କରାଯିବା। ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମକେ ସଫଲ କରିବା ଲାଗି ମିଶନ ଶକ୍ତି ବିଭାଗ ଅଧୀନତି ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ତରଫ 60 ଲକ୍ଷ ଜାତୀୟ ପତାକା ତିଆରି କରାଯାଇକରି ସବୁ ଜିଲ୍ଲାମାନଙ୍କେ ଦିଆଯିବା। ଏ ଅବସରରେ ସମ୍ବଲପୁର ରିଜର୍ଭ ପୁଲିସ ପଡ଼ିଆନୁ ଜେଲ୍ ଛକ ତକ ଆଇବା କାଲ ହର୍ ଘର ତ୍ରିରଙ୍ଗା ପଦଯାତ୍ରା ହେବା। ଏଥି ଯୋଗ ଦେବାରକେ ପ୍ରଶାସନ ତରଫ ଲୋକଙ୍କୁ ଅନୁରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ନୂଆଦିଲ୍ଲୀର ଗ୍ରେଟର ନୋଏଡାନେ ଥିବାର ନିବେଶକ ସମ୍ମିଳନୀ ଦୁଇ ନମ୍ଘର ଦିନେ ଅଲଗା ଅଲଗା ଶିଳ୍ପ ସଂସ୍ଥା ପ୍ରତିନିଧିମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ରାଜ୍ୟ ଶିଳ୍ପ ସହଯୋଗ ବଢ଼ାବାର, ନୂଆ ନିବେଶ, ରସାୟନିକ ଆଉ ପେଟ୍ରୋକେମିକାଲ କ୍ଷେତ୍ରକେ ମଜବୁତ କରିବାର ଉପରେ ମୁଖ୍ୟମନ୍ତ୍ରୀ ଜେଏସ୍ଏଲ୍, ଆଇଓସିଏଲ୍, ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଆଉ ଟାଟା ଷ୍ଟିଲ୍ କମ୍ପାନୀର ଶିଳ୍ପ ପ୍ରତିନିଧିମାନଙ୍କ ସାଙ୍ଗେ ମତ ବିନିମୟ କରିଛନ୍। ରାଜ୍ୟ ସ୍ଥାୟୀ ଶିଳ୍ପ ଅଭିବୃଦ୍ଧି ଆର୍ ଜଲ୍ଦି ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଶିଳ୍ପ ଭିଭିଭୂମି ତିଆରି କରିବାର ଲାଗି ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଗଲାକାଲ ଓଡ଼ିଶା ଫୁଡ୍ ପ୍ରୋ 2026 ସମ୍ମିଳନୀଥି ଅଲଗା ଅଲଗା ଅନୁଷ୍ଠାନ ସାଙ୍ଗେ 26 ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ପହିଲା ଦିନେ ରାଜ୍ୟ ସରକାର 43,437 କୋଟି ଟଙ୍କା ନିବେଶ ପ୍ରସ୍ତାବ ପାଇଛନ୍। ଏଥିଲାଗି ପାଖାପାଖି 43,000 ନୁ ଅଧିକା ଚାକିରି ସୁଯୋଗ ତିଆରି ହେବାର ସମ୍ଭାବନା ଅଛି। ଭୁବନେଶ୍ୱର ଲୋକସେବା ଭବନ ଆଇବା 22 ତାରିଖ ଦିନ ଜାତୀୟ ଗରିମା ସମ୍ମିଳନୀ ହେବା। ସମ୍ମିଳନୀରେ ଜାତୀୟ ସ୍ତରର ନୀତି ବିଶେଷଜ୍ଞ, ସରକାରୀ ପଦାଧିକାରୀ, ପୌର ସଂସ୍ଥା ପ୍ରତିନିଧି ଯୋଗଦେବେ। ଇତାର ଆଘନୁ ରାଜ୍ୟ ସରକାରଙ୍କ ଗୃହ ଆଉ ନଗର ଉନ୍ନୟନ ବିଭାଗ ତରଫ ସ୍ୱଚ୍ଛତା କର୍ମଚାରୀମାନଙ୍କ ମର୍ଯ୍ୟାଦା, ସୁରକ୍ଷା, ସ୍ୱାସ୍ଥ୍ୟ ଆଉ କଲ୍ୟାଣକେ ସୁନିଶ୍ଚିତ କରିବା ଲାଗି ସବୁ ପୌରାଞ୍ଚଳ 15-ଦିନିଆ ଆଇନଗତ ସଫେଇ ସୁରକ୍ଷିତ ସଫେଇ ଅଭିଯାନ ଗଲାକାଲ ମୂଲ କରାଯାଇଛି। ଉଚ୍ଚଶିକ୍ଷା ଅଧୀନତି ସ୍ନାତକୋତ୍ତର ପାଠ୍ୟକ୍ରମ ଲାଗି ଆଜିଠାନୁ ନାଁ ଲେଖା ପ୍ରକ୍ରିୟା ମୂଲ ହେଉଛି। ଏଥିଲାଗି ମୋଟ 21,121 ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇଛି। ସ୍ନାତକୋତ୍ତର ନାଁ ଲେଖା ଲାଗି ଭିନ୍ ଭିନ୍ ବିଭାଗଟି ମୋଟ 32,563 ସିଟ୍ ରହିଛି। ଦୁଇ ନମ୍ଘର ପର୍ଯ୍ୟାୟ ମେଧା ତାଲିକା 17 ତାରିଖଟି ବାହାରବାରକେ ଥିବାର ବେଳେ ଅଗଷ୍ଟ 21 ତାରିଖନୁ ପାଠପଢ଼ା ମୂଲ ହେବା। ଉପଭୋକ୍ତାମାନଙ୍କ ଲାଗି ୟୁପିଆଇ ଜରିଏ ଲେନ୍ଦେନ ବ୍ୟବସ୍ଥା ଦେୟମୁକ୍ତ ହେବା ବୋଲି ପେମେଣ୍ଟସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ସୂଚନା ଦେଇଛି। ଗୋଟିଏ ବିବୃତ୍ତିଥି ପିସିଆଇ ତରଫ କୁହାଯାଇଛି ଦେଶର ଫି ନାଗରିକ କେନ୍ସି ଶୁଳ୍କ ନାଇଁ ଦେଇକରି ଜଲ୍ଦି ଡିଜିଟାଲ୍ ପେମେଣ୍ଟ କରିପାରିବେ। କ୍ଷୁଦ୍ର ବ୍ୟବସାୟୀମାନେ ଭି ଡିଜିଟାଲ୍ ପେମେଣ୍ଟ ଗ୍ରହଣ ଲାଗି କେନ୍ସି ଶୁଳ୍କ ନାଇଁ ଦିଅନ୍। ସୂଚନା ଅନୁସାରେ ୟୁପିଆଇର ବିଶ୍ୱସନୀୟ ବଜାୟ ରଖବାର ଲାଗି ବ୍ୟାଙ୍କ, ଫିନ୍ଟେକ୍ କମ୍ପାନୀ, ଏନ୍ପିସିଆଇ ଆଉ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଯୁକ୍ତି, ସାଇବର ସୁରକ୍ଷା ଆଉ ଠକେଇ ରୋକବାର ଦିଗେ ନିବେଶ କରୁଛନ୍। ବ୍ୟବସାୟୀମାନଙ୍କନୁ ଆଦାୟ ହେଉଥିବା ଯେନ୍ କେନ୍ସି ସେବା ଶୁଳ୍କ ଗ୍ରାହକମାନଙ୍କ ଉପରେ ଲାଗୁ ହେଉଥିବାର ଶୁଳ୍କ ନୁହେଁ ବୋଲି ପେମେଣ୍ଟସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ସ୍ୱଷ୍ଟ କରିଛି। ବଢ଼ୁଥିବା କାରବାରକେ ନଜରଥି ରଖିକରି ୟୁପିଆଇର ସୁରକ୍ଷା, ଭିଭିଭୂମି ଆଉ ନବସୃଜନ କ୍ଷେତ୍ରଥି ନିରନ୍ତର ନିବେଶ ଦରକାର ବୋଲି କୁହାଯାଇଛି। ଝନେଲେଖା ଶିକ୍ଷକ ଥିବା ପ୍ରାଥମିକ ବିଦ୍ୟାଳୟମାନଙ୍କେ ଜଲ୍ଦି ଆଉ ଜଣେ ଶିକ୍ଷକ ନିଯୁକ୍ତି ଦେବାର ଲାଗି ଗଣଶିକ୍ଷା ବିଭାଗ ତରଫ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷା ଅଧିକାରୀ ଆଇନ 2009 ନିୟମାବଳୀ ଅନୁସାରେ ପ୍ରାଥମିକ ବିଦ୍ୟାଳୟମାନଙ୍କେ ଧାରି ଶିକ୍ଷକ ଆଉ ଛାତ୍ର ଅନୁପାତ ଆଉ ସବୁନୁ କମ୍ ଶିକ୍ଷକ ସଂଖ୍ୟାକେ ସୁନିଶ୍ଚିତ

ନିଶ୍ଚିତ କରବାର୍ ଲାଗି ଜିଲ୍ଲାପାଳମାନଙ୍କୁ ଗଣଶିକ୍ଷା ବିଭାଗର ସଚିବ ଏନ୍ ତିରୁମାଲା ନାୟକ ଚିଠି ଜରିଏ ଜନେଇଛନ୍। 15 ଦିନ ଭିତରେ ସ୍କୁଲମାନଙ୍କେ ଚିହ୍ନଟ କରିକରି ଜଲ୍ଦି ପଦକ୍ଷେପ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରଠାରେ ଆଇବା ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ କାମ ଥିବାରୁ ଶୁଣାଣି ବନ୍ଦ ରଖାଯାଇଛି। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକଙ୍କୁ ଜନାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ବୃକ୍ଷ ପରିବେଶକେ ସୁରକ୍ଷିତ କରିବା ସହିତ ଆଇବା ପିଢ଼ି ଲାଗି ସୁସ୍ଥ ଆଉ ସୁନ୍ଦର ଭବିଷ୍ୟତ ତିଆରିକେ ସୁନିଶ୍ଚିତ କର୍ସି ବୋଲି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ସମ୍ବଲପୁର ରେଢ଼ାଖୋଲନ ଆଇଜ୍ ମା ଲାଗି ଗଛଟିଏ କାର୍ଯ୍ୟକ୍ରମଥି ଯୋଗ ଦେଇକରି ଶ୍ରୀ ପ୍ରଧାନ କହିଛନ୍, ସଭେ ନିଜର ମା'ର ସମ୍ମାନଥି ଗୋଟେ ଗଛ ଲଗେଇକରି ତାକେ ସୁରକ୍ଷା ଦେବାର ସହିତ ଧରିତ୍ରୀ ମା'କେ ଶାଗୁଆ ଆଉ ସୁନ୍ଦର ରଖବାର ଲାଗି ଚେଷ୍ଟା କରବାର ଜରୁରୀ। ଛାତ୍ରଛାତ୍ରୀ ବୁଦ୍ଧିଜୀବୀ ପରିବେଶବିତ୍ମାନଙ୍କୁ ପରିବେଶର ସୁରକ୍ଷା ଉପରେ ଧ୍ୟାନ ଦେବାରକେ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍। ଆଉ ଗୋଟେ କାର୍ଯ୍ୟକ୍ରମଥି ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଭବନର ଉଦ୍ଘାଟନ ସହିତ ସ୍ଥାୟୀ କ୍ୟାମ୍ପସ୍ର ଭୂମିପୂଜନ ଉତ୍ସବଟି ଶ୍ରୀ ପ୍ରଧାନ ଯୋଗ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଗାଈଗୋରୁମାନଙ୍କ ଲାଗି ରାସ୍ତାନ ଘଟୁଥିବା ଦୁର୍ଘଟଣାକେ ରୋକବାର ଲାଗି ଫି 100 କିଲୋମିଟର ନ ଗୋଶାଲା ତିଆରି ଲାଗି ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍। ପରିବହନ ବିଭାଗ ତରଫୁ ରାସ୍ତା ତରାନୁ ପଶୁମାନଙ୍କୁ ସ୍ଥାନାନ୍ତରିତ କରାଯିବା ଆଉ ପ୍ରାଣୀ ସମ୍ପଦ ବିଭାଗ ସେମାନଙ୍କ ରକ୍ଷଣାବେକ୍ଷଣ କରବା, ଫି ବ୍ଲକ ନ ଭିଲ୍ ଗୋଶାଲା ଖୋଲବାର ଲାଗି ଯୋଜନା କରାଯାଉଥିବା ନେଇକରି ମନ୍ତ୍ରୀ ସୂଚନା ଦେଇଛନ୍। ପ୍ରାଚୀନ ଜନଜାତି ସମୁଦାୟଙ୍କର ଅଧିକାର ଆଉ ସମ୍ମାନର ସୁରକ୍ଷା ଲାଗି ଫି ବଛର ଆଜିର ଦିନେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି। ଚଳିତ ବଛର ଏହି ଦିବସର ବାର୍ତ୍ତା ରହିଛି, ଜନଜାତି ଦାତ୍ରୀଙ୍କୁ ସମ୍ମାନ, ଜୀବନ ଆଉ କଲ୍ୟାଣର ସୁରକ୍ଷା। ଆଦିବାସୀ ସମୁଦାୟଙ୍କର ଭାଷା, ସଂସ୍କୃତି, ପାରମ୍ପରିକ ଜ୍ଞାନ, କଳା ଆଉ ପ୍ରାକୃତିକ ସମ୍ପଦ ଉପରେ ଅଧିକାର ସହିତ ସେମାନଙ୍କର ସାମଗ୍ରିକ ବିକାଶକେ ପ୍ରୋତ୍ସାହନ ଦେବାଟା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଆଏ। ଜନଜାତିମାନଙ୍କର ଅଧିକାର, ସୁରକ୍ଷା, ପରମ୍ପରାର ସମ୍ମାନ ଆଉ ସମାଜର ସମାନ ସୁଯୋଗ ଦିଆଯିବାର ଉଦ୍ଦେଶ୍ୟ ଆଜିର ଦିନ ପାଳନ କରାଯାଉଛି। ରାଜ୍ୟ ସଚିବ ବି ପରମେଶ୍ୱରନ୍ ଆଜି ବୌଦ୍ଧ ଜିଲ୍ଲାର ଏସ୍ଆଇଆର୍ କାମର ପ୍ରଗତି ଆଉ ଅଲଗା ଅଲଗା ବିଭାଗର ବିକାଶମୂଳକ କାମର ସମୀକ୍ଷା କରିଛନ୍। ଆଇବା 10 ତାରିଖ ତକ ସବୁ ଦାବି ଆଉ ଆପତ୍ତି ଶୁଣାଣି କାମ ସାରବାର ଲାଗି ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗ୍ରହଣ ହୋଇଥିବାରି ସମୀକ୍ଷା ବୈଠକରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ, ସବୁ ଇଆର୍ଓ, ଏଇଆର୍ଓ ଆଉ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜାତୀୟ ସଙ୍ଗୀତ ରଚୟିତା ଆଉ ନୋବେଲ ବିଜେତା ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କର ଆଜି 85ତମ ପୁଣ୍ୟତିଥି ପାଳନ କରାଯାଉଛି। ଏହି ଅବସରରେ ଦେଶବାସୀ ତାଙ୍କ ସ୍କୃତିଥି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍। କୋଲକାତାର ଜୋରାସାଙ୍କ ଠାକୁରବାଡ଼ି ରବୀନ୍ଦ୍ରନାଥ ଟାଗୋରଙ୍କର ପୈତୃକ ଘର ଆଉ ଶାନ୍ତିନିକେତନଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମାନବବାଦୀ ଆଦର୍ଶ ଓ କଳାତ୍ମକ ପ୍ରତିଭା ଜରିଏ ସାଂସ୍କୃତିକ ପରିଚୟକେ ଐତକା ବରକସ କରବାର୍ଥି ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କର ଆଦର୍ଶ ନୂଆ ପିଢ଼ିକେ ପ୍ରେରଣା ଦେଉଛେ। ଓଡ଼ିଆ ସିନେମାର ଜନକ ଆଉ ମହାନ୍ ନାଟ୍ୟକାର ମୋହନ ସୁନ୍ଦରଦେବ ଗୋସ୍ୱାମୀଙ୍କ ଜୟନ୍ତୀଥି ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ନିଜର ଅସାଧାରଣ ପ୍ରତିଭା ଓ କଳା ଲାଗି ସମର୍ପଣ ଜରିଏ ସେ ଓଡ଼ିଆ ଚଳଚ୍ଚିତ୍ର ଆଉ ସଂସ୍କୃତିକେ ସମୃଦ୍ଧ କରିଥିଲେ। ଓଡ଼ିଆ କଳା ଓ ସଂସ୍କୃତି ଲାଗି ତାଙ୍କର ଅବଦାନ ସବୁଦିନ ଲାଗି ସ୍ମରଣୀୟ ହୋଇକରି ରହିବା। ହକି ଇଣ୍ଡିଆ ତରଫୁ ପୁରୁଷ କନିଷ୍ଠ ଏସିଆ କପ୍ 2026 ଲାଗି 18 ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଆଇବା 30 ତାରିଖରୁ ଚୀନ୍ର ମୋକିଠାରେ ମୂଲ ହେଉଥିବା ପ୍ରତିଯୋଗିତା ଲାଗି ଘୋଷିତ ତାଲିକାଥି ଓଡ଼ିଶାର 5 ଜଣ ଖେଳାଳି ଠାନ୍ ପାଇଛନ୍। ଇତାର ଛଡ଼ା ବିକଳ୍ପ ଖେଳାଳି ଭାବେ ଓଡ଼ିଶାନୁ ଆଉ ଜଣେ ଖେଳାଳିଙ୍କୁ ଭିଲ୍ ବଛାଯାଇଛି। ଉତ୍ତର ଓଡ଼ିଶା ଓ ତାକେ ଲାଗି କରିଥିବାର ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ହୋଇଥିବାର ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଆଉ ତାର ପାଖର ବାଂଲାଦେଶ ଉପରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏତାର ପ୍ରଭାବଟି ଆଇବା ହପ୍ତା ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିବା। ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରିକରି ଜବର ବର୍ଷା ହେବା ବୋଲି ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଇତାର ସହିତ ବାକି ସବୁ ଜିଲ୍ଲାର ଚଡ଼କ ମାରିକରି ବର୍ଷା ହେବାର ସମ୍ଭାବନା ରହିଛି। ଶେଷ ମୁଖ୍ୟ ଖବର ଫେରଖାଏ। ସାରା ରାଇଜେ ଆଇବା କାଲିଠାରୁ ମୂଲ ହେବା ହର୍ ଘର ତ୍ରିରଙ୍ଗା ଅଭିଯାନ। ନିବେଶକ ସମ୍ମିଳନୀର 2 ନମ୍ବର ଦିନେ ଅଲଗା ଅଲଗା ଶିଳ୍ପ ସଂସ୍ଥା ପ୍ରତିନିଧିମାନଙ୍କ ସାଙ୍ଗେ ନୂଆଦିଲ୍ଲୀ ନ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। କହିଲେ ରାଇଜେ ପ୍ରତିଯୋଗିତାମୂଳକ ଶିଳ୍ପ ଭିଭିଭୂମି ତିଆରି କରିବା ଲାଗି ସରକାର ସଂକଳ୍ପବଦ୍ଧ। ରାଇଜେ ସ୍ନାତକୋତ୍ତର ପାଠ୍ୟକ୍ରମଟି ଆଜିଠାରୁ ନାଁ ଲେଖା ହେଲା ମୂଲ। ସଡ଼କ ଦୁର୍ଘଟଣା ଅଟକାବାର ଲାଗି ଫି 100 କିଲୋମିଟରଟି ଗୋଶାଲା ତିଆରି କରିବେ ରାଜ୍ୟ ସରକାର। ଆଉ ଲଘୁଚାପ ପ୍ରଭାବଟି ରାଜ୍ୟର 4ଟା ଜିଲ୍ଲାର ଜବର ବର୍ଷା ହେବା ବୋଲି ସତର୍କ କଲା ପାଣିପାଗ କେନ୍ଦ୍ର।

0: ଆକାଶବାଣୀ
1: ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ସହରାଞ୍ଚଳ ସମବାୟ ବ୍ୟାଙ୍କ ପାଇଁ ଦୃଢ଼ ସାଇବର ସୁରକ୍ଷା ଏବଂ ସୁରକ୍ଷିତ ଡିଜିଟାଲ କ୍ଷେତ୍ରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଲେ ସମବାୟ ମନ୍ତ୍ରୀ। ଆଲୋଚନା ଓ ସମାବେଶୀ ପ୍ରକ୍ରିୟା ସାମ୍ବିଧାନିକ ପ୍ରତିଶ୍ରୁତି ବ୍ୟବହାରିକ ଅର୍ଥ ପ୍ରଦାନ କରିଥାଏ, କହିଲେ ପ୍ରଧାନ ବିଚାରପତି। ଏକାଦଶ ବ୍ରିକ୍ସ ସଂସ୍କୃତି ମନ୍ତ୍ରୀ ବୈଠକ ଭୋପାଳଠାରେ ଅନୁଷ୍ଠିତ। 300 ଗିଗାୱାଟ କ୍ଷମତା ସମ୍ପନ୍ନ ଅଣଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତି କ୍ଷେତ୍ର ପ୍ରତିଷ୍ଠା କରି ଭାରତର ଉଲ୍ଲେଖନୀୟ ସଫଳତା ଏବଂ ନାବିକଙ୍କ ସୁରକ୍ଷା, ସମ୍ମାନ ଓ ସହଯୋଗକୁ ସୁନିଶ୍ଚିତ କରିବା ନେଇ ସରକାର ଅଙ୍ଗୀକାରବଦ୍ଧ, କହିଲେ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡ଼ିକ ପାଇଁ ଦୃଢ଼ ସାଇବର ସୁରକ୍ଷା ଏବଂ ସୁରକ୍ଷିତ ଡିଜିଟାଲ କ୍ଷେତ୍ରର ଆବଶ୍ୟକତା ଉପରେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଗୁରୁତ୍ୱ ପ୍ରଦାନ କରିଛନ୍ତି। ମୁମ୍ବାଇଠାରେ ଆଜି ସହକାର ନବକ୍ରାନ୍ତି ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା ସାଇବର ଏବଂ ଆର୍ଥିକ ଅପରାଧର ମୁକାବିଲା ପାଇଁ ଜାତୀୟ ଫୋରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟର ସହଯୋଗ ଉପରେ ଆଲୋକପାତ କରିଛନ୍ତି। ସାମ୍ପ୍ରତିକ ସମାଜରେ ଡିଜିଟାଲ ଠକେଇ ବୃଦ୍ଧି ପାଉଛି, ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଫୋରେନ୍ସିକ୍ ସହାୟତା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଶାହା କହିଛନ୍ତି। ସମବାୟ ବ୍ୟାଙ୍କଗୁଡ଼ିକ ଜାତୀୟ ସହରାଞ୍ଚଳ ସମବାୟ ଆର୍ଥିକ ଏବଂ ବିକାଶ ନିଗମ NUCFDCରେ ସାମିଲ ହେବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ଆଧୁନିକ, ସ୍ୱଚ୍ଛ ତଥା ବିଶ୍ୱସ୍ତ ସହରାଞ୍ଚଳ ବ୍ୟାଙ୍କିଂ କ୍ଷେତ୍ରକୁ ଏହା ଅଧିକ ସଶକ୍ତ କରିବ ବୋଲି ଶ୍ରୀ ଶାହା ଆଶା ବ୍ୟକ୍ତ କରିଛନ୍ତି।
2: ମେରା ଯୋ କୋଅପରେଟିଭ କା ସମଝ ହେ ବଡ଼ା ବ୍ୟାପାର କରନେ କେ ଲିଏ ଛୋଟେ ଛୋଟେ ଲୋକୋ କି କୋଅପରେଟିଭ ବନାକର ଛୋଟି ପୁଞ୍ଜି ସେ ବହୁତ ବଡ଼ି ପୁଞ୍ଜି ନିର୍ମିତ କରକର ବଡ଼ା ବ୍ୟାପାର କିଆ ଯା ସକତା ହେ। ଅମୁଲ ଆଜ 1,25,000 କରୋଡ କା ବ୍ୟାପାର କରତା ହେ। ଇଫକୋ, କ୍ରିପକୋ ଏକ ଜମାନେ ମେ ଲିଜ୍ଜତ ପାପଡ଼, ଏ କିସି ମେ ବି ପୁଞ୍ଜି କା ନିବେଶ 50 ରୁପିଆ ସେ ଜ୍ୟାଦା ନହିଁ ହେ। ଓର ଆଜ ଅମୁଲ ବିଶ୍ୱ କା ଖାଦ୍ୟ

0: ବୈଶ୍ୱିକ ସ୍ତରରେ ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସ୍ୱଚ୍ଛ ସବୁଜ ଏବଂ ସ୍ଥାୟୀ ଭବିଷ୍ୟତ ନିର୍ମାଣ କ୍ଷେତ୍ରରେ ଗ୍ରହଣ କରୁଥିବା ପଦକ୍ଷେପକୁ ଏହା ପ୍ରତିଫଳିତ କରୁଛି ବୋଲି ଶ୍ରୀ ଯୋଶୀ କହିଛନ୍ତି। ନାବିକଙ୍କ ସୁରକ୍ଷା, ସମ୍ମାନ ଏବଂ ସହଯୋଗକୁ ସୁନିଶ୍ଚିତ କରିବା ନେଇ ସରକାର ଅଙ୍ଗୀକାରବଦ୍ଧ ବୋଲି ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି। ମୁମ୍ବାଇରେ ନାବିକଙ୍କ ସୁରକ୍ଷା, ସାମୁଦ୍ରିକ ସୁରକ୍ଷା ଏବଂ କଲ୍ୟାଣ ଉପରେ ଆଧାରିତ ଏକ ଜାତୀୟ ଆଲୋଚନାଚକ୍ରକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ସୋନୱାଲ କହିଛନ୍ତି, ଦେଶର ସାମୁଦ୍ରିକ ଅଭିବୃଦ୍ଧି କାହାଣୀର କେନ୍ଦ୍ରରେ ନାବିକମାନେ ହିଁ ରହିଛନ୍ତି। ବିଶ୍ୱସ୍ତରରେ ଭାରତ ଏକ ପ୍ରମୁଖ ନୌବାହୀ ରାଷ୍ଟ୍ର ଭାବେ ଉଭା ହୋଇଛି ବୋଲି ଶ୍ରୀ ସୋନୱାଲ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୋନୱାଲ ଏକ ଡିଜିଟାଲ ସାମୁଦ୍ରିକ ଶାସନ ପ୍ଲାଟଫର୍ମ ଇ ସମୁଦ୍ରର ଶୁଭାରମ୍ଭ କରିଥିଲେ। ନାବିକ, ଜାହାଜ କମ୍ପାନୀ, ବନ୍ଦର, ସେବା ପ୍ରଦାନକାରୀ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କୁ ଏହି ପ୍ଲାଟଫର୍ମ ମାଧ୍ୟମରେ ସୁଗମ, ସ୍ୱଚ୍ଛ ଓ ତ୍ୱରିତ ସେବା ପ୍ରଦାନ କରାଯାଇପାରିବ। ଦେଶ ସ୍ୱାଧୀନତା ସ୍ମୃତି ଉଦ୍ଦେଶ୍ୟରେ ନୂଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଭାରତୀୟ ବାୟୁସେନାର ବାଦ୍ୟ ପରିବେଷଣ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି, ଏହି ଦେଶପ୍ରେମ ବାଦ୍ୟ ପରିବେଷଣର ଉଦ୍ଦେଶ୍ୟ ହେଉଛି ଜାତୀୟ ଗୌରବକୁ ଉଜ୍ଜୀବିତ କରିବା। ଏହାଦ୍ୱାରା ଦେଶବାସୀ ଜାତୀୟ ଗାନ ବନ୍ଦେ ମାତରମର 150 ବର୍ଷ ପୂର୍ତ୍ତି ପାଳନ କରିବେ। ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ସଙ୍ଗୀତ ଦଳରେ 32 ଜଣ ଏୟାରମ୍ୟାନ୍ ଏବଂ 3 ଜଣ ମହିଳାଙ୍କ ସମେତ 8 ଜଣ ଅଗ୍ନିବୀର ବାୟୁ ଅଂଶଗ୍ରହଣ କରିବେ। ମାଷ୍ଟର ୱାରେଣ୍ଟ ଅଧିକାରୀ ଏ ଶ୍ରୀହରି କାର୍ଯ୍ୟକ୍ରମର ମୁଖ୍ୟ ପରିଚାଳନା ଦାୟିତ୍ୱ ନିର୍ବାହ କରିବେ। ଶ୍ରୀ ଶ୍ରୀହରିଙ୍କୁ କନିଷ୍ଠ ୱାରେଣ୍ଟ ଅଧିକାରୀ ମୁନ୍ ଡେକା, ଅଭିଷେକ ପଲ୍ ଏବଂ ସର୍ଜେଣ୍ଟ ଏନ୍ଟି ସିଂ ସହଯୋଗ କରିବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସହରାଞ୍ଚଳ ସମବାୟ ବ୍ୟାଙ୍କ ପାଇଁ ଦୃଢ଼ ସାଇବର ସୁରକ୍ଷା ଏବଂ ସୁରକ୍ଷିତ ଡିଜିଟାଲ କ୍ଷେତ୍ରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଲେ ସମବାୟ ମନ୍ତ୍ରୀ। ଆଲୋଚନା ଓ ସମାବେଶୀ ପ୍ରକ୍ରିୟା ସାମ୍ବିଧାନିକ ପ୍ରତିଶ୍ରୁତି ବ୍ୟବହାରିକ ଅର୍ଥ ପ୍ରଦାନ କରିଥାଏ, କହିଲେ ପ୍ରଧାନ ବିଚାରପତି। ଏକାଦଶ ବ୍ରିକ୍ସ ସଂସ୍କୃତି ମନ୍ତ୍ରୀ ବୈଠକ ଭୋପାଳଠାରେ ଅନୁଷ୍ଠିତ। 300 ଗିଗାୱାଟ କ୍ଷମତା ସମ୍ପନ୍ନ ଅଣଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତି କ୍ଷେତ୍ର ପ୍ରତିଷ୍ଠା କରି ଭାରତର ଉଲ୍ଲେଖନୀୟ ସଫଳତା ଏବଂ ନାବିକଙ୍କ ସୁରକ୍ଷା, ସମ୍ମାନ ଓ ସହଯୋଗକୁ ସୁନିଶ୍ଚିତ କରିବା ନେଇ ସରକାର ଅଙ୍ଗୀକାରବଦ୍ଧ, କହିଲେ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗା ପ୍ରସାଦ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ମାଲକାନଗିରି ଜିଲ୍ଲାର ବିକାଶ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଜିଲ୍ଲା ଏୟାରଷ୍ଟ୍ରିପ୍ରେ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳତାର ସହ ସମ୍ପନ୍ନ ହୋଇଛି। ଜୟପୁରରୁ ଆସିଥିବା ସେସ୍ନା ଗ୍ରାଣ୍ଡ କାରାଭାନ ବିମାନ ସୁରକ୍ଷିତ ଭାବେ ଅବତରଣ କରିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ୱାଟର କ୍ୟାନନ ସାଲ୍ୟୁଟ୍ ପ୍ରଦାନ କରାଯାଇଥିଲା। ପରୀକ୍ଷଣ ସଫଳ ହେବା ପରେ ଆସନ୍ତା ଏକ ମାସ ମଧ୍ୟରେ ପ୍ରାରମ୍ଭିକ ଭାବେ ନନ୍ ସିଡ୍ୟୁଲ୍ ବିମାନ ସେବା ଆରମ୍ଭ ହେବାର ଆଶା ସୃଷ୍ଟି ହୋଇଛି। ଭବିଷ୍ୟତରେ ରନ୍ୱେ ସମ୍ପ୍ରସାରଣ ସହ ବଡ଼ ବିମାନ ଚଳାଚଳର ମଧ୍ୟ ସୁଯୋଗ ସୃଷ୍ଟି ହେବ। ଏହା ଜିଲ୍ଲାର ପରିବହନ, ପର୍ଯ୍ୟଟନ ଓ ଅର୍ଥନୀତିକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି। ମାଲକାନଗିରିକୁ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ର ଭାବେ ବିକଶିତ କରିବା ଲକ୍ଷ୍ୟରେ ରାଷ୍ଟ୍ରୀୟ ଜଳ କ୍ରୀଡ଼ା ସଂସ୍ଥାନର ବିଶେଷଜ୍ଞ ଦଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୈଷୟିକ ସର୍ବେକ୍ଷଣ ଶେଷ କରିଛନ୍ତି। ଚିତ୍ରକୋଣ୍ଡା, ପାଟେରୁ ଓ ସିଲେରୁ ଅଞ୍ଚଳରେ ରାପ୍ଟିଂ, କାୟାକିଂ ଏବଂ କାନୋଇଂର ସମ୍ଭାବନା ଅନୁଧ୍ୟାନ କରାଯାଇଛି। ଚୂଡ଼ାନ୍ତ ରିପୋର୍ଟ ପରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ସହ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି। ରାଜ୍ୟ ସରକାରଙ୍କ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍ ତିରୁମାଲା ନାୟକ ଜିଲ୍ଲା ଗସ୍ତରେ ବିଭିନ୍ନ ବିକାଶମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀଙ୍କୁ ମିଳୁଥିବା ସ୍ୱାସ୍ଥ୍ୟ ସେବା, ମାଗଣା ଔଷଧ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଅଧିକ ଗୁଣାତ୍ମକ ସେବା ଉପରେ ଗୁରୁତ୍ୱ ଦେଇଛନ୍ତି।
3: ଜିଲ୍ଲାରେ ଚାଲୁଥିବା ସ୍ପେଶାଲ ସବୁ ସରକାରୀ ପ୍ରୋଗ୍ରାମ ସମୀକ୍ଷା କରିବା ପାଇଁ ଆମେ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି। ସେ ଅନୁସାରେ ମୁଁ କାଲି ଆସିଛି। ଚିତ୍ରକୋଣ୍ଡା, ଜାନବାଇ ସେପଟେ ବିଭିନ୍ନ ସ୍କୁଲ, PDS କେମିତି ଚାଲିଛି, ଅଙ୍ଗନବାଡ଼ି ସେଣ୍ଟର କେମିତି ଚାଲିଛି, ଏସବୁ ସେଠି ତଦାରଖ ହେଲା। ବିଭିନ୍ନ ସରକାରୀ ସ୍କିମ୍ର ବେନିଫିସିଆରୀ ମାନଙ୍କ ସହିତ ଆଲୋଚନା ହେଲା। ITDA ଟ୍ରାଇବାଲ ୱେଲଫେୟାର ଡିପାର୍ଟମେଣ୍ଟର ଯିଏ ବେନିଫିସିଆରୀ ଅଛନ୍ତି ସେମାନଙ୍କ ସହିତ ଆଲୋଚନା ହେଲା। ଆଜି ମୁଁ

0: ଅଛି, ସମସ୍ତେ ମାନେ ସ୍ପେଶାଲି ଏଠି ତ ପ୍ରାୟ ମାନେ ଏ ଅଞ୍ଚଳରେ କୌଣସି ପ୍ରାଇଭେଟ୍ ହସ୍ପିଟାଲ୍ ନୁହେଁ, ସମସ୍ତେ ଏଠି ନିର୍ଭର କରିଛନ୍ତି। ଇନଫ୍ରାଷ୍ଟ୍ରକ୍ଚର ବି ଭଲ ଅଛି, ମାନେ ଲୋକଙ୍କୁ ଆହୁରି ସୁବିଧା ଭଲ ଭାବରେ ସୁବିଧା ଦେବା ପାଇଁ ଯାହା ଆବଶ୍ୟକତା ରହିଛି ସେଇଟା ରାଜ୍ୟ ସରକାର ପାଖରେ ଆମେ ପ୍ରସ୍ତାବ ରଖିକରି ଅନୁମୋଦନ କରିବା ପାଇଁ ଚେଷ୍ଟା କରିବୁ। ଆଉ ବିଭିନ୍ନ ଯେ କନଷ୍ଟ୍ରକ୍ସନ୍ କାମ ବି ଯାହା ଚାଲିଛି ଏଠି ପରିସର ଭିତରେ ତା'ର ବି ତଦାରଖ କରିବୁ। ଆଉ ପାଣି ସ୍ପେଶାଲି ଡ୍ରିଙ୍କିଂ ୱାଟର ସପ୍ଲାଇ, ମେଗା ପାଇପ୍ ୱାଟର ସପ୍ଲାଇ ସ୍କିମ୍ ଯେଉଁଟା ରାଜ୍ୟ ଜିଲ୍ଲାରେ ଚାଲିଛି, ପାଖାପାଖି 10ଟା ଚାଲିଛି, ତା'ର କାର୍ଯ୍ୟକାରୀ କେମିତି ହେଉଛି ବା କେବେ ସୁଦ୍ଧା କାର୍ଯ୍ୟକାରୀ ହେବ ସେସବୁ ଆଲୋଚନା କରିବୁ। ବେସିକାଲି ଆମର କାମ ହେଲା ଜିଲ୍ଲାରେ ରାଜ୍ୟ ସରକାରଙ୍କର ବା ସରକାରଙ୍କର ଯେଉଁ ଯୋଜନା ଚାଲିଛି ସେଥିରେ କିଛି ଗ୍ୟାପ୍ ରହୁଛି ବା ଆଉ କିଛି କଲେ ଭଲ ହୁଅନ୍ତା, ଯେମିତି ଲୋକ ଉପକୃତ ହେବେ ତା ଉପରେ ଆମେ ଅନୁଧ୍ୟାନ କରିକିରି ସରକାରକୁ ରେକମେଣ୍ଡେସନ କରିବୁ।
1: ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ସମୀକ୍ଷା କମିଟି ବୈଠକରେ ଜୟପୁର ମାଲକାନଗିରି ରେଳ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଓ ସୁରକ୍ଷା ବୀମା ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ 5 ବର୍ଷିଆ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜିଲ୍ଲା ପରିଷଦର ସାଧାରଣ ବୈଠକରେ କୃଷି, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମ୍ୟ ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ବିଭାଗଗୁଡ଼ିକୁ କୁହାଯାଇଛି। ସୁରକ୍ଷା କ୍ଷେତ୍ରରେ ସ୍ୱାଭିମାନ ଅଞ୍ଚଳରେ ବିଏସ୍ଏଫ୍ ଓ ଡିଭିଏଫ୍ର ମିଳିତ କମ୍ବିଂ ଅପରେସନ୍ ବେଳେ ମାଓବାଦୀମାନେ ଲୁଚାଇ ରଖିଥିବା 3ଟି IED, ଜିଲେଟିନ୍ ଷ୍ଟିକ୍, ଡିଟୋନେଟର, ଗନ୍ ପାଉଡର ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏହାଫଳରେ ମାଓବାଦୀଙ୍କ ଏକ ସମ୍ଭାବ୍ୟ ଆକ୍ରମଣ ଯୋଜନା ବିଫଳ ହୋଇଥିବା ସୁରକ୍ଷା ସଂସ୍ଥା କହିଛି। ଦୁର୍ଗମ ବଣ୍ଡା ଅଞ୍ଚଳରେ ଦୀର୍ଘ 13 ବର୍ଷ ଧରି ନିଷ୍ଠାର ସହ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିବା ଅଣ୍ଡ୍ରାହଲ୍ ଉପସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଦୁର୍ଗାପ୍ରସାଦ ସାହୁଙ୍କୁ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଭବନର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ ମିଳିଛି। ଏହା ମାଲକାନଗିରି ଜିଲ୍ଲା ପାଇଁ ଗୌରବର ବିଷୟ ହୋଇଛି। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡିଜିଟାଲ୍ ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ SSD ବିଦ୍ୟାଳୟ ଓ KMRS ଅନ୍ଲାଇନ୍ କମ୍ପ୍ୟୁଟର କୋଚିଂ କ୍ଲାସ୍ ଆରମ୍ଭ କରାଯାଇଛି। ସପ୍ତାହରେ 2 ଦିନ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ ଶିକ୍ଷା ସହ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଆରେ ବୈଠକି ଘରେ କେହି କଣ ନାହାନ୍ତି? ଓହୋ, ଚାଷବାସ ସମୟ, ସେଇଥିପାଇଁ ବୋଧେ ଆସିବାକୁ ଡେରି ହଉଛି। ହଉ, ଏଇଠି ଝାଡୁଟା ଅଛି, ମୁଁ ଟିକେ ଘରଟାକୁ ଓଳେଇ ଆଣେ।
1: ବିନିଅପା, ତମେ କେତେବେଳେ ଆସିଲ?

0: ଏଇ ସାଙ୍ଗେ ସାଙ୍ଗେ ଆସିଲି। ହେଲେ ମାଗୁଣି, ତୋର ଏତେ ଡେରି କାହିଁକି ହେଲା? ତୋର କଣ ସମୟ ଗାନ ନାହିଁ କିରେ?
1: ଇଏ ଆମ ଉପର ସାହି ହରିଆ ଜେଜ ଜାଣିଛ ନା ନାଇବା ତମେ?
0: ହଁ ପରା।
1: ଇଏ ସେ ଆଜି ବିଲରେ ତଳି କାମ କରୁଥିଲେ, ଆଉ ସେତିକି ବେଳେ ବିଜୁଳି ଘଡ଼ଘଡ଼ି ମାରିଲା, ଆଉ ସେ ଚଡକ ମାଡ଼ରେ ଜେଜେ ପୁରା ବିଲରେ ପଡିଗଲେ।
0: ହଁ ସତରେ?
1: ହଁ, ଆଉ ଚାରି ପାଞ୍ଚ ଜଣ ଗାଁ ପିଲା ତାଙ୍କୁ ନେଇ ତୁରନ୍ତ ଆମେ ହସ୍ପିଟାଲକୁ ଯାଇଥିଲୁ। ଏଇ ପରା ହସ୍ପିଟାଲରୁ ମୁଁ ସାଙ୍ଗେ ସାଙ୍ଗେ ଫେରୁଛି।
0: ତାଙ୍କ ଦେହ ଏବେ କେମିତି ଅଛି ମାଗୁଣି?
1: ଇଏ ତାଙ୍କ ଦେହ ଏବେ ଭଲ ଅଛି ଯେ, ହେଲେ ଡାକ୍ତର ବାବୁ କହିଲେ ଚାରି ପାଞ୍ଚ ଦିନ ସେ ବିଶ୍ରାମ ନେବେ।
0: ବୁଝିଲୁ ମାଗୁଣି, ବିଜୁଳି ମାରିବା ସମୟରେ ଲୋକେ ବାହାରକୁ ବାହାରିବା ଉଚିତ ନୁହେଁ, କିନ୍ତୁ ଲୋକେ ତ ସଚେତନ ହଉନାହାନ୍ତି।
1: ଠିକ କହିଛ ତମ ଅପା, ଇଏ ଯେତେ ବିଜୁଳି ଘଡ଼ଘଡ଼ି ମାରିଲା, ତମେ ଯଦି ବାହାର ଜାଗାରେ ଅଛ ତୁରନ୍ତ ଘର ଭିତରକୁ ପଳେଇ ଆସିବା କଥା। ଇଏ ସରକାର କେତେ ସଚେତନ କରୁଛନ୍ତି ଲୋକଙ୍କୁ।
0: ହଁ ପରା।
1: ପାଣିପାଗ ବିଭାଗ ତରଫରୁ ଲୋକଙ୍କ ମୋବାଇଲ କି ମେସେଜ ଯାଉଛି ଯେ ତମ ଅଞ୍ଚଳରେ ଆଉ ଅଧଘଣ୍ଟା ପରେ ବିଜୁଳି ଘଡ଼ଘଡ଼ି ହବ। ଯଦି ମେସେଜ ଟି ପାଇଲ ତୁରନ୍ତ ଯଦି ବାହାରେ ଅଛ ଘର ଭିତରକୁ ପଳେଇ ଆସିବା କଥା, ବା ଘରେ ଯଦି ଅଛ ବାହାରକୁ ଯିବା କଥା ନୁହେଁ।
0: ସେଇଆ
1: ଲୋକ କଣ ମାନୁଛନ୍ତି? କିଛି ମାନୁନାହାନ୍ତି, ତାଙ୍କର ମନ ଇଚ୍ଛା ଚାଲି ଯାଉଛନ୍ତି। ଯଦି ବିଲରେ ଧାନ ଫାନ ରହୁଛନ୍ତି ସେମିତି ବିଲରେ ବିଜୁଳି ଘଡ଼ଘଡ଼ିରେ କରୁଛନ୍ତି, ଆଉ ଯଦି ଲୋକ ଯଦି ମାନିକି ଚାଲନ୍ତେ ତାହେଲେ କଣ ଏ ଘଟଣା ଘଟନ୍ତା?
0: ଠିକ କହିଛୁ ମାଗୁଣୀ, ବିଜୁଳି ମାରିବା ସମୟରେ ଆମେ ଗଛ ତଳେ କିମ୍ବା ଖୋଲା ଆକାଶ ତଳେ ରହିବା ଉଚିତ ନୁହେଁ।
1: ହଁ, ତୁରନ୍ତ ଆମେ ଘର ଭିତରକୁ ବା ଛାତ ତଳକୁ ପଳେଇ ଆସିବା ନିହାତି ଜରୁରୀ। ଇଏ ସଞ୍ଜ ବେଳଟା ଟିକେ ଗୀତ ବାଦ୍ୟର କାର୍ଯ୍ୟକ୍ରମ ରଖିଲେ ହୁଅନ୍ତାନି?
0: ହଉ, ଶ୍ରାବଣ ମାସ ସନ୍ଧ୍ୟାବେଳଟାରେ ଶିବଙ୍କର ଭଜନଟେ ଶୁଣିବା, ତାପରେ କଥାବାର୍ତ୍ତା ହେବା।
1: ହଉ।

0: ଅପା ଓ କି ଭଜନ, ସତରେ ମୋ ମନ କର୍ଣ୍ଣ ପବିତ୍ର ହେଇଗଲା।
1: ହଁ, ଭାରି ଭଲ ଭଜନଟେ।
0: ଇଏ ଏଥର ଯେମିତି ବର୍ଷା ହେଲାଣି, ବୁଝିଲ ଅପା, ମୋତେ କାଇଁ ଲାଗୁଛି ଆଉ ଭଲ ଧାନ ଅମଳ ହବନି, ସେଇଥିପାଇଁ ମୁଁ ଭାବୁଛି ଏଥର ଗୋଟେ ନୂଆ ଚାଷଟେ କରିବି।
1: କି ଚାଷ କରିବୁ କି ରେ ମାଗୁଣୀ?
0: ଛତୁ ଚାଷ।
1: ବା ବଢିଆ କଥାଟେ କହିଲୁ, ଏତେ ଦିନ ପରେ ତୋ ମୁଣ୍ଡରେ ବୁଦ୍ଧି ପଶିଲା।
0: ଏ ଛତୁ ଚାଷ ଆଇଡିଆଟା କୋଉଠୁ ପାଇଲି କହିଲ ଅପା?
1: କୋଉଠୁ ପାଇଲୁ?
0: ଏ ଯୋଉ ଅପା ଆମ ଜୟପୁର ଗାଁ।
1: ହଁ,
0: ଏ ପାଗଳା ଦାଦା ପୁଅ ମନୁଆ,
1: ହଁ,
0: ସିଏ ଗଲା ଥର ଛତୁ ଚାଷ କରି ଗୋଟିଏ ଚାରି ଚକିଆଟେ କିଣିଛି। ହଁ, ଭାରି ଲାଭ ଛତୁ ଚାଷରୁ ପୁରା। ଆଉ ତାରି ଦେଖା ଦେଖି ମୁଁ ଭାବିଛି ଏ ସନ ମୁଁ ଛତୁ ଚାଷଟା କରିବି।
1: ହେଲେ ମାଗୁଣୀ, ତୁ ଛତୁ ଚାଷ ପଦ୍ଧତି ବିଷୟରେ ଜାଣିଛୁ?
0: ଛତୁ ଚାଷ ପଦ୍ଧତି ନା ଅପା, ଛତୁ ଚାଷ ବିଷୟରେ ମୁଁ କିଛି ଜାଣିନି।
1: ହଉ, ତାହେଲେ ଆଜି ଆମ ବୈଠକକୁ ଜଣେ ସଫଳ ଛତୁ ଚାଷୀ ଆସୁଛନ୍ତି, ଆମେ ତାଙ୍କଠାରୁ ଛତୁ ଚାଷ ବିଷୟରେ ଶୁଣିନେବା।
0: ବଢିଆ ହେଲା, ଆଉ ଇଏ ଟିକେ ନେଇକି ସବୁ କଥା ଶୁଣିବା, ତେଣୁ ମୁଁ ଖାତା କଲମ କାଢେ ଆଉ ମୁଁ ସବୁ ଟିପିବି, ଆଉ କଣ ଯାହା ଯାହା ମହାଶୟ କହିବେ ନା କି ଅପା?
1: ହଁ,
2: ନମସ୍କାର ଶ୍ରୋତା ବନ୍ଧୁ, ଆଜି ଆମ ଗହଣରେ ଅଛନ୍ତି କୃଷି ଉଦ୍ୟୋଗୀ, ଆମେ ତାଙ୍କଠୁ ଛତୁ ଚାଷ ବିଷୟରେ ବହୁତ ଉପାଦେୟ କଥା ଆଜି ଜାଣିବା ଏବଂ ଆଗକୁ ଆହୁରି ବହୁତ କଥା ବି ଶିଖିବା।
3: ମୋ ନାଁ ସନ୍ତୋଷ କୁମାର ମିଶ୍ର, କଳିଙ୍ଗ ଛତୁ ଉଦ୍ୟୋଗର ମୁଁ ପ୍ରୋପ୍ରାଇଟର ଛତୁ ଅଧିକାରୀ, ଘର ଆମର ପୁରୀ ଜିଲ୍ଲାର ଦାଣ୍ଡ ମୁକୁନ୍ଦପୁର ଗାଁରେ। 1988 ମସିହାରେ ବିଜେପି କଲେଜରୁ ପାସ୍ ଆଉଟ୍ ହେଲା ପରେ ମୁଁ ପୁଣି ଗୋଟେ ବର୍ଷ ପାଇଁ କୃଷି ମହାବିଦ୍ୟାଳୟ ଅଛି ଭୁବନେଶ୍ୱରରେ, ସେଠି ଡିଷ୍ଟାନ୍ସ ଏଜୁକେସନ୍ରେ ପୁଣି ଗୋଟେ କୋର୍ସ କଲି ଛତୁ ଚାଷ ଉପରେ। ଯେତେବେଳେ ଛତୁ ଚାଷ ଉପରେ ଆମେ ସବୁ ପାଠ ପଢ଼ିଲୁ, ସେତେବେଳେ ନା ଓଡ଼ିଶାରେ ଛତୁ ଚାଷର ଅଭାବ ହୋଇଥିଲା, ନା ଗୋଟେ ଶୁଣିଲି ଭବିଷ୍ୟତ ଥିଲା, କିଛି ଗୋଟେ ମାନେ ଅବାସ୍ତବ ସ୍ଥିତି ଭିତରେ ଆମେ ସବୁ ଗତି କରୁଥିଲୁ। କିନ୍ତୁ ମନରେ ଆଶା ଥିଲା ଯେ ଏଇ ଉଦ୍ୟୋଗଟି ଆରମ୍ଭ ହେଲେ ଓଡ଼ିଶାରେ ଅନେକ ଲୋକଙ୍କର ଭାଗ୍ୟରେ ପରିବର୍ତ୍ତନ ହେବ ଏବଂ ଏହାକୁ ନେଇ ଦିନେ ଓଡ଼ିଶା ଗର୍ବ କରିବ। ଯେତେବେଳେ ଏହିସବୁ କଥା ଆମ ମନରେ ଥିଲା, ଆମ ସାର୍ମାନେ ଆମକୁ କହୁଥିଲେ, ସେ ସମୟରେ ମୋର ଗୋଟେ ପୁରାତନ କଥା ମନେ ପଡ଼ିଲା। 1973

0: ମସିହାରେ ଆମ ଗାଁକୁ ଓଡ଼ିଶାର ପ୍ରଥମ ଛତୁ ବୈଜ୍ଞାନିକ ଡକ୍ଟର ଘୋଡ଼ାଚନ୍ଦ୍ର ରଥ ଆମ ଗାଁକୁ ଆସିଥିଲେ। ସେ ଥିଲେ ପ୍ରଥମ ଭାରତୀୟ ଯିଏକି ଚିକାଗୋରେ ଯାଇକରି କରିଥିଲେ ଡକ୍ଟରେଟ୍ ମସରୁମ୍ ଉପରେ। ସେ ଚାହୁଁଥିଲେ ଦୀଘା ଠାରୁ ଶ୍ରୀକାକୁଲମ୍ ପର୍ଯ୍ୟନ୍ତ ଯେଉଁ ଉପକୂଳବର୍ତ୍ତୀ ଅଞ୍ଚଳ ଅଛି, ଯେଉଁଠି ପ୍ରଚୁର ମାତ୍ରାରେ ଧାନ ଚାଷ ହୁଏ ଏବଂ ତାହା ଜଳବାୟୁ ଉଷ୍ମ ଆର୍ଦ୍ର, ଯେଉଁ ଜଳବାୟୁରେ କି ଛତୁ ଚାଷ ଭଲ ହେବ, ତା ଉପରେ ସେ ଗବେଷଣା କରିଥିଲେ। ଏବଂ ସେ କହିଥିଲେ ଓଡ଼ିଶା ଗୋଟିଏ ଗରିବ ରାଜ୍ୟ ହେଲେ ମଧ୍ୟ ଦିନ ଆସିବ ଓଡ଼ିଶା ଏହି ଇଣ୍ଡଷ୍ଟ୍ରି ନେଇ ଗର୍ବ କରିବ ଏବଂ ଓଡ଼ିଶା ଭାରତବର୍ଷର ଛତୁ ଉତ୍ପାଦନକାରୀ ରାଜ୍ୟରେ ପରିଣତ ହେବ, ସାରା ଭାରତକୁ ଏହି ରାଜ୍ୟର ଲୋକମାନେ ଛତୁ ଯୋଗାଇ ପାରିବେ। ସେତେବେଳେ ସ୍ୱପ୍ନ ଦେଖିଥିଲେ। ସେତେବେଳେ ଗାଁକୁ ଆସିଥିଲେ, ସେତେବେଳେ ଆମ ଘର ପାଖରେ ଗୋଟେ ଛୋଟିଆ ଘରେ କିଛି ଲୋକଙ୍କ ସହାୟତାରେ ଗୋଟେ ଛତୁ ଫାର୍ମ ଆରମ୍ଭ ହୋଇଥିଲା, ଯୋଡ଼ିଏ ବେଡ଼ ପଡ଼ିଥିଲା। ସେତେବେଳର ଯେଉଁ ଚିନ୍ତାଧାରା ଥିଲା ସେ କ୍ରମେ କ୍ରମେ ଲିଭିଗଲା। ଯେତେବେଳେ ମୁଁ ପୁଣି କୃଷି ମହାବିଦ୍ୟାଳୟରେ ପାଠ ପଢ଼ିଲି, ସେ ସମୟରେ ସେ କଥା ପୁଣି ଉଜ୍ଜୀବିତ ହେଲା, ତାଙ୍କ କଥା ମନେ ପଡ଼ିଲା। ସୌଭାଗ୍ୟକୁ ସେହି ସମୟରେ ଆମର ଟ୍ରପିକାଲ ମସରୁମ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଓୟୁଟ ମାଧ୍ୟମରେ ଯେଉଁ କାମ କରୁଛି ତାର ଯେଉଁ ଦାୟିତ୍ୱରେ ଥାନ୍ତି ଡକ୍ଟର ଅଦିତ୍ୟ କୁମାର ପାତ୍ର, ଯିଏକି ଏ କଥାଟାକୁ ଆହୁରି ଆଗକୁ ନେବା ପାଇଁ ଆମକୁ ପ୍ରେରଣା ଦେଲେ, ନୂଆ ନୂଆ ସ୍ୱପ୍ନ ଦେଖାଇଲେ। ସେ ସ୍ୱପ୍ନରେ ଆଗ ବଢ଼େଇ ଆମେ ଆରମ୍ଭ କଲୁ। ଯେତେବେଳେ ପ୍ରାରମ୍ଭିକ ସ୍ତରରେ ଆରମ୍ଭ ହେଲା, ସେ ସମୟରେ ନା ମୋ ପାଖରେ ପୁଞ୍ଜି ଥିଲା, ନା ମୋତେ କିଏ ସପୋର୍ଟ ଦେଇଥିଲେ, ନା ଗୋଟେ ବାତାବରଣ ଭଲ ଥିଲା ସପକ୍ଷରେ। ମାତ୍ର 36 ଟଙ୍କା ପୁଞ୍ଜି ବିନିମୟରେ 4ଟି ମଞ୍ଜି କିଣି ମୁଁ ଯେତେବେଳେ ଗାଁରେ ଛତୁ ଚାଷ ଆରମ୍ଭ କଲି, ସେଠୁ ଅପନ୍ତରା ଭୂଇଁରେ ଆରମ୍ଭ ହେଲା। ଏବଂ ତାହାକୁ ଦେଖି ଲୋକ ଆସିଲେ, ଗାଁରେ ଯେଉଁ ବଡ଼ ବଡ଼ ଲୋକ ଥିଲେ କହିଲେ, ଆରେ ସନ୍ତୋଷ ତ ବିଜେପି କଲେଜରେ ପାଠ ପଢ଼ୁଥିଲ, ଭଲ ତୁ ଷ୍ଟୁଡେଣ୍ଟ, ରନ୍ରେ ଫାଷ୍ଟ ହଉ, ସ୍ପୋର୍ଟସରେ ଭଲ କରୁ, ସମାଜର ଅନେକ କାମ କରୁ, ତୁ ଏଇ ଧନ୍ଦା କ'ଣ କରୁଛୁ, ଏଇସବୁ କ'ଣ ତୋ ଦ୍ୱାରା ହେବ, ତୁ ଆଉ କରନା, ଆକୁ ଗଲେ ଜୀବନ ଜୀବିକା ହେଇପାରିବନି ଏବଂ ତୁ ଚାକିରି ବାକିରି କର। ଘରେ କିନ୍ତୁ ମୋର ନନା, ବୋଉ, ମୋର ଜେଜେମା, ବିଶେଷ କରି ଜେଜେମା କହିଲେ, ସେ ପିଲାଟି ଯାହା କହୁଛି ତାହା କରୁ, କାରଣ ତାକୁ ସ୍ୱାଧୀନ ରୂପେ ବଞ୍ଚିବାକୁ ଦିଅ, ଚାକିରି ତ ସମସ୍ତେ କରୁଛନ୍ତି, ବ୍ୟବସାୟ ସମସ୍ତେ କରୁଛନ୍ତି, ନୂଆ ଜିନିଷ ସେ ଆରମ୍ଭ କରୁଛି। ତେଣୁ ସେ ଜେଜେମାଙ୍କ ପ୍ରେରଣା, ବାପା ମାଙ୍କ ଆଶୀର୍ବାଦ, ତାଙ୍କର ପ୍ରେରଣା ସେମାନେ ମନା କରୁନାହାନ୍ତି କେହି। ତେଣୁ ସେହି ପରିପ୍ରେକ୍ଷୀରେ ମୁଁ କାମଟି ଆଗେଇ ନେଲି। 4ଟି ବେଡ଼ରେ ଆମକୁ ପଢ଼ା ହେଇଥିଲା, ଗୋଟିଏ ବେଡ଼ରୁ ପ୍ରାୟ 4 କିଲୋ ଫୁଟିବ, କିନ୍ତୁ 4ଟି ବେଡ଼ ପକେଇଲେ ମୁଁ ଭାବିଲି 16 କିଲୋ ଫୁଟିବ, ତାକୁ ନେଇ ଆଗକୁ ଯିବି। ବାସ୍ତୁ ସେତେବେଳକୁ ମୁଁ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ପାଠ ପଢ଼ିବା ପାଇଁ ପ୍ରିପେୟାର ହେଉଥାଏ, କିନ୍ତୁ ମୋତେ ସ୍ୱପ୍ନ ଦେଖାଇ ଦିଆଗଲା ସେଠି କିଛି ଲାଭ ହେବନି, ତୁ ଏଇଠି ଗାଁରେ ଛତୁ ଚାଷ କଲେ ଏଠି ଲକ୍ଷ ଲକ୍ଷ ଟଙ୍କା ଆୟ ହେବ ଏବଂ ତୁ ଏଇଠି ଭଲରେ ଜୀବନଯାପନ କରିବୁ। ତେଣୁ ସେ ଯେଉଁ ସ୍ୱପ୍ନ ଆମକୁ ଆଗକୁ ବଢ଼ିବା ସହାୟତା କଲା। 4ଟି ବେଡ଼ରୁ ଆମେ ଭାବିଥିଲୁ 16 କିଲୋ ଫୁଟିବ ବୋଲି, କିନ୍ତୁ ଛତୁ ଫୁଟିଲା ମାତ୍ର 3ଟି। ତେଣୁ ତାହା ହିଁ ହେଲା ମୋର ଖଡ଼ିପାଠ ଛତୁ ଚାଷର, ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର। ସେ ଖଡ଼ିପାଠକୁ ପୁଞ୍ଜି କରିକି ଆଗକୁ ବଢ଼ିଲି। କ୍ରମେ କ୍ରମେ କ୍ରମେ କ୍ରମେ ଯେଉଁ ଲୋକମାନେ ମୋତେ ବିରୋଧ କରୁଥିଲେ ସେମାନେ ସବୁ ସାଇଲେଣ୍ଟ ହୋଇଗଲେ। ମୁଁ ତାଙ୍କୁ ବୁଝାଇ ଦେଇଥିଲି ଯେ ଏଇ କଥା ଦିନେ ଓଡ଼ିଶାକୁ ଗୋଟେ ପରିଚୟ ଦେବ, ବାସ୍ତବିକ ସଫଳ ହୋଇଛି ଓଡ଼ିଶା, ଆଜି ଭାରତବର୍ଷର 1 ନମ୍ବର ଜାଗାରେ ପହଞ୍ଚି ଛତୁ ଚାଷରେ। ଆମେ ସବୁଥିରେ ପଶିରେ ଥିଲେ ମଧ୍ୟ ଆମେ ଓଡ଼ିଶା ଭାରତବର୍ଷରେ 2019 ମସିହା ପରଠାରୁ ଲଗାତାର ଭାବେ ହରିୟାଣାକୁ, ପଞ୍ଜାବକୁ, ବଡ଼ ରାଜ୍ୟକୁ ଯେଉଁମାନେ ଛତୁ ଚାଷରେ ଆଗରେ ଥିଲେ ତାଙ୍କୁ ପଛରେ ପକାଇ ପାଳ ଛତୁ, ଧିଙ୍ଗିର ଛତୁ ଏବଂ ଗୋତାମ ଛତୁରେ ଆମେ ଆଗେଇ ଅଛୁ। ବିଶେଷ କରି ପାଳ ଛତୁ ଆମ ରାଜ୍ୟର ଗୋଟେ ପରିଚୟ ହୋଇଯାଇଛି।
1: ବା ଖୁବ୍ ସୁନ୍ଦର, ଆପଣଙ୍କ ପ୍ରଚେଷ୍ଟାକୁ ମାନିବାକୁ ପଡ଼ିବ। ଆଚ୍ଛା, ଏଇ ଛତୁ ଚାଷ କଲାବେଳେ ଆପଣଙ୍କୁ ଆଉ ସବୁ କ'ଣ ଆହ୍ୱାନ ସବୁ ଆସିଲା, ବା ବାଟରେ ଆଉ କ'ଣ ବାଧା ବିଘ୍ନ ସବୁ ଆସିଲା?
0: କୃଷି ଗୋଟିଏ ପ୍ରତିକୂଳ ପରିସ୍ଥିତିରେ ସଫଳ ହେବା ପାଇଁ ପ୍ରେରଣା ଯୋଗାଏ। ଚାଷୀ ଗୋଟିଏ ପ୍ରାଣୀ ଯିଏକି ଲକ୍ଷ ଲକ୍ଷ ଜୀବଙ୍କୁ ପୋଷେ, ଏବଂ ବିଶେଷ କରି ଇଏ ଗୋଟେ ନାଇଦରେ ପ୍ଲାଣ୍ଟ ନରେ ଆନିମଲ୍, ଇଏ ଗୋଟେ ପ୍ରାଣୀ ନୁହେଁ କିମ୍ବା ଗୋଟେ ଉଦ୍ଭିଦ ନୁହେଁ, ଇଏ ଗୋଟେ ଫଙ୍ଗସ୍। ଏ ପୃଥିବୀରେ 1,44,000 ପ୍ରଜାତିର ଫଙ୍ଗସ୍ ଅଛନ୍ତି, ତାକୁ ପୁଣି ଡିଭିଜନ୍ କରାଯାଇଛି। ୟା ଭିତରୁ ଇଡିବୁଲ୍ ଫଙ୍ଗସ୍ ମାତ୍ର 1,000 ପ୍ରକାରର, ବାକି ତକ ସବୁ ପଏଜନସ୍। ତେଣୁ ୟାକୁ ନେଇ କାମ କରିବା ସବୁଠୁ ବଡ଼ କଷ୍ଟକର କାମ। ଗାଈ ଚାଷ ହଉ, ମାଛ ଚାଷ ହଉ, ଆପଣଙ୍କ ଧାନ ଚାଷ ହଉ, ବିଭିନ୍ନ ଚାଷ ବିଭିନ୍ନ ବର୍ଷ ବର୍ଷ ଧରିକି କି 5,000 କି 1,000 ବର୍ଷ ଧରିକି ଆରମ୍ଭ ହେଲାଣି, କିନ୍ତୁ ଛତୁ ଚାଷ ଗୋଟେ ନବୀନତମ ଜ୍ଞାନକୌଶଳ, ଯାହାକି ତାକୁ ବହୁତ ହର୍ଡଲ୍ସ ଆସିବ ହିଁ ସ୍ୱାଭାବିକ। ଆପଣ ବେଡ଼ ପକାଇବେ, ମଞ୍ଜି ଦେବେ, ଛତୁ ଫୁଟିବନି, ଛତୁ ଫୁଟିବ ଛୋଟ ଛୋଟ ହେବ ବଢ଼ିବନି, ସିଏ ଗୋଟେ ସମସ୍ୟା। ଆପଣ ତାକୁ ନେଇକରି ବିକ୍ରି କଲା, ସିଏ ଗୋଟେ ସମସ୍ୟା। ଆପଣ ବିଶ୍ୱାସ କରିବେନି ଯେ ଯେଉଁ ସମୟରେ ଛତୁ ଚାଷ ଆରମ୍ଭ ହେଲା ସେତେବେଳେ ଲୋକମାନେ ଛତୁ ଖାଇବା ଜାଣିଥିଲେ ସତ, କିନ୍ତୁ ତାହା ଚାଷ ହେଇ ବଜାରରେ ବିକ୍ରି ହେବ ଏ କଥା କେହି ଭାବିନଥିଲେ। ତେଣୁ ମୋର ଯେତେବେଳେ 5 କିଲୋ 200 ଗ୍ରାମ ଛତୁ ନେଇକରି ମୁଁ ରାଜମହଲ ଛକରେ ଠିଆ ହେଲି, ସେ ସମୟରେ ସେ ଜିନ୍ ପ୍ୟାଣ୍ଟ ସାର୍ଟ ଥାଏ, କଲେଜ ପ୍ୟାଣ୍ଟ ସାର୍ଟ ଥାଏ, ଗଜରା ଗଜରା ଦାଢ଼ି, ତାକୁ ନେଇ ମୁଣ୍ଡରେ ଗଛ ମୂଳ ଠିଆ ହେଲି। ମୋର ଥିବା ଜୁନିୟର ପିଲାମାନେ ଯେଉଁମାନେ ମୋତେ ଚିହ୍ନିଥିଲେ, କହିଲେ ସାର୍ ଭାଇନା କ'ଣ ଆପଣ ଏମ୍ଏ କରିବା କଥା, ଆପଣ ଏଠି କ'ଣ ଛତୁ ବିକୁଛନ୍ତି? ଗଲାରେ ଦେଖ, ଏଇ ଯେଉଁ ଜିନିଷ ଆମେ କରୁଛି ଏହା ଦିନେ ଲକ୍ଷ ଲକ୍ଷ ଓଡ଼ିଆକୁ କାମ ଦେବ, ଓଡ଼ିଆଙ୍କ ମନରେ ଖୁସି ଦେବ ଏବଂ ଗର୍ବ ଦେବ। ଯେଉଁ ଓଡ଼ିଆର ଲୋକଙ୍କର ପରିଚୟ ହେଉଛି ଦାଦନ ଖଟିବା, ଯେଉଁ ଓଡ଼ିଆର ପରିଚୟ ହେଉଛି ବଙ୍ଗଳାରେ ଯାଇକରି ବାସନ ମାଜିବା ଏବଂ ବଗିଚାରେ କାମ କରିବା, ଏବଂ ଯେଉଁ ଲୋକଙ୍କର କାମ ହେଉଛି ଇଟା ବଢ଼ିବା ଆନ୍ଧ୍ରପ୍ରଦେଶରେ, ସେ ଶ୍ରମିକମାନେ ଫେରିବେ ଏଠିକି, ନଡ଼ା ପାଣି ଅଛି ତାକୁ ନେଇ ଯେଉଁ ଖାଦ୍ୟ ତିଆରି ହେବ, ତା ଭାରତବର୍ଷରେ ଓଡ଼ିଶାର ଗୋଟେ ନୂଆ ପରିଚୟ ତିଆରି କରିବ। ସେମାନେ ଯେଉଁ ପିଲାମାନେ ଶୁଣନ୍ତି ସେମାନେ ହସିଦିଅନ୍ତି ଟିକେ, ଆଏ କ'ଣ କହୁଛନ୍ତି ସାର୍। ତେଣୁ ସେ ପରିଚୟ ଯେତେବେଳେ ସେମାନେ ଦେଖନ୍ତି ବିଭିନ୍ନ ଟିଭିର ପ୍ରୋଗ୍ରାମରେ, ଯେତେବେଳେ ସମ୍ବାଦପତ୍ରରେ, ଯେତେବେଳେ ଗୁଗୁଲରେ ମାରନ୍ତି, ମସରୁମ୍ ମ୍ୟାନ୍ ଅଫ୍ ଓଡ଼ିଶା ଗୁଗୁଲରେ ମାରିଲେ ଦେଖାହେଉଛି ମୋ କାହାଣୀ, ଯେତେବେଳେ ସେମାନେ ଦେଖା ହୁଅନ୍ତି କହନ୍ତି, ଭାଇ ତୁମେ ଯେତେବେଳେ କଥା

0: କହିଥିଲ ସେ କଥାଟି ମୋର ଏବେ ବି ମନେ ଅଛି, ସେ କଥାଟି ଏବେ ପୁରୁଣା ହେଇଛି, ମୁଁ ସେଥିପାଇଁ କି ଗୋଟିଏ ବର୍ଷରେ ହେଇନି, 1989ରୁ ଟିଲ୍ ନାଓ 2026, ଏ ଯେଉଁ ଲମ୍ବା ଇତିହାସ, ତା ଭିତରେ ଅନେକ ଘଟଣା ଘଟିଯାଇଛି, ଅନେକ ପ୍ରତିରୋଧ ମଧ୍ୟ ଆସିଛି, 6-6ଟା ବାତ୍ୟା, ମହାବାତ୍ୟା, ଫାଇଲିନ୍, ଫନି, ହୁଡ଼ୁହୁଡ଼ୁ, ତିତିଲି, ଏମିତି ଅନେକ ବାତ୍ୟା, ତା ସହିତ ଦିଦିରା ବନ୍ୟା, ସେ ଫାର୍ମ ଉପରେ ଯାଇଛି, ଫାର୍ମ ଭାଙ୍ଗିଯାଇଛି, କିନ୍ତୁ ମୁଁ ମନ ଭାଙ୍ଗିନି, ସେ ଫାର୍ମ ଛାଡ଼ିଯୋଗୁଁ ଠିଆ କରିଛି, ମୁଁ ବି ଠିଆ ହେଇଛି, ଏବଂ ସେ ପ୍ରତିକୂଳ ପରିସ୍ଥିତିରେ ଠିଆ ହେବା କାରଣରୁ ଅନେକ ଲୋକ ସାହାରା ପାଲଟିଛନ୍ତି, ନିରନ୍ତର ଭାବେ ଲୋକମାନଙ୍କୁ ଜ୍ଞାନ କୌଶଳ ଦେବା ସଙ୍ଗେ ସଙ୍ଗେ ଭାରତବର୍ଷର 11ଟା ରାଜ୍ୟକୁ ଏ ଟେକ୍ନୋଲୋଜି ସମ୍ପ୍ରସାରଣ କରିଛି। ଏବଂ ସବୁଠୁ ଖୁସିରେ ହେଉଛି, ଯେତେବେଳେ ଆମର ଗୋଟିଏ ହେଡ୍ ଅଫିସ୍ ଅଛି ଡାଇରେକ୍ଟର ଅଫ୍ ମସରୁମ୍ ରିସର୍ଚ୍ଚ ସୋଲାନରେ, ହିମାଚଳ ପ୍ରଦେଶରେ, ପ୍ରତିବର୍ଷ ଏଠି ମେଳା ଲାଗେ, 2011 ପ୍ରଥମ ଓଡ଼ିଆ ହିସାବରେ ଯେତେବେଳେ ମୋତେ ଆଇସିଆର୍ ଆୱାର୍ଡ଼ ତରଫରୁ ଗୋଟିଏ ସମ୍ମାନସୂଚକ ପଦ ମିଳିଲା, ଯେ ସେ ସମୟରେ ମୁଁ ଆଖିରେ ଲୁହାସିଗଲା, ପ୍ରକୃତିରେ ମୁଁ ଯେଉଁ ପ୍ରତିକୂଳ ପରିସ୍ଥିତିକି ଏଠି ପହଞ୍ଚିଛି ତା ପ୍ରତି ନିଶ୍ଚିତ ରୂପେ ଉପନା କିଏ ଗୋଟେ ଦେଖୁଛି ମୋତେ। ତା ଯୋଗୁଁ ସର୍ବୋଚ୍ଚ ସଂସ୍ଥା ଯେଉଁ କୃଷି ବିଭାଗର ଆଇସିଆର୍ ଇଣ୍ଡିଆନ୍ କାଉନସିଲ୍ ଅଫ୍ ଏଗ୍ରିକଲଚର୍ ରିସର୍ଚ୍ଚ ତାହା ଆଜି ମୋତେ ଦେଇଛି, ଏବଂ ତାହା ପ୍ରଥମ ଓଡ଼ିଆ ଲୋକ ପାଇଥିବା କାରଣରୁ ମୋ ମନରେ ବହୁତ ଖୁସି ହୋଇଯାଇଥିଲା। ତାଠୁ ମୁଁ ଆଗେଇ ଚାଲିଲି ଏବଂ ପୁରସ୍କାର ପାଇଁ କାମ କରୁନଥିଲି, ମୁଁ କାମ କରୁଥିଲି ମୋ ଓଡ଼ିଆ ଲୋକମାନେ ଯେଉଁମାନେ ବାହାରେ ଦାରିଦ୍ର୍ୟ ସୀମାରେଖା ରହିକରି ସେମାନେ ବାହାରେ କୁଡ଼ିବେଳା ଖଟୁଛନ୍ତି, ସୁରଟରେ ଲୁଗା କରୁଛନ୍ତି, ବମ୍ବେରେ ଚାହା ବିକୁଛନ୍ତି, ବହୁତ ଦୁଃଖରେ ଘଟଣା ଘଟୁଛନ୍ତି। ମୁଁ ସାରା ଭାରତ ବୁଲା ଦେଖିଲି ଯେ ଓଡ଼ିଆ ଲୋକମାନଙ୍କ ପାଇଁ ଟ୍ୟାଲେଣ୍ଟ ଅଛି, ପରିଶ୍ରମୀ, ସେମାନଙ୍କୁ ଉଦ୍ୟମ କରିବାର ସାମର୍ଥ୍ୟ ଅଛି, କିନ୍ତୁ ସୁଯୋଗ ଅଭାବରୁ ସେମାନେ ପାରୁନାହାନ୍ତି। ସେହି ସକାଶେ ଯେତେବେଳେ ଲୋକମାନେ କାମ ପାଇଲେ, ଆଜି 130,000 ଉର୍ଦ୍ଧ୍ୱ ଲୋକ ଏଠି ଫ୍ୟାମିଲି ଏଠି କାମ ପାଇଛନ୍ତି, ଏବଂ ବାର୍ଷିକ 2500 କୋଟିର କାରବାର ହେଉଛି, 350ଟା ମଞ୍ଜି ୟୁନିଟ୍ ଅଛି, ଏବଂ ବହୁତ କାମ ହେବା କାରଣରୁ ଓଡ଼ିଶା ଯେ ଏଗାଗରେ ଅଛି।
1: ଆପଣଙ୍କ ଉଦ୍ୟମ ବହୁତ ପ୍ରେରଣାଦାୟୀ। ତାହେଲେ ଏଇସବୁ ଛତୁ ଚାଷର ଉଦ୍ୟମ କଲା ଭିତରେ ଆପଣଙ୍କ ପ୍ରୋତ୍ସାହନ ସବୁ କିଏ ହେଇଛନ୍ତି, କିଏ ବାଟରେ ଆପଣଙ୍କୁ ସାହାଯ୍ୟ ସହଯୋଗ କରିଛନ୍ତି?
0: ପ୍ରଥମ ପ୍ରୋତ୍ସାହନ ମୋ ବାପା ମା, ତାଙ୍କର ଆଶୀର୍ବାଦ, ତାଙ୍କର କେବେ ନିରାଶ କର ଦେଇନାହାନ୍ତି ସେ, ଏବଂ ତା ସହିତ ମୁଁ କୃଷି ବୈଜ୍ଞାନିକମାନେ ଯେଉଁମାନେ ମୋତେ ପାଠ ପଢ଼ାଉଥିଲେ, ଯେଉଁମାନଙ୍କ ପାଖରେ ମୁଁ ଶିଖିଥିଲି, ଅନେକ ବୈଜ୍ଞାନିକ ନାଁ ତ କହିବ ମୁଁ ସମସ୍ତଙ୍କର, ତଥାପି ଡକ୍ଟର ଗୋବର୍ଦ୍ଧନ ରଥ, ଡକ୍ଟର ଅଦୈତ କୁମାର ପାତ୍ର, ଡକ୍ଟର ନିରଞ୍ଜନ ପଣ୍ଡା, ଡକ୍ଟର ଚିନାରା, ଡକ୍ଟର ବିକ୍ରମ ପାଣି, ଡକ୍ଟର କୈଳାଶିଧର ମହାପାତ୍ର, ଅନେକ ସାଇଣ୍ଟିଷ୍ଟ ଯେଉଁମାନେ ସହାସ କରିଛନ୍ତି, ଏବଂ ସେଥିପାଇଁ ମଧ୍ୟ ସରକାର ମଧ୍ୟ ପ୍ରୋତ୍ସାହନ ଦେଇଛନ୍ତି। 2005 ଅକ୍ଷି ତୃତୀୟାର ପୂର୍ବ ଦିନ ମୋତେ ଗୋଟେ ଚିଠି ଆସିଲା, ଆପଣ ଆସନ୍ତୁ, ଆପଣଙ୍କୁ କାଲି ସମ୍ମାନିତ କରାଯିବ ଅକ୍ଷି ତୃତୀୟାରେ। ମୁଁ କ'ଣ ସମ୍ମାନ ନା, ଆପଣ ଛତୁଚାଷରେ ଏତେ ଲୋକଙ୍କୁ ସାହାଯ୍ୟ କରିଥିବା କାରଣରୁ ଆପଣଙ୍କୁ ସମ୍ମାନିତ କରାଯିବ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଷି ତୃତୀୟା ଦିନ ଗୋଟିଏ ମାନପତ୍ର, ଗୋଟିଏ ସାଲ୍ ଦେଇକି ମୋତେ ଯେତେବେଳେ ପଚାରିଲେ, ତୁମ ଲକ୍ଷ୍ୟ କ'ଣ ତୁମେ ଚାହୁଁଛ, ମୁଁ କହିଲି ଆଜ୍ଞା ଆଗକୁ ଯିବି ଛତୁଚାଷରେ, ନା ତୁମେ ଆଗକୁ ଚାଲ, ମୁଁ ତୁମ ପଛରେ ଅଛି। 10,000 ଲୋକ ମୁଁ ବି ତାଳି ମାରିଲି, ସେଇଠି ମୋ ମନୋବଳ ବଢ଼ିଗଲା ଯେ ମୁଁ ଯେ ଚାକିରି କରିଥାନ୍ତି ବା ଅନେକ ଛୋଟ କାଟ ବ୍ୟବସାୟ କରିଥାନ୍ତି, ଆଜି ଏ ସମ୍ମାନ ମୋତେ ମିଳିନଥାନ୍ତା। ପ୍ରଥମ ଓଡ଼ିଆ ଚାଷୀ ହିସାବରେ ଆମ ଷ୍ଟେଟ୍ ଆୱାର୍ଡ଼ର, ପ୍ରଥମ ଷ୍ଟେଟ୍ ଆୱାର୍ଡ଼ ମୋତେ ପାଇଛି। ଦ୍ୱିତୀୟ କଥା ହେଉଛି ସରକାରୀ ସହାୟତା, ସରକାରୀ ସହାୟତାର ହାତ ସେମାନେ ବଢ଼ାଇଛନ୍ତି। ପ୍ରଥମେ ସେମାନେ ଲୋନ୍ ଦେବାକୁ ନାପସନ୍ଦ କରୁଥିଲେ, 5,270 ପ୍ରଥମେ ଲୋନ୍ ଦେଇଥିଲେ, ତାକୁ ସୁଝି ସାରିଲା ପରେ ମୁଁ ପୁଣି 1,00,000 ଲୋନ୍ ପାଇଲି, ସେ ଲୋନ୍ ସୁଝିଲା ପରେ ଏବେ ମୁଁ 10ଥର ପାଇଁ ଲୋନ୍ ଆଣିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, MIDH ଯୋଜନା ଏବଂ ଉଦ୍ୟାନ କୃଷି ଯୋଜନା, ଅନେକ ଯୋଜନା ଭିତରେ ଆମ ସରକାର ଆମକୁ ହାତ ବଢ଼ାଇଛନ୍ତି। ତାର କାରଣ ହେଉଛି ଲୋକଙ୍କ ପାଖରେ ଏବେ ସମୟ ଆଉ ନାହିଁ, ବିଶେଷ କରିକି ତାଙ୍କର ମାନେ ଅବସର ନେବା ପାଇଁ, କାମ ଦରକାର, ଲୋକଙ୍କ ରୋଜଗାର ଦରକାର, ଲୋକଙ୍କ ପରିବାର ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଆମକୁ ସହାୟତା ଦେଇଛନ୍ତି। ମୁଁ ଏବେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହୋଇ ଦ୍ୱିତୀୟ ଥର ପାଇଁ ଲୋନ୍ ଆଣିଛି, ପ୍ରାୟ ସେଇ 40,00,000 ସେଥିରୁ ଅଧା ଆଦି ଛାଡ଼ ହେଇଛି, ଏବଂ ଆଉ ଅଧାକୁ ମୁଁ ସୁଝି ଚାଲିଛି। ତେଣୁ ସରକାର ଯଥେଷ୍ଟ ସହାୟତା ହାତ ବଢ଼ାଉଛନ୍ତି। ଆମର ଅନେକ ସରକାରୀ ଯୋଜନା ବିଷୟରେ ଜାଣିପାରନ୍ତି ନାହିଁ। ଉଦ୍ୟୋଗ ବିଭାଗ ତରଫରୁ MIDH ମାନେ ଆପଣଙ୍କର ଗୋଟେ ବଢ଼ିଆ ଯୋଜନା, ସେ ଯୋଜନାରେ ଏବେ 2,00,000 ଗୋଟେ ଯୋଜନା ଆସିଛି, ଯେଉଁ ଯୋଜନାରେ କି 1,00,000 ଛାଡ଼, ଯଦି 2,00,000 ଗୋଟିଏ ପ୍ରୋଜେକ୍ଟ କରେ ସେଥିରେ ସରକାର ଦେବେ 1,00,000। ସେ ଯୋଜନା ବ୍ୟତୀତ ଆପଣଙ୍କର ସେଲ୍ଫ ହେଲ୍ପ ଗ୍ରୁପ୍ ମାନେ କହୁଛନ୍ତି, ସେମାନେ ଯେ ଛୋଟ ଫାର୍ମ କରିବେ, ମହିଳା

ପ୍ରତି ବ୍ଲକରେ ପାଖାପାଖି ହେଇଗଲାଣି ଏବଂ ଜ୍ଞାନକୌଶଳ ମଧ୍ୟ ଆମମାନଙ୍କ ଭଳି ଚାଷୀମାନେ ତାଙ୍କୁ ସହଯୋଗ କରୁଛୁ। ଏଥିରେ ମଧ୍ୟ ଅନେକ ପ୍ରକାର ଗୋଟିଏ କଥା ଏଠି କହିଦେବାକୁ ଚାହେଁ, ଚାଷୀମାନେ ଯେତେବେଳେ ଆରମ୍ଭ କରୁଛନ୍ତି ସେମାନେ ନୂଆ ନୂଆ ଜ୍ଞାନକୌଶଳ ଭଲ ଭାବେ ଧରିପାରିନାହାନ୍ତି ଏବଂ ସେଥିପାଇଁ କିରି ଆମର କୃଷି ମହାବିଦ୍ୟାଳୟ ନିରନ୍ତର ତା ଟ୍ରେନିଂ କରୁଛି। ଆଉ ଆମ ଭଳି ଉଦ୍ୟୋଗୀମାନେ, କେବଳ ମୁଁ ଏକା ନୁହେଁ, ମୋ ଭଳି ଅନେକ ଉଦ୍ୟୋଗୀ ଅଛନ୍ତି ଯେଉଁମାନେ ପୁରୁଣା ହେଇଗଲାଣି, ସେମାନେ ମଧ୍ୟ ଏଇ ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିକରି ସେମାନେ ମଧ୍ୟ ଲୋକଙ୍କୁ ଯେଉଁ ଫେଲର ହେବାର ଯେଉଁ ତାକୁ ନିରାକରଣ କରିବା ପାଇଁ ବିଭିନ୍ନ ପ୍ରକାର କଥା ଆମ ଲୋକଙ୍କୁ ବୁଝାଉଛୁ। ଆମେ ବିଶେଷ କରି ଆମର ଯେଉଁ କଳିଙ୍ଗ ମସରୁମ୍ ସଂସ୍ଥାଟି ଅଛି ସେଥିରେ ପାଞ୍ଚଟା ୟୁନିଭର୍ସିଟି ପିଲାମାନେ ଇଣ୍ଟର୍ଣ୍ଣସିପ୍ କରୁଛନ୍ତି, ସୋଆ, ସିଇସି, ଓୟୁଟି, ସେଞ୍ଚୁରିଆନ୍, ଏଇସବୁ ପାଞ୍ଚଟି ସେମାନେ ଯେଉଁ ଆସୁଛନ୍ତି ସେମାନେ ବିଭିନ୍ନ ଜାଗାରେ ମଧ୍ୟ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। ସେମାନେ ଯେଉଁ ମାସେ କଳିଷ୍ଠି ଜ୍ଞାନକୌଶଳ ପାଆନ୍ତି ଫ୍ରି ଅଫ୍ କଷ୍ଟରେ, ସେମାନେ ମଧ୍ୟ ତାକୁ କାମେ ଲଗାନ୍ତି, ଯେଉଁଠି ସେମାନେ ହାରିଯାଆନ୍ତି ବା ତାର ବାଟ

ନିଅନ୍ତିନି, ସେମାନେ ମୋତେ ପଚାରନ୍ତି ବା ସେମାନେ ସହଯୋଗ ନିଅନ୍ତି। ତେଣୁ ମୋର ପ୍ରଚେଷ୍ଟା ଜାରି ରହିଛି, ମୋର ଓଡ଼ିଆ ଲୋକମାନେ କୁଆଡ଼େ ଦାଦନ ନ ଖଟନ୍ତୁ, ମୋ ଓଡ଼ିଆ ଲୋକମାନେ କେଉଁଠି ଯାଇକି କାହା ପାଖରେ ଅପମାନିତ ନ ହେଉଥୁ, ଏ ଓଡ଼ିଆର ସଶକ୍ତ ଓଡ଼ିଆ ହେଉ। କାହିଁକି ଏ ଓଡ଼ିଆ ଲୋକମାନେ ତିଆରି କରିଥିବା କୋଣାର୍କ ମନ୍ଦିର, ଏ ଓଡ଼ିଆ ଲୋକମାନେ ତିଆରି କରିଥିବା ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଭଳିଆ ମନ୍ଦିର, ତେଣୁ ଏ ଲୋକମାନେ ଦରିଦ୍ର ଲୋକ ନୁହେଁ କି କୌଣସି ପ୍ରକାର ତାଙ୍କ ପାଖରେ କଳାକୌଶଳ ଅଭାବ ନାହିଁ। ତେଣୁ ଏ ଲୋକଙ୍କୁ ସଶକ୍ତ କରିବାକୁ ପଡ଼ିବ। ଏ ରାଜ୍ୟକୁ ସଶକ୍ତ କରିବାକୁ ହେଲେ ଛତୁ ଚାଷ ଭଳି ଅନେକ କଥାକୁ ଆମେ ସଶକ୍ତ କରିବା, ବିଶେଷ କରି ଚାଷ ଆଗାମୀ ଦିନରେ ଯୁବପିଢ଼ି ମାନଙ୍କର ନିଶ୍ଚିତ ରୂପେ ରୋଜଗାରର ମୁଖ୍ୟ ପନ୍ଥା। ଦେଶ ସ୍ୱାଧୀନ ହେଉନଥିଲା

0: ଏ ରାଜ୍ୟକୁ ସଶକ୍ତ କରିବାକୁ ହେଲେ ଛତୁ ଚାଷ ଭଳି ଅନେକ କଥାକୁ ଆମେ ସଶକ୍ତ କରିବା, ବିଶେଷ କରି ଚାଷ ଆଗାମୀ ଦିନରେ ଯୁବପିଢ଼ିମାନଙ୍କର ଗୋଟେ ନିଶ୍ଚିତ ରୂପେ ରୋଜଗାରର ମୁଖ୍ୟ ପନ୍ଥା ହେବ। ଦେଶ ସ୍ୱାଧୀନ ହେଉନଥିଲା ବେଳେ ପ୍ରଥମ କାମ ଥିଲା ଦେଶକୁ ସ୍ୱାଧୀନତା କରିବା, ଏବଂ ସ୍ୱାଧୀନତା ଯେଉଁମାନେ କରିବା ପାଇଁ ଲଢ଼ୁଥିଲେ ତାଙ୍କୁ କୁହାଯାଏ ସ୍ୱାଧୀନତା ସଂଗ୍ରାମୀ। ଆଜିର ଦିନରେ ବେରୋଜଗାର ହେଉଛି ମୁଖ୍ୟ ସମସ୍ୟା, ଯେଉଁମାନେ ରୋଜଗାର ଦେଉଛନ୍ତି ସେମାନେ ମୁଖ୍ୟ ସମାଜସେବୀ, ତାଙ୍କଠୁ ବଡ଼ ସମାଜସେବୀ କେହି ନାହିଁ। ଆଉ ତା ଭିତରେ କୃଷି ଉଦ୍ୟୋଗଟି ସବୁଠୁ ବଡ଼ ଉଦ୍ୟୋଗ, ଯେଉଁ ଉଦ୍ୟୋଗ ପାଇଁ ସରକାର ଖୋଲା ହାତ ବଢ଼େଇଛନ୍ତି, ଦିଆ ତ ନେଇ ସହସ୍ର ହାତ ବଢ଼େଇଛନ୍ତି, କିନ୍ତୁ ଆମେ ସୁଯୋଗ ନ ନେଇକି ଆମେ ଚାଷକୁ ନାକ ଟେକୁଛେ। ତାର କାରଣ ହେଉଛି ଆଜିକାଲିକା ପିଢ଼ି ଗୋଟେ ଯଦି ପୁଅର ବାହାର ଠିକ୍ ହେଉଛି ଉଠି ହେଉଛି, ସେ ପଚାରୁଛି ପୁଅ କ'ଣ କରୁଛି, ନା ଚାଷ କରୁଛି, ସାଙ୍ଗେ ସାଙ୍ଗେ ମୁଁ ଫେରିଲା, ସେ ଚାକିରି କରିଛି ସରକାରୀ ଚାକିରି ସାଙ୍ଗେ ସାଙ୍ଗେ ହେବ, ବେସରକାରୀ ଚାକିରି କରିଛି ଚଳିବ, କିନ୍ତୁ ଚାଷ କଲେ ବାହାହେବାଟା ଭାରି କଷ୍ଟ। ତେଣୁ ସେଇ ଯେଉଁ ମାନସିକତା, କେବଳ ଚାକିରି କଥା ଲୋକମାନେ ବାହାହେଇକି ସଂସାର କରିପାରିବେ କି କରିବେ ନାହିଁ, ତା ଗୋଟେ ଭୁଲ ପ୍ରମାଣିତ ହେଉଛି। ମୁଁ ଯେତେବେଳେ ମୋର ବାହାର ସାମାଜିକ ବ୍ୟବସ୍ଥା ହେଲା, ପ୍ରାୟ ଡଜନ ଉପରେ ଝିଅ ନାକ ଟେକିଥିଲେ ଏବଂ ଫେରି ଦେଇଥିଲେ, କିନ୍ତୁ ଯାହା ହେଉ ଯିଏ ମୋତେ ବୁଝିଥିଲା, ଯିଏ ତାଙ୍କ ବାପା ବୁଝିଥିଲେ, ସେ ଆଜି ମୋର ସହଯୋଗୀ, ମୋର ଆବସେଣ୍ଟରେ ସେ କାମ ଚଳାଉଛି, ଏବଂ ସିଏ ମଧ୍ୟ ତା ନାଁରେ କୃଷି ଉଦ୍ୟୋଗ ହୋଇଛି, ଏବଂ ସିଏ ମଧ୍ୟ ଆଜି ପ୍ରୋସେସିଂ ଅନ୍ୟାନ୍ୟ କଥାରେ କାମ ସହଯୋଗ କରୁଛି, ମୋର ପୁଅ ମଧ୍ୟ ବିଟେକ୍ କରିଛି, ସେ ମଧ୍ୟ ମୋର ସହଯୋଗ କରୁଛି। ସେମାନେ ବୁଝିଛନ୍ତି ଯେ ଆଗାମୀ ଦିନର ଲକ୍ଷ୍ୟ ହେଉଛି କୃଷି ଉଦ୍ୟୋଗ ଠିଆ ହେବ, ଏବଂ ଯାହାଦ୍ୱାରା କି ନିଜର ସମ୍ମାନ ସହିତ ନିଜେ ବଞ୍ଚିବାର ରାହା ମିଳିବ, ଏବଂ ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ। ତେଣୁକି ମୋତେ ଗୋଟିଏ କଥା ଜଣେ ବନ୍ଧୁ କହିଥିଲେ ଯେ ତମେ ତ ବଞ୍ଚିଛ, ତମେ ଅନ୍ୟମାନେ ବି କ'ଣ କରୁଛ? ମୁଁ କହିଲି କ'ଣ ଆଜ୍ଞା ଆପଣଙ୍କ ମତାମତ? ନା, ସେ କହିଲେ ବଞ୍ଚି ବଞ୍ଚାଇବା କର୍ମ ଯାହା ନିଶ୍ଚୟ ଜାଣିଥାଅ ଧର୍ମ ତାହା, ଧର୍ମ ହିଁ ତାହା ଯାହା ତୁମେ ଅନ୍ୟକୁ ବଞ୍ଚିବାର ବାଟ ଦେଖେଇବ। ଆଜି ସେୟା ହେଇଛି, 37 ବର୍ଷ ହେଲା ନିରନ୍ତର ଭାବେ ମୁଁ ନିଜେ ବଞ୍ଚିଛି, ଲକ୍ଷ ଲୋକଙ୍କୁ ଦେଖି ବଞ୍ଚିବାର ବାଟ ଦେଖେଇଛି, ପ୍ରେରଣା ଦେଇଛି, ଲୋକ ମୋତେ ଦେଖିଛନ୍ତି, ମୋର ଅଭାବ ଦେଖିଛନ୍ତି, ମୋର ଦୁଷ୍ଟ ଦେଖିଛନ୍ତି, ଯେଉଁଠି ସାଇକେଲ ନଥିଲା ଆଜି ମୁଁ ଫୋର୍ ହ୍ୱିଲର୍ ଆସୁଛି, ଯେଉଁଠି ମୋର ଗୋଟିଏ ଝୁପୁଡ଼ି ଘର ଥିଲା ଆଜି 3 ତାଲା ବିଲ୍ଡିଂ ଠିଆ ହେଇଛି, ମଲ୍ଟିପୁଲ୍ ବିଲ୍ଡିଂ ଠିଆ ହେଇଛି। ତେଣୁ ତାହା କେବଳ ଏଇତ ସମ୍ଭବ ହେଇଛି, ମୋର ଆଉ କିଛି ରୋଜଗାର ନାହିଁ, ମୋର ଏକମାତ୍ର ରୋଜଗାର ହେଉଛି ଛତୁ ଚାଷ, ଛତୁ ମଞ୍ଜି ତିଆରି କରିବା, ପ୍ରୋସେସିଂ କରିବା ଏବଂ ଟ୍ରେନିଂ ଦେବା, ଯାହାଫଳରେ ଓଡ଼ିଶାର ଅଗଣିତ ଲୋକ ଆଜି କାମ ପାଇଛନ୍ତି। ଓଡ଼ିଶା ଆଜି ଭାରତ ବର୍ଷର ମୁଣ୍ଡଟି ଗର୍ବରେ କହୁଛି, ଆମେ ହେଉଛୁ 1 ନମ୍ବର ରାଜ୍ୟ ଯେଉଁଠିକି ଛତୁ ଚାଷରେ ଆମେ ହେଉଛୁ ସବୁଠୁ ଆଗୁଆ ରାଜ୍ୟ, ଏବଂ ଆଗାମୀ ଦିନରେ ଆମର ଅମୁଲ ଭଳି ଏବଂ ଅନ୍ୟାନ୍ୟ ଇଏ ଭଳି ଆମ ମଧ୍ୟ ପ୍ୟାକେଟ୍ ଛତୁ ସାରା ଭାରତରେ ବିକ୍ରି ହେବ। ସେହି ପର୍ଯ୍ୟନ୍ତ ଆମ ଲୋକମାନେ ଆମ ସହିତ ରହିବା ଦରକାର। ଆଗାମୀ ଦିନରେ ଦେଖିବେ ଲୋକମାନେ ଚାଷକୁ ଆସିବାକୁ ବାଧ୍ୟ ହେବେ, ବାଟରେ କିଛି ନାହିଁ। ଆଉ ନୂଆ ଯେଉଁ ଆମେ କହୁଛେ ଚାଷମାନେ କ'ଣ, ଧାନ ଚାଷକୁ ବୁଝୁଛେ, ଧାନ ଚାଷ କେବଳ ଯେ ରୋଜଗାର ମାଧ୍ୟମ ତାହା ନୁହେଁ, ନୂଆ ନୂଆ ଚାଷ ଆସିଲେଣି, କେବଳ ଛତୁ ଚାଷ ନୁହେଁ, ନୂଆ ନୂଆ ଜ୍ଞାନ, ନୂଆ ନୂଆ କୌଶଳ ପଦ୍ଧତି ଏ ଲୋକଙ୍କୁ ସଶକ୍ତ କରିବ, ଯୁବପିଢ଼ି କାମ ଦେବ, ନହେଲେ ଯୁବପିଢ଼ି ଆଗାମୀ ଦିନରେ ଅଲଗା ଉପାୟ ପାଇବେ ନାହିଁ, ଚାଷ ଏକମାତ୍ର ମାଧ୍ୟମ ହେବ।
1: ଆପଣଙ୍କର କଥା ଆମ ଶ୍ରୋତା ବନ୍ଧୁମାନଙ୍କୁ ନିଶ୍ଚିତ ଭାବେ ଆଜି ବହୁତ ପ୍ରେରଣା ଦେଇଥିବ, ଆମ ଛାତ୍ରମାନଙ୍କୁ, ଯୁବପିଢ଼ିଙ୍କୁ, ଛତୁ ଚାଷୀଙ୍କୁ, ସମ୍ପୂର୍ଣ୍ଣ ଶ୍ରୋତା ବନ୍ଧୁମାନଙ୍କୁ। ଆପଣ ବହୁତ ଉପାଦେୟ କଥା ସବୁ କହିଲେ, ଆଉ ଚାଷକୁ କେମିତି ଆଜିର ସମାଜରେ ଆପଣେଇ ହେବ, ତାଦ୍ୱାରା କେମିତି ନିଜକୁ ସକ୍ଷମ କରିହେବ, ନିଜ ପରିବାର ପ୍ରତିପୋଷଣ କରିହେବ, ସମାଜ ପାଇଁ କିଛି କରିହେବ, ଯୁବପିଢ଼ିକୁ ସାମିଲ କରିହେବ, ବେରୋଜଗାର ଦୂର କରିହେବ, ବହୁତ ଗୁଡ଼େ ଉପାଦେୟ କଥା ଆପଣଙ୍କୁ କହିଲେ, ବାସ୍ତବ କଥା ବି କହିଲେ, ଖାଲି ଉପାଦେୟ କଥା ବି ନୁହଁ, ବାସ୍ତବ, ଯେଉଁଟାକୁ ଆମେ ସତରେ କାର୍ଯ୍ୟରେ ନେଇକି ସେଥିରେ ସକ୍ଷମ ହୋଇପାରିବା, ସଫଳ ହୋଇପାରିବା। ଆପଣ ଆମକୁ ଆପଣଙ୍କ ବହୁମୂଲ୍ୟ ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ, ରହିଲି, ନମସ୍କାର।
2: ଓ କେତେ ଦରକାରୀ କଥା କହିଲେ ମହାଶୟ।
3: ହରେ ମାଗୁଣୀ, ତାଙ୍କ ଜୀବନର ସଂଘର୍ଷ ଆଉ ସଫଳତାର କାହାଣୀ କହିଲେ, ଛତୁ ଚାଷ ପାଇଁ ବିଭିନ୍ନ ସରକାରୀ ଯୋଜନା ବିଷୟରେ କହିଲେ, ଯୁବପିଢ଼ି କିଭଳି ଛତୁ ଚାଷ ମାଧ୍ୟମରେ ଆତ୍ମନିର୍ଭର ହେବେ ସେ କଥା କହିଲେ, ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ କିପରି ଛତୁ ଚାଷ କରି ଛତୁରୁ ବଡ଼ି, ପାମ୍ପଡ଼, ଆଚାର ତିଆରି କରି ଅଧିକ 2 ପଇସା ରୋଜଗାର କରିପାରିବେ ତା ଉପରେ ମଧ୍ୟ ବୁଝେଇକି କହିଲେ।
2: ତେଣୁ କରି ଆମ ବୈଠକୀ ତରଫରୁ ମହାଶୟଙ୍କୁ ଅନେକ ଅନେକ ଧନ୍ୟବାଦ। ଇଏ ଅପା, ଏବେ ଆମେ ଯିବା ତାହେଲେ।
3: ହରେ ମାଗୁଣୀ, ଯିବା କଣ, ଆମେ ଟିକେ ବଜାର ଦରଦାମ ବିଷୟରେ ଶୁଣିବାନି?
2: ଓହୋ, ଠିକ କଥା କହିଛ, ହଉ ଇଏ ଆମ ବଜାର ପନିପରିବା ଦର ଉପରେ ଟିକେ ଶୁଣିଦେବା ଆଉ କଣ।
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 23 ଟଙ୍କା, ଆଳୁ କିଲୋ ପ୍ରତି 18 ଟଙ୍କା, ଟମାଟୋ କିଲୋ ପ୍ରତି ସର୍ବୋଚ୍ଚ 37 ଟଙ୍କା, ଫୁଲକୋବି କିଲୋ ପ୍ରତି 42 ଟଙ୍କା, ବାଇଗଣ କିଲୋ ପ୍ରତି 43 ଟଙ୍କା, ଭେଣ୍ଡି କିଲୋ ପ୍ରତି 32 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 23 ଟଙ୍କା, କ୍ୟାପ୍ସିକମ୍ କିଲୋ ପ୍ରତି 52 ଟଙ୍କା, ବିନ୍ସ କିଲୋ ପ୍ରତି 78 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା ଏବଂ ରସୁଣ କିଲୋ ପ୍ରତି 182 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର

0: ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
1: ଆମେ ପରା ଚାଷୀ ବନ୍ଦୀ ଲୋକ, ପାଣିପାଗ ବିଷୟରେ ଟିକେ ଜାଣିବାନି?
2: ଭାରତୀୟ ପାଣିପାଗ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତୋଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେଥିମଧ୍ୟରୁ ବାଲେଶ୍ୱର, ଭଦ୍ରକ, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉକ୍ତ ଜିଲ୍ଲାମାନଙ୍କରେ 30-40 କିମି ବେଗରେ ପବନ ବୋହିବା ସହିତ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।
1: ହେଲେ ମାଗୁଣୀ, କାଲି ଯେମିତି ଝଡ଼ଟି ଆସିବୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ଗୀତଟି ଶୁଣନ୍ତୁ, ଲକ୍ଷ୍ମୀ ଶଙ୍କରଙ୍କ କଣ୍ଠରୁ। ସଙ୍ଗୀତ ନିର୍ଦ୍ଦେଶନା ମୁରଲୀ ମନୋହର ସ୍ୱରୂପ, ପୁରାତନ ରଚନାରୁ।

0: ହଁ,
1: ଏହି ଘରର କିଛି ନିୟମ ଅଛି।
0: ଯେମିତିକି?
1: ଯେମିତିକି ଏଠି କ୍ୟାଶର ପରମ୍ପରା ନାହିଁ।
0: ତ ନେଣଦେଣ?
1: ସେଇଟା ଆମେ ଡିଜିଟାଲ ପେମେଣ୍ଟ କରୁ।
0: ଓହ,
1: ଯେମିତି UPI ରେ?
0: ଆଚ୍ଛା।
1: ହଁ, ଆଉ ଶୁଣ, ଆଉ ଗୋଟେ ନିୟମ ଅଛି।
0: ସେଇଟା କଣ ମା?
1: ତୋ ମୁହଁ ଦେଖା ବି UPI ରେ ମିଳିବ।
0: ଆପଣ ବି ନା ମା?
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
0: ସହଜ ଅଟେ ପ୍ରତିଟି ନେଣ ଦେଣ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଶୁଣୁଥିଲେ ହିନ୍ଦୀ ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଯୋଗେନ୍ଦ୍ର ମହାପାତ୍ର, ବୀଣାପାଣି ପୁରୋହିତ ଗୋପୀନାଥ ମହାପାତ୍ର। ଚେତନା ଚିନ୍ତନ ଶୁଣିପାରିବେ ସକାଳ 6:30। ଉପସ୍ଥାପନା ଭାଗିରଥୀ ମିଶ୍ର। ଶ୍ରୀମଦ୍ ଭାଗବତ ଶୁଣିବେ ସକାଳ 6:35। ସକାଳ 7:25 ପ୍ରଚାର କରିବୁ କୁନି କୁନି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ସରଗଫୁଲ। ସକାଳ 8:30 ପ୍ରଚାର କରିବୁ ସନ୍ତକବି ଭୀମ ଭୋଇଙ୍କ ଦ୍ୱାରା ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି। ଉପସ୍ଥାପନା ସୁଧାକର ଦାସ, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ଭବାନୀପାଟଣା ଶୁଣିପାରିବେ ସକାଳ 9:00। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ଶ୍ରୋତାବନ୍ଧୁ, ଏହା ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରିଛୁ ଆଜିର ତୃତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆଗାମୀକାଲିର ପ୍ରଥମ ଅଧିବେଶନ ପ୍ରାତଃ 5:57। ସେତେବେଳେ ଯେ ବିଦାୟ ନେଉଛୁ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି। ଉପସ୍ଥାପନା ସୁଧାକର ଦାସ, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ଭବାନୀପାଟଣା ଶୁଣିପାରିବେ ସକାଳ 9:00। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ଶ୍ରୋତାବନ୍ଧୁ, ଏହା ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରିଛୁ ଆଜିର ତୃତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆଗାମୀକାଲିର ପ୍ରଥମ ଅଧିବେଶନ ପ୍ରାତଃ 5:57। ସେତେବେଳେ ଯେ ବିଦାୟ ନେଉଛୁ। ଶୁଭରାତ୍ରି। ଜୟ ହିନ୍ଦ୍।